ଆକାଶବାଣୀ ଜୟପୁର ଆଜି ଶୁକ୍ରବାର 1948 ଶକାତ ଶ୍ରାବଣ 18 ଦିନ 2026 ମସିହା ଜୁଲାଇ ମାସର 31 ତାରିଖ ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ୍ ଯୋଗେ ଏଫ୍ଏମ୍ର 103.6 ମେଗାହର୍ଟ୍ଜ୍ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ବର୍ତ୍ତମାନ ସମୟ ସକାଳ 5:57 ମାଙ୍ଗଳିକ।

ଆକାଶବାଣୀ ଦିଲ୍ଲୀରୁ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରିବା ଆଜି ସକାଳର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ ଶିଳ୍ପୀ ହେଲେ ସୁନନ୍ଦା ପଟ୍ଟନାୟକ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ପୁରାତନ ରଚନାରୁ ଏହି ଗୀତ।

କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀଙ୍କ କଣ୍ଠରେ ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ। ରଚନା କରିଛନ୍ତି ବୈକୁଣ୍ଠ ନାଥ ବ୍ରହ୍ମଚାରୀ।

0: କେନ୍ଦ୍ରର। ଏବେ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 94ତମ ଭାଗ।
1: ଏପିସୋଡ୍ ନମ୍ବର 94।

ରଚିତ ରାମଚରିତ ମାନସର 94ତମ ଭାଗ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଆଜିର ଅନୁଚିନ୍ତା ରଚନା ଏବଂ ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ମଣିଷର ଇତିହାସ ଯେତେ ପ୍ରାଚୀନ ସେତେ ପ୍ରାଚୀନ ତାର ଆଧ୍ୟାତ୍ମିକ ପିପାସା ଓ ଯାତ୍ରା। ସୃଷ୍ଟିର ରହସ୍ୟକୁ ବୁଝିବା ପାଇଁ ଏବଂ ଏହାର ସ୍ରଷ୍ଟାକୁ ଖୋଜିବା ପାଇଁ ଜନ୍ମ ନେଇଥିଲା ବିଜ୍ଞାନ, ଦର୍ଶନ ଏବଂ ଧର୍ମ। ମଣିଷ ପାଖରେ ଉପଲବ୍ଧ ବିଭିନ୍ନ ସମୟର ସଭ୍ୟତାର ଇତିହାସକୁ ତର୍ଜମା କଲେ ଜାଣିହୁଏ। ଦୃଶ୍ୟମାନ ଜଗତର ଅଦୃଶ୍ୟ ନିର୍ମାତାଙ୍କୁ ଜାଣିବା ପାଇଁ ମଣିଷର ଜିଜ୍ଞାସାର ଅନନ୍ତ ଯାତ୍ରାର କଥା। ଭୌତିକ ଜଗତର ଅନେକ ଅସମାଧିତ ରହସ୍ୟର ସମାଧାନ କଲା ବିଜ୍ଞାନ। ମାତ୍ର ବିଜ୍ଞାନର ପରିସର ବାହାରେ ରହିଯାଉଥିବା ବିଷୟମାନଙ୍କ ସଂଖ୍ୟା କିଛି କମ୍ ନଥିଲା। ସେସବୁକୁ ବୁଝିବା ପାଇଁ ଧର୍ମ, ଦର୍ଶନ, ବିଭିନ୍ନ ବିଚାରଧାରା ପୃଥିବୀର ବିଭିନ୍ନ ସ୍ଥାନରେ କାର୍ଯ୍ୟ କଲା। ଜନ୍ମ, ମୃତ୍ୟୁର ରହସ୍ୟ, ମହାକାଶରେ ଗ୍ରହ ନକ୍ଷତ୍ରଙ୍କ ଶୃଙ୍ଖଳିତ ଯାତ୍ରା, ମଣିଷ ଜୀବନର ଅଳିକତା, ଏମିତି ଆହୁରି ଅଗଣିତ ବିସ୍ମୟ ମଣିଷକୁ ଦିନେ ବାଧ୍ୟ କରିଥିଲା ଭୌତିକ ଜଗତର ବାହାରେ ଥିବା ଅଦୃଶ୍ୟ ସତ୍ତାର ଅନୁସନ୍ଧାନ କରିବାକୁ। ସେହି ଅନ୍ୱେଷଣରୁ ମଣିଷର ଆଧ୍ୟାତ୍ମିକ ଯାତ୍ରା ଓ ଈଶ୍ୱର ଖୋଜାର ଯାତ୍ରା। ତେବେ ବାହ୍ୟ ଜଗତରେ ଈଶ୍ୱର ଅନୁସନ୍ଧାନ ମୂଲ୍ୟହୀନ ଏବଂ ଅନ୍ତର୍ଜଗତ ହିଁ ତାଙ୍କ ଆବାସସ୍ଥଳୀ ବୋଲି ଅନେକ ସିଦ୍ଧପୁରୁଷ ଓ ଦାର୍ଶନିକ ଯୋଗୀ ବର୍ଣ୍ଣନା କରିଛନ୍ତି। ସନ୍ଥ କବୀର ଲେଖିଛନ୍ତି, ଜେସେ ତିଲ୍ ମେ ତେଲ ହେ ଜିଉ ଚକମକ ମେ ହେ ଆଗ ତେରା ସାଇଁ ତୁଝମେ ହେ ତୁ ଜାଗ ସକେ ତୋ ଜାଗ। ଅର୍ଥାତ୍ ତିଳ ଭିତରେ ଯେମିତି ରହିଛି ତେଲ, ଚକମକି ପଥର ଭିତରେ ରହିଛି ନିଆଁ, ଠିକ୍ ସେମିତି ତମରି ଭିତରେ ହିଁ ରହିଛନ୍ତି ତମର ପ୍ରଭୁ, ଜାଗି ଉଠିପାରିବ ଯଦି ଉଠ। କସ୍ତୁରୀ ମୃଗ ନିଜ ଭିତରେ ଥିବା ବାସ୍ନା ନ ଖୋଜି ବାହାରେ ସୁଗନ୍ଧି ଖୋଜିବା ପରି ମଣିଷର ସ୍ଥିତି ବୋଲି ବହୁ ଜ୍ଞାନୀଜନ ମତ ଦେଇଛନ୍ତି। ପ୍ରାଚୀନ ଚୀନର ପ୍ରସିଦ୍ଧ ଦାର୍ଶନିକ ଲାଓସୁ ଏକଦା କହିଥିଲେ, ଅନ୍ୟକୁ ଜାଣିବା ହେଉଛି ଜ୍ଞାନ, ମାତ୍ର ନିଜକୁ ନିଜେ ଜାଣିବା ହେଉଛି ନିର୍ବାଣ। ସୃଷ୍ଟି ଆରମ୍ଭ ବେଳର କଥା, ସମଗ୍ର ସଂସାରଟା ଥିଲା ଆନନ୍ଦମୟ। ମଣିଷ ଭିତରକୁ କୌଣସି ଆବିଳତା ପ୍ରବେଶ କରିନଥିଲା। ସବୁ ମଣିଷ ଥିଲେ ନିଷ୍ପାପ ଶିଶୁ ପରି ପବିତ୍ର। ସେତେବେଳେ ଈଶ୍ୱର ମଣିଷମାନଙ୍କ ସହିତ ରହୁଥିଲେ। କ୍ଷେତ ଖଳା ଘର ବଜାର ସବୁ ଜାଗାରେ ମଣିଷ ସହ ଅତି ସହଜରେ ସହାବସ୍ଥାନ କରୁଥିଲେ ଈଶ୍ୱର। ଅମୃତର ସନ୍ତାନ ମଣିଷ ବଞ୍ଚୁଥିଲା ଏକ ସହଜ, ସରଳ, ନୈସର୍ଗିକ ଜୀବନ। ଈଶ୍ୱରଙ୍କୁ କେବେ ବି କିଛି ମାଗୁନଥିଲା, ମାଗିବା କଥା ଚିନ୍ତା ବି କରୁନଥିଲା। ଫଳରେ ପୂଜା, ପ୍ରାର୍ଥନା, ଭଜନ, କୀର୍ତ୍ତନ, କ୍ରିୟାକାଣ୍ଡ ଇତ୍ୟାଦି କିଛି ହିଁ ନଥିଲା। ମଣିଷ ପକ୍ଷରୁ କୌଣସି ଉପଦ୍ରବ ନଥିବାରୁ ଈଶ୍ୱର ବି ପରମ ଶାନ୍ତିରେ ମଣିଷ ସହ ସହାବସ୍ଥାନ କରୁଥିଲେ। ମାତ୍ର ଧୀରେ ଧୀରେ ସମୟ ବଦଳିଗଲା। ମଣିଷର ପ୍ରକୃତି, ଚରିତ୍ର, ଆଚରଣ, ବ୍ୟବହାର ବଦଳିଗଲା। ଈଶ୍ୱରଙ୍କୁ ମଣିଷ ମାଗିବସିଲା ନାନାଦି ଜିନିଷ। ନିଜ ସ୍ୱାର୍ଥ ସାଧନ ପାଇଁ ମଣିଷମାନେ ସର୍ବଦା ଈଶ୍ୱରଙ୍କ ପାଖରେ ଭିଡ଼ ଲଗାଇଲେ, ତାଙ୍କୁ ତୋଷାମଦ କଲେ, ମିଛ ପ୍ରଶଂସା କଲେ। କ୍ରମଶଃ ମଣିଷର ଉପଦ୍ରବ ଅସହ୍ୟ ହେବାରୁ ଅତିଷ୍ଠ ହୋଇ ଈଶ୍ୱର ଚାହିଁଲେ କୌଣସି ଗୋପନୀୟ ସ୍ଥାନରେ ବାସ କରିବାକୁ। ଖୋଜିବାକୁ ଲାଗିଲେ ଗୋଟିଏ ନିରୁପଦ୍ରବ ସ୍ଥାନ। ଶୁଭେଚ୍ଛୁଗଣ ହିତୈଷୀମାନେ ନାନାଦି ପରାମର୍ଶ ଦେଲେ। କିଏ କହିଲା ଗଭୀର ସମୁଦ୍ର ଭିତରକୁ ଚାଲିଯିବା ପାଇଁ, କିଏ କହିଲା ବରଫାବୃତ ହିମାଳୟର ନିଭୃତ ସ୍ଥାନରେ ରହିବା ପାଇଁ, କେହି ପ୍ରସ୍ତାବ ଦେଲା ମାଟି ଭିତରକୁ ଚାଲିଯିବାକୁ, ପୁଣି କେହି ଅନ୍ୟ ଗ୍ରହକୁ ଉଡ଼ିଯିବା ଉତ୍ତମ ହେବ ବୋଲି ଉପଦେଶ ଦେଲା। ମାତ୍ର କାହାରି କଥା ଈଶ୍ୱରଙ୍କ ହୃଦୟକୁ ଛୁଇଁପାରିଲା ନାହିଁ। ତାଙ୍କ ଆଗରେ ଥିଲା ଅନନ୍ତ ସମୟ। ସେ ଦେଖିପାରୁଥିଲେ ମଣିଷର ଭବିଷ୍ୟତ, ବିଜ୍ଞାନର ବିସ୍ମୟଜନକ ଜୟଯାତ୍ରାର କଥା ତାଙ୍କୁ ସ୍ପଷ୍ଟ ଦେଖାଯାଉଥିଲା। ତେଣୁ ଏସବୁ ପରାମର୍ଶ ଯେ ଦିନେ ମୂଲ୍ୟହୀନ ହୋଇଯିବ ସିଏ ବୁଝିପାରୁଥିଲେ। ନିଜେ ଏ ସମ୍ପର୍କରେ ଗଭୀର ଭାବେ ଚିନ୍ତା କରୁଥିଲେ, ମାତ୍ର ବୁଝିପାରୁନଥିଲେ ଯିବେ କୁଆଡ଼େ। ଏ ସମୟରେ ଜଣେ ବିଜ୍ଞ ବୃଦ୍ଧ ଈଶ୍ୱରଙ୍କ ପାଖକୁ ଯାଇ ତାଙ୍କ କାନ ପାଖରେ ଚୁପ୍ଚାପ୍ କିଛି କହିଲେ। ତାଙ୍କ କଥା ଶୁଣି ଈଶ୍ୱରଙ୍କ ମୁହଁରେ ଆଶ୍ୱସ୍ତି ଓ ଆନନ୍ଦର ଝଲକ ଫୁଟି ଉଠିଲା। ତାଙ୍କ ସମସ୍ୟାର ସମାଧାନ ମିଳିଗଲା। ହଠାତ୍ ଦିନେ ଦେଖାଗଲା ଈଶ୍ୱର ଜନବସତି ଛାଡ଼ି ନିରୁଦ୍ଦିଷ୍ଟ ହୋଇଗଲେ। ଯେତେ ଖୋଜାଖୋଜି କଲେ ବି ଆଉ ମିଳିଲାନି ତାଙ୍କ ପତ୍ତା। ତେବେ ସେହି ବିଜ୍ଞ ବୃଦ୍ଧ କେଉଁ ସ୍ଥାନରେ ଲୁଚିଯିବା ପାଇଁ ଈଶ୍ୱରଙ୍କୁ

ପରାମର୍ଶ ଦେଲେ ତାହା ଦୀର୍ଘ ବର୍ଷ ଧରି ଏକ ରହସ୍ୟ ହୋଇ ରହିଗଲା। ମୃତ୍ୟୁ ପୂର୍ବରୁ ବୃଦ୍ଧ ଜଣକ ସେହି ରହସ୍ୟ ଫିଟେଇ କହିଥିଲେ ତାଙ୍କର ଜଣେ ପ୍ରିୟ ଶିଷ୍ୟକୁ। ଏଣୁ ଏଣିକି ଈଶ୍ୱର ମଣିଷର ହୃଦୟ ଭିତରେ ହିଁ ଅବସ୍ଥାନ କରିବେ, କାରଣ ତାହା ହିଁ ସବୁଠାରୁ ନିରୁପଦ୍ରବ ସ୍ଥାନ। ମଣିଷ ବାହାର ଦୁନିଆରେ ସବୁ ସ୍ଥାନରେ ଖୋଜିବ ଈଶ୍ୱରଙ୍କୁ, ମାତ୍ର ନିଜର ଅନ୍ତର୍ଜଗତକୁ ଯିବ ନାହିଁ ଖୋଜିବାକୁ। ହଁ, କିଛି ଅସାଧାରଣ ମଣିଷ ଅବଶ୍ୟ ଯିବେ, ସେମାନେ ଧ୍ୟାନୀ, ଯୋଗୀ, ପ୍ରେମୀ, ଭକ୍ତ, ସେମାନେ ଈଶ୍ୱରଙ୍କ ସନ୍ଧାନ ପାଇବେ, ମାତ୍ର ସେମାନେ ଈଶ୍ୱରଙ୍କ ପାଖରେ କୌଣସି ଉପଦ୍ରବ ସୃଷ୍ଟି କରିବେ ନାହିଁ। ସେମାନଙ୍କୁ ଭେଟି ଈଶ୍ୱର ନିଜେ ବି ଆନନ୍ଦିତ ହେବେ। ସେଥିପାଇଁ ଅନନ୍ତକାଳ ପର୍ଯ୍ୟନ୍ତ ଈଶ୍ୱର ମଣିଷର ହୃଦୟରେ ବାସ କରିବେ, ଏହା ହିଁ ତାଙ୍କରି ଇଚ୍ଛା।

0: ଏ ଥିଲା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସୁଦ୍ଧା ଶୁଣିବା ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ରହିଛି ଛତୁ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଛନ୍ତି ମୋନାଲିସା ପଣ୍ଡା।
1: ଛତୁ ଏକ ଉଚ୍ଚ ପୌଷ୍ଟିକ, ସୁସ୍ୱାଦୁ ଏବଂ ଔଷଧୀୟ ଗୁଣ ସମ୍ପନ୍ନ ଖାଦ୍ୟ। ଏହାକୁ ଶାକାହାରୀ ମାଂସ ବୋଲି ମଧ୍ୟ କୁହାଯାଏ, କାରଣ ଏଥିରେ ଉଚ୍ଚମାନର ପ୍ରୋଟିନ୍, ଭିଟାମିନ୍, ଖଣିଜ ଲବଣ, ଆଣ୍ଟିଅକ୍ସିଡେଣ୍ଟ ଏବଂ ଖାଦ୍ୟତନ୍ତୁ ମାନେ ଫାଇବର ଭରପୁର ମାତ୍ରାରେ ରହିଥାଏ। ବର୍ତ୍ତମାନ ସମୟରେ ସୁସ୍ଥ ଖାଦ୍ୟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବାରୁ ଛତୁର ଚାହିଦା ମଧ୍ୟ ଦିନକୁ ଦିନେ ବଢ଼ିବାରେ ଲାଗିଛି। ଓଡ଼ିଶାରେ ଛତୁ ଚାଷ ଏକ ଲାଭଜନକ କୁଟୀର ଶିଳ୍ପ ଓ ସ୍ୱରୋଜଗାରର ଉତ୍ତମ ମାଧ୍ୟମ ଭାବେ ପରିଚିତ ହୋଇଛି। ତେବେ ଭାରତରେ ଅନେକ ପ୍ରକାରର ଛତୁ ଚାଷ କରାଯାଏ, ଯେମିତିକି ପାଳ ଛତୁ। ଏହା ମୁଖ୍ୟତଃ ଗରମ ଦିନେ ମାର୍ଚ୍ଚ ମାସରୁ ଅକ୍ଟୋବର ମାସ ଯାଏ ଚାଷ କରାଯାଏ। ଡିଙ୍ଗିରି ଛତୁ, ଏହା ଶୀତ ଦିନେ ନଭେମ୍ବରରୁ ଫେବୃଆରୀ ମାସ ମଧ୍ୟରେ ଚାଷ କରାଯାଏ। ଏହି ଛତୁକୁ ଶୁଖାଇ ଅନେକ ଦିନ ପର୍ଯ୍ୟନ୍ତ ରଖା ମଧ୍ୟ ଯାଇପାରେ। ତେବେ ବଟମ ଛତୁ, ଶ୍ରାବଣ ଛତୁ, ବାଲିସରା ଛତୁ, ଏମିତି ଅନେକ ପ୍ରକାରର ଛତୁ ରହିଅଛି। ଛତୁରେ ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଭିଟାମିନ୍ ବି କମ୍ପ୍ଲେକ୍ସ, ଭିଟାମିନ୍ ଡି, ପଟାସିୟମ୍, କ୍ୟାଲସିୟମ୍, ଫସ୍ଫରସ୍ ଲୌହ ଏବଂ ସେଲେନିୟମ୍ ଭଳି ପୋଷକ ଉପାଦାନ ରହିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ, ହାଡ଼କୁ ମଜବୁତ କରେ, ହୃଦ୍ରୋଗ ଓ ମଧୁମେହ ନିୟନ୍ତ୍ରଣରେ ସହାୟକ ହୁଏ ଏବଂ ଶରୀରର ଓଜନ ନିୟନ୍ତ୍ରଣରେ ମଧ୍ୟ ଉପକାରୀ। ତେବେ ଛତୁ ଚାଷ ପାଇଁ କେତେକ ସାମଗ୍ରୀ ଆବଶ୍ୟକ ହୋଇଥାଏ, ଯେମିତିକି ଉନ୍ନତମାନର ଛତୁ ବୀଜ, ଧାନ କିମ୍ବା ଗହମ ନଡ଼ା, ପଲିଥିନ୍ ବ୍ୟାଗ୍, ସଫା ପାଣି, ସ୍ପ୍ରେ ମେସିନ୍, ସଫା ଥଣ୍ଡା ଓ ଆର୍ଦ୍ର କୋଠରୀ, ବାଉଁଶ କିମ୍ବା ଲୁହାର ୟାକ୍। ତେବେ ଛତୁ ଚାଷ ପାଇଁ ଶୁଖିଲା ନଡ଼ା ବା ପାଳ, ଛତୁ ବିହନ ବା ଚକଡ଼ ଏବଂ ପଲିଥିନ୍ ବ୍ୟାଗ୍ ଆବଶ୍ୟକ ହୋଇଥାଏ। ପ୍ରଥମେ ନଡ଼ାକୁ ଖଣ୍ଡ ଖଣ୍ଡ କରି କାଟି ବା ବିଡ଼ା ବାନ୍ଧି ପାଣିରେ ଭିଜାଯାଏ। ଏହାକୁ ଜୀବାଣୁମୁକ୍ତ କରିବା ପାଇଁ ଚୂନ ପାଣି କିମ୍ବା ଫର୍ମାଲିନ୍ ବ୍ୟବହାର କରାଯାଏ। ଏହାପରେ ପଲିଥିନ୍ ବ୍ୟାଗ୍ରେ ନଡ଼ା, ବିହନ ଏବଂ ଚକଡ଼ର ସ୍ତର ପ୍ରସ୍ତୁତ କରି ଏକ ଅନ୍ଧାରୁଆ, ଥଣ୍ଡା ଏବଂ ବାୟୁ ଚଳାଚଳ କରୁଥିବା ଘରେ ରଖାଯାଏ। ଘରର ଆର୍ଦ୍ରତା ବଜାୟ ରଖିବା ପାଇଁ ନିୟମିତ ପାଣି ସ୍ପ୍ରେ କରାଯାଏ। ତେବେ ଛତୁ ଚାଷର ସୁବିଧା ହେଉଛି କମ୍ ପୁଞ୍ଜିରେ ଆରମ୍ଭ କରାଯାଇପାରିବ, କମ୍ ଜାଗାରେ ଅଧିକ ଉତ୍ପାଦନ ସମ୍ଭବ, କୃଷି ବର୍ଜ୍ୟବସ୍ତୁର ସଦୁପଯୋଗ ହୁଏ, ଗ୍ରାମୀଣ ଯୁବକ ଓ ମହିଳାଙ୍କ ପାଇଁ ସ୍ୱରୋଜଗାରର ସୁଯୋଗ ସୃଷ୍ଟି କରେ, ବର୍ଷସାରା ଚାଷ କରାଯାଇପାରିବ, ବଜାରରେ ଏହାର ଚାହିଦା ମଧ୍ୟ ଅଧିକ, କମ୍ ସମୟରେ ଅମଳ ମିଳେ, ଚାଷ ପରେ ଅବଶିଷ୍ଟ ନଡ଼ା ଜୈବ ଖତ ଭାବରେ ବ୍ୟବହାର କରାଯାଇପାରେ। ତେବେ ଛତୁ ଚାଷ କରିବା ବେଳେ ପରିଷ୍କାର ପରିବେଶ ନଥିଲେ ରୋଗ ଓ ଫଙ୍ଗସ୍ ଆକ୍ରମଣ ହୋଇପାରେ। ଉପଯୁକ୍ତ ତାପମାତ୍ରା ଓ ଆର୍ଦ୍ରତା ବଜାୟ ରଖିବା ଆବଶ୍ୟକ। ଛତୁ ଶୀଘ୍ର ନଷ୍ଟ ହୋଇଯାଏ, ତେଣୁ ଠିକ୍ ସମୟରେ ବଜାରକୁ ପହଞ୍ଚାଇବା ନିହାତି ଆବଶ୍ୟକ। ତେବେ ଛତୁ ଚାଷରେ କେତେକ ସାବଧାନତା ଅବଲମ୍ବନ କରିବାକୁ ପଡ଼େ, ଯେମିତିକି ସବୁବେଳେ ପ୍ରମାଣିତ ସଂସ୍ଥାରୁ ବିହନ କିଣିବା, ଚାଷ ଘର ସଫା ରଖିବା, ନିୟମିତ ପାଣି ସ୍ପ୍ରେ କରି ଆର୍ଦ୍ରତା ବଜାୟ ରଖିବା, ସଂକ୍ରମିତ ବ୍ୟାଗ୍କୁ ତୁରନ୍ତ ଅଲଗା କରିଦେବା, ଅମଳ ପରେ ଛତୁକୁ ସଫା ଭାବରେ ପ୍ୟାକିଂ କରିବା। ଓଡ଼ିଶାର ଜଳବାୟୁ ଛତୁ ଚାଷ ପାଇଁ ଉପଯୁକ୍ତ। ସରକାରଙ୍କ କୃଷି ଓ ଉଦ୍ୟାନ କୃଷି ବିଭାଗ ବିଭିନ୍ନ ପ୍ରଶିକ୍ଷଣ, ବୀଜ ଓ ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି। ମହିଳା, ସ୍ୱୟଂ ସହାୟକ ଗୋଷ୍ଠୀ, ବେକାର ଯୁବକ ଯୁବତୀ ଏବଂ କ୍ଷୁଦ୍ର କୃଷକମାନେ ଏହି ଚାଷ ମାଧ୍ୟମରେ ଭଲ ଆୟ

0: କରୁଛନ୍ତି। ତାଜା ଛତୁ ସହିତ ଶୁଖିଲା ଛତୁ, ଛତୁ ଆଚାର, ପାଉଡର ଓ ସୁପ୍ ପ୍ରସ୍ତୁତ କରି ମୂଲ୍ୟ ସଂଯୋଜନ ମାଧ୍ୟମରେ ଅଧିକ ଲାଭ ମଧ୍ୟ ମିଳିପାରେ। ଛତୁ ଚାଷ ଏକ ଆଧୁନିକ, ବୈଜ୍ଞାନିକ, ପରିବେଶ ଅନୁକୂଳ ଏବଂ ଅତ୍ୟନ୍ତ ଲାଭଜନକ କୃଷି ପ୍ରଣାଳୀ। କମ୍ ପୁଞ୍ଜି, କମ୍ ଜାଗା ଓ କମ୍ ସମୟରେ ଅଧିକ ଆୟ ମିଳୁଥିବାରୁ ଏହା ଆଜିର ସମୟରେ ସ୍ୱରୋଜଗାରର ଏକ ଉତ୍ତମ ମାଧ୍ୟମ ପାଲଟିଛି। ଯଦି ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ କରାଯାଏ, ତେବେ କୃଷକଙ୍କ ଆର୍ଥିକ ସ୍ଥିତିର ଉନ୍ନତି ସହିତ ରାଜ୍ୟର କୃଷି ଓ ପୁଷ୍ଟି ସୁରକ୍ଷାରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।
1: ଇଏ ଥିଲା ଆଜି ସକାଳର ଚାଷବାସ କଥା। ଆଜି ଏଥିରେ ଶୁଣିଲେ ଛତୁ ଚାଷ ସମ୍ପର୍କରେ ଏକ କ୍ଷୁଦ୍ର ଆଲୋଚନା। ଆଲୋଚନା କରିଥିଲେ ମୋନାଲିସା ପଣ୍ଡା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଚୋଡ଼ି। ଆଜି ଏଥିରେ ଶୁଣିବା ଗାଧବା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ବଡ଼ ବିର୍ସା ସିସା ଏବଂ ସାଥୀ।
2: ଶ୍ରୋତାବନ୍ଧୁ, ଆଜିର ରିଞ୍ଚୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ କାଙ୍ଗ୍ରାପଡ଼ା ଗାଁର ବଡ଼ବିର୍ସା ସିସା ଏବଂ ସାଥୀମାନେ। ଶ୍ରୋତାବନ୍ଧୁ, କଥାରେ ଅଛି ଛୋଟ ପରିବାର ସୁଖୀ ପରିବାର। ଏହାର ଗୁରୁତ୍ୱକୁ ଠିକ୍ ରୂପେ ବୁଝିପାରି ଗଦବା ସମ୍ପ୍ରଦାୟର ଭାଇ ଭଉଣୀମାନେ ପରିବାର ସୀମିତ ରଖିବାକୁ ଆଗ୍ରହ ପ୍ରକାଶ କରନ୍ତି। ସେମାନେ ଗୀତ ମାଧ୍ୟମରେ ପ୍ରକାଶ କରନ୍ତି, ଝିଅ ହେଉ ବା ପୁଅ ହେଉ, ଆମେ ଦୁଇ ଆମର ଦୁଇ। ଏଇ ମର୍ମର ଗୀତ ଆସନ୍ତୁ ଶୁଣିବା।

ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ିକୁ ଏଇଠି ଶେଷ କରୁଛୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଆକାଶବାଣୀ ଦିଲ୍ଲୀରୁ ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆଉ ଅଳ୍ପ ସମୟ ପରେ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳେ 7:25 ଶୁଣିବେ ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ, ବିଷୟ ରହିଛି ବିବାହରେ ଅଧିକ ଖର୍ଚ୍ଚ ପରମ୍ପରା ନା ଅପଚୟ। ସକାଳ 9:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଓଡ଼ିଆ କଥାଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ 9:30। ପୁନଶ୍ଚ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଲୋକନାଟ ଚଣ୍ଡୀ ବିଜୟ ଶୁଣିବେ 11:00। ରଚନା କରିଛନ୍ତି ନବକିଶୋର ପାତ୍ର, ପ୍ରଯୋଜନା ଉଦୟ ଶଙ୍କର ଚାନି ଏବଂ ସଙ୍ଗୀତ ନିହାର ରଞ୍ଜନ ମହାନ୍ତି। ସୁଗମ ସଙ୍ଗୀତ ଆପଣଙ୍କୁ ଶୁଣାଇବୁ 11:50। ଶିଳ୍ପୀମାନେ ହେଲେ ନମିତା ଅଗ୍ରୱାଲ, ଅରବିନ୍ଦ ମଧୁଲି, ଇରା ମହାନ୍ତି ଏବଂ ବିନୋଦିନୀ ସାହୁ। ପୁଣିଥରେ ସୁଗମ ସଙ୍ଗୀତ ଶୁଣିବେ 12:30। ଶିଳ୍ପୀମାନେ ହେଲେ ଅବିନାଶ ଦାସ, ଲିପ୍ସା ମହାପାତ୍ର, ଦୀପ୍ତିରେଖା ପାଢ଼ୀ, ଶଶାଙ୍କ ଶେଖର ଏବଂ ହ୍ୟୁମାନ ସାଗର। ଆଜି ଦିନ 1:20 ପୁଣିଥରେ ଆପଣଙ୍କ ପାଇଁ ରହିଛି ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ବାବୁଲ ସୁପ୍ରିୟ ଏବଂ ଟି ସୌରୀ। ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00। ଏଥିରେ ଶୁଣିବେ ହାଲୋ କୁଞ୍ଜନ କାର୍ଯ୍ୟକ୍ରମ। ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ଆପଣଙ୍କୁ ଶୁଣାଇବୁ ଅପରାହ୍ନ 5:30। ସନ୍ଧ୍ୟା 6:30 ଶୁଣିବେ ସୁଗମ ହିନ୍ଦୀ ଭଜନ। ଶିଳ୍ପୀ ହେଲେ ନିତିନ ମୁକେଶ ଏବଂ କବିତା କୃଷ୍ଣମୂର୍ତ୍ତି। କିଛି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆପଣଙ୍କୁ ଶୁଣାଇବୁ 7:00। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ ଶୁଣିବେ 7:30। ଏଥିରେ ରହିଛି ଆଲୋଚନା ଆମ ଅଞ୍ଚଳରେ ଆଳୁ ଚାଷ ପାଇଁ ରହିଥିବା ସୁବିଧା। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ 8:15। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। 9:30 ଶୁଣିବେ ନାଟକ ଆସ ସିନେମା କରିବା। 10:30 ଶୁଣିବେ ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ମହମ୍ମଦ ଅଜିଜ, ବାବୁଲ ସୁପ୍ରିୟ, ଶକ୍ତି ମିଶ୍ର, ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଶ୍ରୋତାବନ୍ଧୁ, ଇଏ ଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସକାଳ 7:37। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ହେପାଟାଇଟିସ୍ ହେଉଛି ଯକୃତ ବା ଲିଭରକୁ ଆକ୍ରାନ୍ତ କରୁଥିବା ଏକ ଭୂତାଣୁ ଜନିତ ରୋଗ। ହେପାଟାଇଟିସ୍ ଏ ଓ ଇ ଜଳ ଦ୍ୱାରା ଏବଂ ହେପାଟାଇଟିସ୍ ବି ସି ଓ ଡି ରକ୍ତ ଦ୍ୱାରା ସଂକ୍ରମିତ ହୋଇଥାଏ। ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ସାବୁନରେ ଭଲ ଭାବେ ଧୋଇଲେ ହେପାଟାଇଟିସ୍ ଏ ଓ ଇର ପ୍ରତିରୋଧ କରିହେବ। ଏଥିସହ କେବଳ ବିଶୋଧିତ ବା ସିଝା ପାଣି ପିଅନ୍ତୁ। ହେପାଟାଇଟିସ୍ ବି ସି ଓ ଡି କବଳରୁ ରକ୍ଷା ପାଇଁ ବିଶୋଧିତ ବ୍ଲେଡ୍, ଛୁଞ୍ଚି ଓ ସିରିଞ୍ଜ ବ୍ୟବହାର କରନ୍ତୁ। କେବଳ ସ୍ୱୀକୃତିପ୍ରାପ୍ତ ରକ୍ତ ଭଣ୍ଡାରରୁ ରକ୍ତ ଗ୍ରହଣ କରନ୍ତୁ। ଅସୁରକ୍ଷିତ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତୁ। ହେପାଟାଇଟିସ୍ ସନ୍ଦେହ ହେଲେ ଅପେକ୍ଷା କିମ୍ବା ଅବହେଳା କରନ୍ତୁ ନାହିଁ। ଏହାର ପରୀକ୍ଷା ଓ ଚିକିତ୍ସା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିନା ମୂଲ୍ୟରେ ଉପଲବ୍ଧ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ରାଜ୍ୟସଭାରେ ପାରିତ ହେବା ପରେ ସଂସଦର ଅନୁମୋଦନ ଲାଭ କରିଛି। ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହା ଦେଶର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏହି ବିଲ୍ ପାରିତ ହେବା ଦ୍ୱାରା ପରୀକ୍ଷାର୍ଥୀ ଓ ସେମାନଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ମିଳିବ ବୋଲି ଶ୍ରୀ

0: ଲୋକସଭାରେ ପାରିତ ହୋଇଥିଲା। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହା ଦେଶର ପରୀକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏହି ବିଲ୍ ପାରିତ ହେବା ଦ୍ୱାରା ପରୀକ୍ଷାର୍ଥୀ ଓ ସେମାନଙ୍କ ପରିବାରକୁ ନ୍ୟାୟ ଓ ସୁରକ୍ଷା ମିଳିବ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି।
1: ଦୋନୋ ସଦନୋନେ କଠୋର ପ୍ରାବଧାନ ୱାଲେ ଇସ୍ ବିଲ୍ କୋ ପାସ୍ କର ଦିଆ ହେ। ଅବ ବିଶ୍ୱସ୍ତ ପରୀକ୍ଷା ପଦ୍ଧତି କି ଦିଶା ମେ ଜାନେ ମେ ଏକ ମହତ୍ୱପୂର୍ଣ୍ଣ କାମ ପୂର୍ଣ୍ଣ ହୁଆ। କାମ ଆଗେ ବି ଚଲତା ରହେଗା। ହମ ଐସି ପରିସ୍ଥିତି କୋ ଲମ୍ବେ ସମୟ ତକ ନହିଁ ଚଲନେ ଦେଙ୍ଗେ। ଇସ୍ ବିଶ୍ୱାସ କେ ସାଥ ସାଥିଓ ଆଇଏ ହମ ସବ ମିଲ କରକେ ବିକଶିତ ଭାରତ କେ ସ୍ୱପ୍ନ କୋ ପୂର୍ଣ୍ଣ କରନେ କେ ଲିଏ କନ୍ଧେ ସେ କନ୍ଧା ମିଲା କରକେ ଚଲେ।
0: କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ବିଲ୍ ଆଗତ କରି କହିଥିଲେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ଘନ କରାଯିବ। ଚଳିତ ବନ୍ୟାରେ ରାଜ୍ୟର 20 ଜିଲ୍ଲାର 100 ବ୍ଲକ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁଯାୟୀ 549 ଗ୍ରାମ ପଞ୍ଚାୟତର 1458 ଗାଁ ଓ 14 ସହରାଞ୍ଚଳର 176 ୱାର୍ଡ ପ୍ରଭାବିତ ହୋଇଥିବାବେଳେ 7,05,232 ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। 1,99,597 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଏବଂ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 1,353 ଘର ଏବଂ 24,896 ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। 520 ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବାବେଳେ ଗୃହପାଳିତ ପଶୁମାନଙ୍କ ପାଇଁ 19 କ୍ୟାମ୍ପ କରାଯାଇଛି। 3 ଦିନ ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ଜଳ ପ୍ରବାହ ବୃଦ୍ଧି ପାଇଥିବାରୁ ଜଗତସିଂହପୁର ଜିଲ୍ଲାର କେତେକ ଶିକ୍ଷାନୁଷ୍ଠାନ ଓ ଯାଜପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ଘୋଷଣା କରାଯାଇଛି। ଭଦ୍ରକ ଏବଂ ଖୋର୍ଦ୍ଧାରେ ଆଜି ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଆସନ୍ତା 48 ଘଣ୍ଟା ପର୍ଯ୍ୟନ୍ତ କଟକ ଧବଳେଶ୍ୱର ପୀଠକୁ ଶ୍ରଦ୍ଧାଳୁମାନଙ୍କୁ ଯିବାକୁ ବାରଣ କରାଯାଇଛି। ବନ୍ୟା ସ୍ଥିତିର ମୁକାବିଲା ଏବଂ ବନ୍ୟାଜଳ ମୁକାବିଲା କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ 7 ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ବନ୍ୟା ମୁକାବିଲା ଲାଗି ବିଭିନ୍ନ ସ୍ଥାନରେ 24 ଓଡ୍ରାଫ୍, 6 ଏନ୍ଡିଆର୍ଏଫ୍ ଏବଂ 46 ଅଗ୍ନିଶମ ବାହିନୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 13 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରାପଡ଼ାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବନ୍ୟା ପ୍ରସ୍ତୁତି ଓ ସମନ୍ୱୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବୈତରଣୀ ନଦୀର ଜଳସ୍ତର, ନଦୀବନ୍ଧର ସୁରକ୍ଷା, ଜଳ ନିଷ୍କାସନ, ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳ ଚିହ୍ନଟ, ଲୋକଙ୍କ ସ୍ଥାନାନ୍ତରଣ ଏବଂ ବନ୍ୟା ଆଶ୍ରୟସ୍ଥଳର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଅପରପକ୍ଷରେ ଭଦ୍ରକ ଜିଲ୍ଲା ଶାଳନ୍ଦୀ ନଦୀ ରାଜଘାଟଠାରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବାବେଳେ ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ ରଫାଖାଲ, ଡୁଙ୍ଗୁରିପାଲି ଓ ଭର୍ସୁଜା ଅଞ୍ଚଳର ବନ୍ୟା ପ୍ରଭାବିତ ସ୍ଥାନ ବୁଲି ଦେଖିଥିଲେ। ମନ୍ତ୍ରୀ କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରି ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଧାନସଭାରେ ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କ ଉନ୍ନତି ପାଇଁ ଗଠିତ ଗୃହ କମିଟିର ବୈଠକ ବାଚସ୍କତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ବାହାରେ ବିଚ୍ଛିନ୍ନାଞ୍ଚଳ, ସୀମାନ୍ତ ଓ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷାର ପ୍ରସାର ପାଇଁ ବିଦ୍ୟାଳୟର ଭିଭିଭୂମିର ଉନ୍ନତି, ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରୋହାହନ ଦେବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଜୟନଗର ଖୁଣ୍ଟା ଗ୍ରାମର ସଫଳ ମତ୍ସ୍ୟଚାଷୀ ସୁରେଶ ଚନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ଭବନର ଆଟ୍ ହୋମ୍ ପାର୍ଟି ପାଇଁ ନିମନ୍ତ୍ରଣ ମିଳିଛି। ଶ୍ରୀ ରାଉତ ସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡ଼ି ଚାଷ କରି ସଫଳତା ହାସଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ସୁଯୋଗ ସୃଷ୍ଟି କରିଛନ୍ତି। ଭଦ୍ରକ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱରସ୍ଥିତ ୱାନ୍ ଫ୍ୟୁଚର ଫାଉଣ୍ଡେସନ ମଧ୍ୟରେ ସରକାରୀ ବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା, ନବସୃଜନ ଏବଂ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ସରକାରୀ ବିଦ୍ୟାଳୟଗୁଡ଼ିକରେ ଏଆଇ, ରୋବୋଟିକ୍ସ, କୋଡିଂ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ ଭଳି ବିଷୟରେ ପ୍ରଶିକ୍ଷଣ ଦିଆଯାଇପାରିବ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚିବ ଡକ୍ଟର କମଳାକାନ୍ତ ତ୍ରିପାଠୀ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ସମନ୍ୱିତ ଉପକୂଳ କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଉପକୂଳ ଅଞ୍ଚଳର ପରିବେଶ ଅନୁକୂଳ, ଆର୍ଥିକ ଓ ସାମାଜିକ ବିକାଶ ସହ ପ୍ରାକୃତିକ ବିପର୍ଯ୍ୟୟ, ସମୁଦ୍ରକୂଳ କ୍ଷୟ ଏବଂ ଜୀବିକା ସମସ୍ୟାର ସମାଧାନ ଏହି ପଦକ୍ଷେପର ମୂଳ ଲକ୍ଷ୍ୟ। ସୁବର୍ଣ୍ଣପୁରଠାରେ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ କର୍ମଶାଳାରେ ଜିଲ୍ଲାପାଳ ନୃପରାଜ ସାହୁ କୃତ୍ରିମ ବୁଦ୍ଧିମତାର ସଠିକ୍ ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟ ସମଗ୍ର ଶିକ୍ଷାର ଯୁଗ୍ମ ନିର୍ଦ୍ଦେଶକ ସସ୍ମିତା ସାହୁଙ୍କ ନେତୃତ୍ୱରେ ଏକ ଦଳ ଗଞ୍ଜାମ ଗସ୍ତ କରି ଅପାର ଆପ୍ ମାଧ୍ୟମରେ ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟକାରିତା ନେଇ ସମୀକ୍ଷା କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2

0: 32 ମିନିଟ୍ରେ
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ବଂଶଗତ ମଧୁମେହ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଅଭୟ ସାହୁ
2: ମଧୁମେହ ରୋଗ ଯୋଉଟାକୁ ଆମେ ଡାଇବେଟିସ୍ ବୋଲି କହୁ ମେନ୍ଲି ଏଟା ଦୁଇ ପ୍ରକାରର ଗୋଟେ ହଉଛି ଟାଇପ୍ 1 ଆଉ ଗୋଟେ ହଉଛି ଟାଇପ୍ 2 ଟାଇପ୍ 1ଟା ନର୍ମାଲି ପିଲାମାନଙ୍କୁ ହୁଏ ଆଉ 40 ବର୍ଷ ପରେ ଯୋଉ ଡାଇବେଟିସ୍ ବାହାରେ ତାକୁ ଆମେ ନର୍ମାଲି ଟାଇପ୍ 2 ଡାଇବେଟିସ୍ କହୁ ଟାଇପ୍ 1 ଡାଇବେଟିସ୍ ଯୋଉମାନେ ଆରମ୍ଭରୁ ଇନ୍ସୁଲିନ୍ ହିଁ ସେମାନଙ୍କର ଟ୍ରିଟ୍ମେଣ୍ଟର ବାଟ ଯଦି ଇନ୍ସୁଲିନ୍ ନ ଦିଆଯାଏ ସେମାନଙ୍କର ଦେହ ବହୁତ ଖରାପ ହବ ଚାନ୍ସ ଅଛି ଜୀବନ ବି ଚାଲିଯାଇପାରେ ଟାଇପ୍ 2 ଡାଇବେଟିସ୍ ଯୋଉଟା ସେଥିରେ କ'ଣ ହୁଏ ନା ଲୋକମାନେ ମୂଳରୁ ଆମେ କିଛି ଦିନ ଔଷଧ ଦେଇପାରିବା ଔଷଧରେ ବ୍ଲଡ୍ ସୁଗର ଭଲ କଣ୍ଟ୍ରୋଲ୍ ହୁଏ ତାପରେ ଧୀରେ ଧୀରେ ସେମାନଙ୍କୁ ଲାଷ୍ଟ ଆଡ଼କୁ ଇନ୍ସୁଲିନ୍ ମଧ୍ୟ ଦରକାର ପଡ଼ିପାରେ ନର୍ମାଲି ଏଇ ଯୋଉ ଟାଇପ୍ 2 ଡାଇବେଟିସ୍ ଆଉ ଟାଇପ୍ 1 ଡାଇବେଟିସ୍ ତା ଦେହରୁ 85% ଡାଇବେଟିସ୍ ହେଉଛି ଯୋଉଟାକି ଟାଇପ୍ 2 ଡାଇବେଟିସ୍ କୁହାଯାଏ ଆଉ ଆଜିକାଲି ଏଇ ଟାଇପ୍ 2 ଡାଇବେଟିସ୍ ସବୁଆଡେ ଏଟା ବଢି ଚାଲିଛି ଆର ବଢିବାର କାରଣ କ'ଣ ନା ଆମେ ଗୋଟେ କହୁ ଡାଇବେଟୋଜେନିକ୍ ଲାଇଫ୍ ଷ୍ଟାଇଲ୍ ଡାଇବେଟୋଜେନିକ୍ ଲାଇଫ୍ ଷ୍ଟାଇଲ୍ ମାନେ କ'ଣ ନା ନର୍ମାଲି ଯୋଉମାନେ ବହୁତ ଅଧିକା ସ୍ନେହସାର ଜାତୀୟ ଖାଦ୍ୟ ଖାଆନ୍ତି ବା ଯୋଉମାନେ ଜମା କାମ କିଛି କରନ୍ତିନି ପଶିକି ରହିବା ଯୋଉମାନଙ୍କର କାର୍ଯ୍ୟ ଯୋଉଟାକି ଆଜିକାଲି ମେଜରିଟି ଅଫିସ୍ ମାନଙ୍କରେ ଦେଖୁଛନ୍ତି ମେଜରିଟି ଆମମାନଙ୍କର କାମ ହେଉଛି ବସିକି କାମ କରିବା ବା ଯୋଉମାନେ ବହୁତ ଅଧିକା କ୍ୟାଲୋରି ଖାଦ୍ୟ ଖାଆନ୍ତି ଏଇ ତିନୋଟି ଜିନିଷକୁ ମେନ୍ଲି କୁହାଯାଏ ଡାଇବେଟୋଜେନିକ୍ ଲାଇଫ୍ ଷ୍ଟାଇଲ୍ ଏଇ ଡାଇବେଟୋଜେନିକ୍ ଲାଇଫ୍ ଷ୍ଟାଇଲ୍ କ'ଣ କରେ ନା ଅଧିକା ପ୍ରୋନ୍ କରେ ଗୋଟେ ଲୋକର ଓଜନ ବଢ଼ିବାରେ ଆଉ ଓଜନ ବଢ଼ିବାଟା ହେଲା ଇନ୍ଡାଇରେକ୍ଟଲି ଗୋଟେ ରିସ୍କ ଫ୍ୟାକ୍ଟର ଏଇ ମଧୁମେହ ରୋଗ ହେବା ପାଇଁ ଯୋଉଟା ଟାଇପ୍ 2 ଡାଇବେଟିସ୍ ଆଗରୁ ଆମର ଭାବୁଥିଲେ ଯେ 40 ବର୍ଷ ପରେ ହେଉଛି ଏଇ ଟାଇପ୍ 2 ଡାଇବେଟିସ୍ ଆଜିକାଲି ଦେଖାଉଛି ସ୍କୁଲ ଛୁଆମାନେ ମଧ୍ୟ ଏଇ ଟାଇପ୍ 2 ଡାଇବେଟିସ୍ ଡେଭଲପ୍ କରୁଛନ୍ତି ଏବେ ଆମେ ଯଦି ଭାବିବା ଯେ ଡାଇବେଟିସ୍ଟା କେମିତି କାହିଁକି ହେଉଛି ଆଉ ସମସ୍ତଙ୍କର ଲକ୍ଷଣ ଯେ ବାପା ମାଙ୍କର ଥିଲେ ହବ ତ ସେଇ ବିଷୟରେ ମୁଁ କହିବାକୁ ଚାହେଁ ଯେ ଏଇଟା ହେଲା ଗୋଟେ ପଲିଜେନିକ୍ ଟ୍ରାନ୍ସମିସନ୍ ପଲିଜେନିକ୍ ମାନେ ବହୁତ ଗୁଡ଼େ ଜିନ୍ ଏଇ ଡାଇବେଟିସ୍ ପିଲାମାନଙ୍କର ହବ ନା ନାହିଁ ସେଟା ପାଇଁ ସେ ଡିସାଇଡ୍ କରିଥାଏ ଆଉ ଯଦି ବାପା ବା ମା ଏଇ ଦୁଇ ଜଣ ଭିତରୁ କାହାକୁ ଗୋଟେ ଟାଇପ୍ 2 ଡାଇବେଟିସ୍ ହେଇଥାଏ ତାହେଲେ ପିଲାକୁ ହେବାର ରିସ୍କ ହେଉଛି ଆରାଉଣ୍ଡ 40-50% ଆଉ ଯଦି ବୋଥ୍ ବାପା ଆଉ ମା ଦୁଇ ଜଣଙ୍କୁ ଡାଇବେଟିସ୍ ହେଇଥାଏ ତାହେଲେ ତାର ରିସ୍କ ହେଉଛି ମୋର ଦେନ୍ 90%। ଯଦି ଆମେ ଟାଇପ୍ 1 ଡାଇବେଟିସ୍ ଦେଖିବା ଯୋଉଟାକି ପିଲାମାନଙ୍କୁ ହୁଏ ସେମାନଙ୍କର ବାପା ମାଙ୍କୁ ଯଦି ହେଇଥାଏ ଡେଫିନେଟଲି ତାଙ୍କର ବି ରିସ୍କ ଅଧିକା ବଟ୍ ଟାଇପ୍ 2 ଡାଇବେଟିସ୍ ଭଳି ଏତେ ଅଧିକା ନୁହଁ। ଯଦି ଟାଇପ୍ 1 ଡାଇବେଟିସ୍ରେ ଯୋଉଥିରେ ଯଦି ମାଆକୁ ଖାଲି ହେଲେ ତାହେଲେ ପିଲାଙ୍କର ହେବା ରିସ୍କ ହେଉଛି ବିଲକୁଲ 3%। ଆଉ ଯଦି ବାପାଙ୍କୁ ହୁଏ ତାହେଲେ ଏଟା ହେଉଛି ଆରାଉଣ୍ଡ 6%। ଆଉ ଯଦି ବାପା ଆଉ ମା ଦୁଇ ଜଣଙ୍କୁ ହୁଏ ତାହେଲେ ହେଲା 10-12%। ତା ମାନେ ଯଦି ବାପା ମା ଦୁଇ ଜଣଙ୍କୁ ଡାଇବେଟିସ୍ ତାହେଲେ 10-12% ପିଲାଙ୍କୁ ଡାଇବେଟିସ୍ ହବ ବାକିମାନଙ୍କୁ ଡାଇବେଟିସ୍ ହେବାର କିଛି ରିସ୍କ ନଥାଏ।

0: ଉପରେ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ସାର୍ବଜନୀନ ପରୀକ୍ଷା ପରିଚାଳନାରେ ତ୍ରୁଟି ଏବଂ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି। ସେ କହିଛନ୍ତି ଦେଶରେ ଏମ୍ସ ହସ୍ପିଟାଲ ସଂଖ୍ୟା 7-22 ବୃଦ୍ଧି କରାଯାଇଥିବା ବେଳେ ଦେଶରେ ମେଡିକାଲ ପାଠ୍ୟକ୍ରମ ଲାଗି ସିଟ୍ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ଗତ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ମଧ୍ୟରେ ଜାତୀୟ ଶିକ୍ଷାନୀତି 2020 ଶିକ୍ଷା କ୍ଷେତ୍ରରେ ସର୍ବବୃହତ୍ ପରିବର୍ତ୍ତନକାରୀ ଭାବେ ଉଭା ହୋଇଛି ବୋଲି ଡକ୍ଟର ସିଂହ କହିଛନ୍ତି। ଏହି ପ୍ରସଙ୍ଗରେ ମନ୍ତ୍ରୀ ଉତ୍ତର ରଖୁଥିବା ସମୟରେ ବିରୋଧୀ ଦଳଗୁଡ଼ିକ କକ୍ଷତ୍ୟାଗ କରିଥିଲେ। ତେବେ ଏହି ବିଲ୍ ଉପରେ କଂଗ୍ରେସ, ଡିଏମ୍କେ, ଜନତା ଦଳ ସଂଯୁକ୍ତ, ଏନ୍ସିପି, ସମାଜବାଦୀ ପାର୍ଟି, ଆପ୍, ତୃଣମୂଳ କଂଗ୍ରେସ, ଆର୍ଜେଡି ଓ ସିପିଆଇଏମ୍ ସମେତ ବିଭିନ୍ନ ଦଳର ସାଂସଦମାନେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ। ଏଠାରେ ସୂଚନା ଦିଆଯାଇପାରେ, ନୂତନ ଆଇନ ଅନୁଯାୟୀ ଏଭଳି ଘଟଣାର ତଦନ୍ତ ପାଇଁ 2 ଏବଂ ଚାର୍ଜସିଟ୍ ଦାଖଲ ହେବା ପରେ ବିଚାର ପ୍ରକ୍ରିୟା ଶେଷ ପାଇଁ 3 ସମୟସୀମା ଧାର୍ଯ୍ୟ କରାଯାଇଛି। ଦେଶରେ ଏକ ବିଶ୍ୱାସଯୋଗ୍ୟ ପରୀକ୍ଷା ବ୍ୟବସ୍ଥା ଗଠନ ଦିଗରେ ସରକାର ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ସଂସଦର ଅନୁମୋଦନ ଲାଭ କରିବା ପରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଗତ ଦଶନ୍ଧି ଧରି ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ପ୍ରଶ୍ନପତ୍ର ପ୍ରଘଟ ସମସ୍ୟାର ସମ୍ମୁଖୀନ ହୋଇଆସୁଥିଲେ। ଏହା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଉଭୟ ଶିକ୍ଷା ବ୍ୟବସ୍ଥା ଏବଂ ପରୀକ୍ଷା ପ୍ରଣାଳୀରେ ଦେଶବ୍ୟାପୀ ସଂସ୍କାର ଆଣିଛନ୍ତି। ସମ୍ପୃକ୍ତ ବିଲ୍ରେ କଠିନ ଆଇନଗତ ବ୍ୟବସ୍ଥା ରଖାଯାଇଛି। ଏକ ସ୍ୱଚ୍ଛ ବୈଷୟିକ ଜ୍ଞାନକୌଶଳକ ଭିତ୍ତିକ ପରୀକ୍ଷା ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମକୁ ସୁରକ୍ଷା ଦିଆଯାଇପାରିବ, ଫଳରେ ବିକଶିତ ଭାରତ ଲାଗି ଭିତ୍ତିଭୂମିକୁ ଅଧିକ ସଶକ୍ତ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ସମ୍ପୃକ୍ତ ଯେକୌଣସି ବ୍ୟକ୍ତି ବା ସଂସ୍ଥାକୁ କଠୋର ଦଣ୍ଡ ଦିଆଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଦେଶବ୍ୟାପୀ सभी राज्यों में भी और केंद्र में भी शिक्षा पद्धति में सुधार अनिवार्य हो गया। टेक्नोलॉजी के भरपूर उपयोगी आवश्यकता हो गई और साथ साथ फिर से कोई पेपर माफिया, पेपर लीक करने वाली गैंग, देश के बच्चों के भविष्य के साथ खिलवाड़ करने वाली गैंग, उनको बख्शा नहीं जाएगा। ऐसे कठोर कानूनों की भी जरूरत है। हम संसद में बिल लेकर के गए थे। गत 2 संसद के दोनों सदनों ने, अधिकतम मान्य सांसदों ने विस्तार पूर्वक उससे चर्चा की है और आज दोनों सदनों ने इस कठोर कानूनों वाले, प्रावधानों वाले इस बिल को पास कर दिया है।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପଶ୍ଚିମ ଏସିଆ ବିବାଦ ପରିପ୍ରେକ୍ଷୀରେ ସୃଷ୍ଟ ସ୍ଥିତି ଏବଂ ଏ ଦିଗରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଛି। ଏହି ପ୍ରସଙ୍ଗରେ ଏହା ହେଉଛି 4th ସ୍ୱତନ୍ତ୍ର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକ। ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏକ ସଂଯୋଜିତ ତଥା ଏକକ ବ୍ୟବସ୍ଥା ମାଧ୍ୟମରେ ପରିସ୍ଥିତିର ନିୟମିତ ତଦାରଖ କରିବା ସହିତ ସରକାରଙ୍କ ବିଭିନ୍ନ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏହି ବିବାଦର ପ୍ରଭାବ ଯେଭଳି ସାଧାରଣ ନାଗରିକ ଏବଂ ସମ୍ପୃକ୍ତ ଦେଶଗୁଡ଼ିକରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ଉପରେ ନ ପଡ଼ିବ, ସେଥିଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ପ୍ରଭାବିତ ବ୍ୟକ୍ତି ତଥା ନାବିକ ଓ ସେମାନଙ୍କ ପରିବାରବର୍ଗଙ୍କୁ ସମୟୋଚିତ ତଥ୍ୟ ପ୍ରଦାନ ଏବଂ ଜରୁରୀକାଳୀନ ସହାୟତା ଯୋଗାଇ ଦେବା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ରବି ଋତୁ ଲାଗି ସାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାରର ବିକଳ୍ପ ଉତ୍ସ ବ୍ୟବହାର କରିବା ଉପରେ ବୈଠକରେ ଆଲୋଚନା

0: ବଢ଼ାଯାଇଛି। ଚାଷୀମାନଙ୍କୁ ଯେଭଳି ନିରନ୍ତର ସାର ଯୋଗାଣ ସୁନିଶ୍ଚିତ କରାଯାଇପାରିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଶକ୍ତି ଉପରେ ନିର୍ଭରଶୀଳତା ହ୍ରାସ କରିବା ଉଦ୍ଦେଶ୍ୟରେ ନବୀକରଣୀୟ ଶକ୍ତି ଉତ୍ସର ବ୍ୟବହାର କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏହି ବିବାଦ ପରିପ୍ରେକ୍ଷୀରେ ସୃଷ୍ଟ ସମସ୍ତ ପ୍ରକାର ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଲାଗି ସରକାରଙ୍କ ସାମୁହିକ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଭୁଟାନ ବିକାଶ ସହଯୋଗ କଥାବାର୍ତ୍ତା ଗତକାଲି ଅନୁଷ୍ଠିତ ହୋଇଯାଇଛି। ଭୁଟାନର ତ୍ରୟୋଦଶ ପଞ୍ଚବାର୍ଷିକ ଯୋଜନା ଉପରେ ଏହି ପଞ୍ଚମ ଆଲୋଚନାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏବଂ ତାଙ୍କର ଭୁଟାନ ପ୍ରତିପକ୍ଷ ଡ୍ୟାସୋ ପେମା ଲେକ୍ଟପ୍ ଦୋର୍ଜି ସହ ଅଧ୍ୟକ୍ଷତା କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଭୁଟାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଭୁଟାନରେ ଭାରତୀୟ ସହାୟତାରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ସମୀକ୍ଷା କରାଯାଇଛି। ଦେଶର ବିକାଶ ଦିଗରେ ଭାରତର ଉଲ୍ଲେଖନୀୟ ସହାୟତା ଏବଂ ଅବଦାନ ଲାଗି ଭୁଟାନ ପକ୍ଷରୁ ପ୍ରଶଂସା କରାଯାଇଛି। ଦେଶବ୍ୟାପୀ କାର୍ଯ୍ୟକାରୀ କରାଯାଉଥିବା ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ଅଧୀନରେ ଚଳିତ ବର୍ଷ ଜୁନ୍ ମାସ ଶେଷ ସୁଦ୍ଧା 1735 ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶୱାନ ଗତକାଲି ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସେଥିମଧ୍ୟରୁ 1256 ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏହାଦ୍ୱାରା 9,16,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଦେଶରେ ବାର୍ଷିକ 294,00,000 ମେଟ୍ରିକ୍ ଟନ୍ରୁ ଉର୍ଦ୍ଧ୍ୱ ପରିମାଣର ଖାଦ୍ୟ ପ୍ରକ୍ରିୟାକରଣ ହେବା ସହିତ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି। ଶ୍ରୀ ପାଶୱାନ କହିଛନ୍ତି ସମ୍ପୂର୍ଣ୍ଣ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଦେଶର 37,76,000 ଚାଷୀ ଉପକୃତ ହୋଇଛନ୍ତି। ବନ୍ୟାରେ ଓଡ଼ିଶାର 20 ଜିଲ୍ଲାର 100 ବ୍ଲକ ପ୍ରଭାବିତ ହୋଇଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା ଅନୁଯାୟୀ 549 ଗ୍ରାମ ପଞ୍ଚାୟତର 1458 ଗ୍ରାମ ଓ 14 ସହରାଞ୍ଚଳର 176 ୱାର୍ଡ ଓ 7,05,232 ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। 1,99,597 ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନ ଏବଂ ରିଲିଫ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ବନ୍ୟାରେ 1,335 ଘର ଏବଂ 24,896 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି। 520 ରିଲିଫ କ୍ୟାମ୍ପରେ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଥିବା ବେଳେ ଗୃହପାଳିତ ପଶୁମାନଙ୍କ ପାଇଁ 19 କ୍ୟାମ୍ପ ଖୋଲାଯାଇଛି। 3 ମଧ୍ୟରେ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଭାର ଉତ୍ତୋଳକ ଲପ୍ରୀତ ସିଂ ପୁରୁଷ 110 ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି ମହିଳା ଡିସ୍କସ୍ ଥ୍ରୋରେ ସୀମା କାଲରମ୍ନା ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏଥିସହିତ ଏହି ପ୍ରତିଯୋଗିତାର 8ମ ଦିନ ସୁଦ୍ଧା ଭାରତର ପଦକ ସଂଖ୍ୟା 17 ପହଞ୍ଚିଛି। ସେଥିମଧ୍ୟରେ 3 ସ୍ୱର୍ଣ୍ଣ 10 ରୌପ୍ୟ ଓ 4 ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। 110 ପଦକ ସହିତ ଅଷ୍ଟ୍ରେଲିଆ ପଦକ ତାଲିକାର ଶୀର୍ଷରେ ରହିଥିବା ବେଳେ ଭାରତ 10ମ ସ୍ଥାନରେ ରହିଛି। ତାଇପେଇ ଓପନ୍ ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ ବର୍ଗରେ ଉନ୍ନତି ହୁଦା, ଦେବିକା ସିହାଗ, ତାନ୍ଭି ଶର୍ମା ଓ କିରଣ ଜର୍ଜ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଉନ୍ନତି ହୁଦା ତାନିଆ ହେମନାଥଙ୍କୁ 20-19, 21-12 ପରାସ୍ତ କରିଥିବା ବେଳେ ତାନ୍ଭି ଶର୍ମା ଇଣ୍ଡୋନେସିଆର ଥାଲିତା ଉଇର୍ୱାନ୍ଙ୍କୁ 21-17, 22-20 ହରାଇ ଦେଇଛନ୍ତି। ଦେବିକା ସିହାର ଇଣ୍ଡୋନେସିଆର ନି କାଡେକ୍ ଧିଣ୍ଡାଙ୍କୁ 21-16, 21-15 ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026 ସଂସଦରେ ଗୃହୀତ। ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାର ସଂସ୍କାର କ୍ଷେତ୍ରରେ ଏହି ବିଲ୍ ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପଶ୍ଚିମ ଏସିଆ ସ୍ଥିତି ପରିପ୍ରେକ୍ଷୀରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା। ବନ୍ୟା ଯୋଗୁଁ ଓଡ଼ିଶାର 20 ଜିଲ୍ଲାର 7,00,000 ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ଭାର ଉତ୍ତୋଳନରେ ଲପ୍ରୀତ ସିଂଙ୍କୁ ରୌପ୍ୟ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ସକାଳର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ।

0: ବିବାହ ମଣିଷ ଜୀବନର ଏକ ପବିତ୍ର ବନ୍ଧନ, ସାମାଜିକ ସଂସ୍କାର,
1: ସଂସାର ଗଠନର ଏକ ମାଧ୍ୟମ, ଯାହା ଜନ୍ମ ଜନ୍ମର ବନ୍ଧନ ବୋଲି ମାନିଥାଉ।
0: ବିବାହ କେବଳ ଦୁଇଜଣ ବ୍ୟକ୍ତିଙ୍କର ମିଳନ ନୁହେଁ, ବରଂ ବିବାହ ମାଧ୍ୟମରେ ଦୁଇଟି ପରିବାରର ସମ୍ପର୍କ ଆରମ୍ଭ ହୁଏ।
1: ଆମ ସଂସ୍କୃତି, ଆମ ପରମ୍ପରା, ଆମ ରୀତିନୀତି ସବୁକିଛି ତ ଅତି ଆପଣାର।
0: ଆମ ଭାରତୀୟ ପରମ୍ପରା ଗୋଟିଏ ନିଆରା ପରମ୍ପରା, ସେଥିମଧ୍ୟରୁ ବିବାହ ଏକ ପରମ୍ପରା ହୋଇଥାଏ। ଏକ ଉପଯୁକ୍ତ ବୟସ ଆସିଲେ ପିତାମାତାଙ୍କୁ ଚିନ୍ତା ଥାଏ ଯେ କେମିତି ହାତକୁ ଦୁଇ ହାତ କରିହେବ।
1: ଏଠାରେ ହାତକୁ ଦୁଇ ହାତର କଥା କହିଲେ ବିବାହ କରାଇବା
0: ସାମାଜିକ ପ୍ରତିଷ୍ଠାର ଏକ ପ୍ରତୀକ ହେଉଛି ବିବାହ,
1: ଦୁଇଟି ପରିବାରର ସଂଯୋଗର କଥା।
0: ଏଇ ଯେମିତି ଆମ ଆକାଶବାଣୀ ଜୟପୁରର ସଂଯୋଗ କାର୍ଯ୍ୟକ୍ରମ ମଧ୍ୟ ଭିନ୍ନ ଭିନ୍ନ ବିଷୟକୁ ନେଇ ଆସିଥାଏ,
1: ସେହିପରି ଆଜିର ସଂଯୋଗର ଅଧ୍ୟାୟରେ ଆମେ ରଖିଛୁ ଏକ ନିଆରା ବିଷୟ, ଯାହାକି ବିବାହରେ ଅତ୍ୟଧିକ ଖର୍ଚ୍ଚ ପରମ୍ପରା ନା ଅପଚୟ। ଆଜିର ଉପସ୍ଥାପନାରେ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା।

0: ତେବେ ଆମ ପରମ୍ପରା କାହାକୁ କହିବା? ପରମ୍ପରା କହିଲେ ଆମେ ବୁଝୁ ଯେ ପିଢ଼ି ପରେ ପିଢ଼ି ଚାଲିଆସୁଥିବା ଭଲ ରୀତିନୀତି, ସଂସ୍କାର ଏବଂ ମୂଲ୍ୟବୋଧ।
1: ବିବାହର ପରମ୍ପରାରେ ରହିଛି ଆତ୍ମୀୟତା, ସ୍ନେହ, ଆଶୀର୍ବାଦ, ଧାର୍ମିକ ପ୍ରଥା ପରମ୍ପରା, ଆଚାର ବ୍ୟବହାର ଏବଂ ସମାଜର ମଙ୍ଗଳ କାମନା।
0: ଯଦି ବିବାହ ପରସ୍ପରର ମଙ୍ଗଳ କାମନା କରେ, ତେବେ ବିବାହରେ ଏତେ ଖର୍ଚ୍ଚାନ୍ତ ହେବା କେତେଦୂର ଯୁକ୍ତିଯୁକ୍ତ?
2: ପ୍ରଫେସର ଭରତ କୁମାର ପଣ୍ଡା, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା କୋରାପୁଟ ଜୁନାବେଡ଼ା ଠାରେ ଶିକ୍ଷା ବିଭାଗରେ ବିଭାଗ ଅଧ୍ୟକ୍ଷ ଦାୟିତ୍ୱରେ ଅଛି। ଇଏ ବିବାହ ସଂସ୍କାରରେ ଅପେକ୍ଷା କର, ଯୋଉ ଷୋଡ଼ଶ ସଂସ୍କାରର କଥା କୁହାଯାଏ ତା ଭିତରେ ବିବାହ ଗୋଟିଏ ସଂସ୍କାର। ଆଉ ଏ ସଂସ୍କାରରେ ଜୀବନରେ ଗୋଟେ ପରିବର୍ତ୍ତନ, ସଂସ୍କାର ମାନେ ସମ୍ୟକ କୃତି, ଯୋଉଥିରେ ସମ୍ୟକ କୃତି କରୋତି ଇତି ସଂସ୍କାର, ଯୋଉଥିରେ ଗୋଟେ ସମ୍ୟକ ପରିବର୍ତ୍ତନ ଆସେ। ମନୁଷ୍ୟ ବ୍ରହ୍ମଚର୍ଯ୍ୟ ପରେ ଯେତେବେଳେ ବିବାହକୁ ପ୍ରବେଶ କରେ, ଅର୍ଥାତ୍ ସ୍ତ୍ରୀ ଏବଂ ପୁରୁଷ ଦୁଇଟି ଭିନ୍ନ ଚରିତ୍ର, ଭିନ୍ନ ପ୍ରକୃତି, ଭିନ୍ନ ସ୍ୱଭାବର ବ୍ୟକ୍ତି ପରସ୍ପର ସାନ୍ନିଧ୍ୟକୁ ଆସନ୍ତି, ଅର୍ଥାତ୍ ପରସ୍ପର ସହିତ ସମନ୍ୱୟ କରନ୍ତି ଏବଂ ସମନ୍ୱୟ କରିକି ଦୀର୍ଘ ଜୀବନ ବଞ୍ଚନ୍ତି। ଇଏ ଦୁଇଟି ବ୍ୟକ୍ତି ଆଉ ସମାଜ ତା ସହିତ ତାଙ୍କର ଯାହା ଉତ୍ତରଦାୟିତ୍ୱ ଥାଏ, ଯେତେବେଳେ ବ୍ରହ୍ମଚର୍ଯ୍ୟ ଆଶ୍ରମରୁ ବ୍ୟକ୍ତି ଫେରେ ତାକୁ କିଛି ମନ୍ତ୍ର ଦିଆଯାଇଥାଏ। କଣ ନା, ଆମେ ଜାଣିଥିବା ଦୀକ୍ଷାନ୍ତରେ କୁହାଯାଏ ପିତୃଦେବ ଭବ, ମାତୃଦେବ ଭବ, ଅତିଥି ଦେବ ଭବ, ଅର୍ଥାତ୍ ଇଏ ସମ୍ପୂର୍ଣ୍ଣ ମାତା ପିତା ଅତିଥି। ଆଉ କୁହାଯାଏ ଗୃହସ୍ଥମ ଆଶ୍ରିତ୍ୟ ଜୀବନ୍ତି ସର୍ବେ ଜନ୍ତବା, ଗୃହସ୍ଥକୁ ଆଶ୍ରୟ କରିକି ଇଏ ବିଶ୍ୱର ସବୁ ମନୁଷ୍ୟ ଜଗତ, ପ୍ରାଣୀ ଜଗତ, ବୃକ୍ଷ ଲତା କୀଟ ପତଙ୍ଗ, ଭୌତିକ ଜଗତ, ନଦୀନାଳ ପାହାଡ଼ ପର୍ବତ ମଧ୍ୟ ତାଙ୍କରି ଆଶ୍ରୟ ଦିଅନ୍ତି। ଅର୍ଥାତ୍ ବିବେକବାନ ମନୁଷ୍ୟର ସଂସ୍କାର ହୁଏ ବିବାହ, ଯୋଉ ବିବାହର ସହିତ ଗୃହସ୍ଥ ଆଶ୍ରୟ। ଆମେ ଏବେ ଅପବ୍ୟୟ କଥା କହୁଛେ, ଅପବ୍ୟୟ କୌଣସି ପ୍ରକାର ସଂସ୍କୃତି ବା ପରମ୍ପରାର ଅଂଶ ନୁହଁ, ତା ପାଇଁ କୌଣସି ସାମାଜିକ ବନ୍ଧନ ନାହିଁ କିମ୍ବା କୌଣସି ଧାର୍ମିକ ବା ଆଧ୍ୟାତ୍ମିକ ବିଧାନ ମଧ୍ୟ ନାହିଁ। ଯଦି କୋଉଠି ନା କୋଉଠି ବନ୍ଧନ ଅଛି, ସେ ବନ୍ଧନ ହେଉଛି ଆମ ରୂଢ଼ିବାଦୀ ମନୋବୃତ୍ତିର। ବାସ୍ତବରେ ଏ ଯୋଉ ଅପବ୍ୟୟ ବା ଅପଚୟ ଆମେ ବହୁତ କିଛି କରନ୍ତି, ତା ପଛରେ ବାସ୍ତବ କାରଣ ଗୁଡାକ ଯଦି ଖୋଜିବା, ଆମକୁ କିଛି କାରଣ ମୁଁ ଯାହା ଦେଖିପାରୁଛି ମୁଁ ଆପଣଙ୍କ ଆଗରେ ରଖିବି। ବାସ୍ତବରେ ଲୋକ ଲଜ୍ଜାର ଭୟ, ସମାଜରେ କିଏ କହିଦେଲାଣି ଆପଣଙ୍କୁ କଞ୍ଜୁସ ବୋଲି କହିଦେବ, ଅସାମାଜିକ କହିଦେବ, ବିବାହ ପୂର୍ବରୁ ଅନେକ ପରମ୍ପରା ଆମେ ଯୋଡ଼ିବା ଆରମ୍ଭ କରନ୍ତି। ଆମେ ସମସ୍ତେ ଯଦ୍ୟପି ଜାଣିଛନ୍ତି ଯେ ବିବାହ ଗୋଟିଏ ସଂସ୍କାର, ଆଉ ବିବାହର ଲକ୍ଷ୍ୟ କଣ ନା କୁହନ୍ତି, ପୁତ୍ରାର୍ଥମ କ୍ରିୟତେ ଭାର୍ଯ୍ୟା, ଏ ସମାଜକୁ ଗୋଟେ ଶ୍ରେଷ୍ଠ ସନ୍ତାନ, ଗୋଟେ ଶ୍ରେଷ୍ଠ ବୀଜ ଦବା, ଏ ସମାଜର ନିର୍ଦ୍ଧାରଣ କରିବା ପାଇଁ ଆମେ ବିବାହ କରନ୍ତି। ବାସ୍ତବିକ ସତ୍ୟ ଏକୁ ସ୍ୱୀକାର କରିବା, ଆଉ ଯୋଉ ଅସତ୍ୟ ଭିତରେ ଆମେ ବଞ୍ଚୁଛେ ତାକୁ ତ୍ୟାଗ କରିବା ପାଇଁ ବିବେକର କୋଉଠି ନା କୋଉଠି ଆମ ପାଖରେ ଅଭାବ ଅଛି। କାହିଁ, ଯଦି ମୁଁ ମୋ ଘରେ ଥିବା ବିବାହରେ ଟିକେ ଯଦି କମ୍ ଖର୍ଚ୍ଚ କରିବି, ଲୋକ ମୋ ଉପରକୁ ଆଙ୍ଗୁଳି ଉଠେଇବିନି ତ? ଏଇଭଳି କେତେଟା ବିଷୟ ମଧ୍ୟ ଆମ ଆଗରେ ଆସେ।

ଯେ ସମାଜରେ ଏ ଯୋଉ କୁସଂସ୍କାର ଆପଣ ସଂସ୍କୃତି କହିବେ, ମୁଁ କୁସଂସ୍କାର ବୋଲି କହିବି, ଯାହା ଭାରତୀୟ ସଂସ୍କାରର କେବେ ଅଂଶ ହିଁ ହେଇନି, ମନୁଷ୍ୟ ଭିତରେ ବଡପଣ ଦେଖିବାର ଗୋଟେ ଲାଳସା ଆମ ଭିତରେ ନିର୍ମାଣ ହେଇଯାଏ। ସେଥିପାଇଁ ଦୁର୍ବଳ ମନା ବ୍ୟକ୍ତିଟି ଏଇ ବିବାହ ବା ବିଭିନ୍ନ ଉତ୍ସବ ମାଧ୍ୟମରେ ଅତ୍ୟଧିକ ଖର୍ଚ୍ଚ କରିକି ବହୁତ ବଡ ଆର୍ଥିକ ଦୃଷ୍ଟିରେ ସମ୍ଭ୍ରାନ୍ତ, ଏହାକୁ ଦେଖେଇବା ପାଇଁ ଗୋଟେ କୋଉଠି ନା କୋଉଠି ଆମେ ପ୍ରୟାସ କରୁ। ତା ଯଦି ମୋ ପୁଅ ମୋ ଝିଅ ମୋର ଅନ୍ୟମାନଙ୍କ ପାଇଁ ମୁଁ ତାକୁ ବ୍ୟୟ କରିବି, ତାହେଲେ ଗୋଟେ ପ୍ରସନ୍ନତା ହବ। ଏଇ ଯୋଉ ମିଥ୍ୟା ପ୍ରସନ୍ନତାର ଗୋଟେ ପକ୍ଷ ମଧ୍ୟ କୋଉଠି ନା କୋଉଠି ଆମକୁ ଏଇ ଅପବ୍ୟୟ ଆଡକୁ ଟାଣିନି। ସେଥିପାଇଁ ଯଦି ଯୋଉ ଅର୍ଥକୁ ଆମେ ଉତ୍ସବରେ କରୁଛେ ତାକୁ ଯଦି ଯୋଗ୍ୟ ଅର୍ଥରେ ହିତ ଚିନ୍ତନ କରି ବ୍ୟୟ କରିଥିବା ନିଶ୍ଚିତ ଭାବରେ ଆମ ପୁତ୍ର ବା ଆମ ଘରେ ଯାହା ପାଇଁ ଆମେ ଚିନ୍ତନ କରୁଛେ ସେମାନଙ୍କ ପାଇଁ ବହୁତ କିଛି।

0: ଯଦି ପୌରାଣିକ ପ୍ରଥା ଦେଖିବା ତେବେ ହୁଏତ ଜଣାପଡ଼େ ସଂସାରର ନୀତିନିୟମ ତଥା ବଂଶବୃଦ୍ଧି ପାଇଁ ଏକ ଉତ୍ତମ ଦମ୍ପତିର ସୃଷ୍ଟି କରିବା।
1: ପିତାମାତାଙ୍କ ସହମତି ସମାଜର ଆଦର୍ଶରେ ଗଠିତ ହେଉଥିବା ବିବାହ ଏକ ପରମ୍ପରାଗତ ବିବାହ ଥିଲା।
0: ବିବାହ ପୂର୍ବରୁ ପୁଅ ଝିଅଙ୍କର ସହମତିରେ ଆବଶ୍ୟକ ନଥିଲା। ଘରର ସଦସ୍ୟ ଯେଉଁଠି ଉତ୍ତମ ବରପାତ୍ର ଚୟନ କରୁଥିଲେ ସେଥିରେ ସାତ ଦୀପ ଆଠ କଳସକୁ ସାକ୍ଷୀ ରଖି ବିବାହ ସମ୍ପନ୍ନ କରାଯାଉଥିଲା।
1: ଝିଅମାନଙ୍କୁ ସଣ୍ଠଣା ଶିକ୍ଷାଠାରୁ ଆରମ୍ଭ କରି ଚାଲିଚଳନରେ କିପରି ନିଜକୁ ଖାପ ଖୁଆଇ ଚଳାଇବେ ତାହା ପ୍ରତିଟି ସଦସ୍ୟର ଶିକ୍ଷା ଥିଲା।
0: ବର୍ତ୍ତମାନ ସମୟ ବଦଳିଛି, ପ୍ରତ୍ୟେକ ବ୍ୟକ୍ତିଙ୍କ ଅଭ୍ୟାସ ତଥା ଚାଲିଚଳନ ମଧ୍ୟ ବଦଳିଛି।
1: ବିବାହର ପରମ୍ପରା ଚାଲିଛି ସତ, ହେଲେ ଯେଉଁ ପରମ୍ପରା ବିବାହର ଥିଲା ତାହା ଏହି ଆଧୁନିକ ଯୁଗରେ ରହିଛି କି?
2: ମୁଁ ପ୍ରଫେସର ବିକ୍ରମ କିଶୋର ମିଶ୍ର, ମୁଁ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସମାଜ ବିଜ୍ଞାନ ବିଭାଗର ମୁଖ୍ୟ। ବିବାହ ଖର୍ଚ୍ଚ ପାଇଁ ସୃଷ୍ଟି ହେଇନାହିଁ। ମାନବ ସଭ୍ୟତାରେ ଧୀରେ ଧୀରେ ପୁରୁଷ ସ୍ତ୍ରୀର ସମ୍ପର୍କକୁ ସୁସଜ୍ଜିତ କରିବା ପାଇଁ, ସଂଗଠିତ କରିବା ପାଇଁ, ଶୃଙ୍ଖଳିତ କରିବା ପାଇଁ ଏଟା ମାନବ ସଭ୍ୟତାର ଉଦ୍ଭାବନ। ମାନବ ସଭ୍ୟତା ଏଇଟା ଧୀରେ ଧୀରେ ପୁରୁଷ ସ୍ତ୍ରୀ ସମ୍ପର୍କକୁ ଶୃଙ୍ଖଳିତ କରିବା ପାଇଁ ଏହି ଅନୁଷ୍ଠାନଟି ସୃଷ୍ଟି କରିଛନ୍ତି। ଏଟା ଗୋଟେ ସାମାଜିକ ଅନୁଷ୍ଠାନ। ନାରୀ ପୁରୁଷ ସମାଜରେ ଦୁଇଟି ବିପରୀତ ଲିଙ୍ଗ ସମାଜରେ କେମିତି ଏକାଠି ଚଳିବେ, ସମ୍ପର୍କ ଶୃଙ୍ଖଳିତ ରହିବ, ସମାଜରେ ନାରୀ ପୁରୁଷ ସମ୍ପର୍କକୁ ନେଇ କେମିତି ଯେତେ ସମ୍ଭବ ଅପରାଧକୁ ରୋକାଯାଇପାରିବ, ତାକୁ ନେଇ କୌଣସି ସମାଜରେ ବ୍ୟତିକ୍ରମ ହେବ ନାହିଁ, ଅପରାଧ ହେବ ନାହିଁ, ହିଂସା ହେବ ନାହିଁ, ତାକୁ ଶୃଙ୍ଖଳିତ କରିବା ପାଇଁ ବ୍ୟବସ୍ଥା କରିବା। ଏଇଟା ସାମାଜିକ ବ୍ୟବସ୍ଥା। ଏଟା ନାରୀ ପୁରୁଷ ଏକାଠି ରହିବେ, ପରିବାର ସୃଷ୍ଟି କରିବେ, ପରିବାର ଗୋଟେ ଅନୁଷ୍ଠାନ ହେଇକି ଗଢି ଉଠିବ। ଆମର ଭାରତରେ ଆମ ପରିବାର ହଉଛି ଗୋଟେ ୟୁନିଟ, ପରିବାରକୁ ଆମେ ମାନୁ ଗୋଟେ କ୍ଷୁଦ୍ର ସମାଜ। ମୋ ପରିବାରରେ ସମାଜ କହିଲେ ମୁଁ, ମୋ ବାପା ମା, ଆମେ ଭାଇ ଭଉଣୀ, ଆମର ପରିବାରର ଜେଜେବାପା ଜେଜେମା, ଏ ସମସ୍ତଙ୍କୁ ପରିବାର ବୁଝାଏ। ଏ ହେଉଛି ବିବାହର ଗୋଟେ ଅଲୌକିକ ଦାନ ମାନବ ସମାଜ। ଆଜିକାଲି ବାହାଘର ମାଧ୍ୟମରେ ଅନେକ ଖର୍ଚ୍ଚ କରାଯାଉଛି, ସେ ପ୍ରସେସନରେ ହଉ, ଉପଚାରରେ ହଉ, ଡେକୋରେସନରେ ହଉ, ଭୋଜିଭାତରେ ହଉ, ଦାନପାଟି ବାଣରେ ହଉ, ଯାହା ସବୁ ଖର୍ଚ୍ଚ ହଉଛି ବିବାହ ପାଇଁ ଗୋଟେ ଅପରିହାର୍ଯ୍ୟ ଖର୍ଚ୍ଚ ନୁହେଁ। ଆମେ ତାକୁ ସୁସଜ୍ଜିତ କରିବା ପାଇଁ ଆମେ କଣ କରୁ, ଆର୍ଥିକ ଆଭିଜାତ୍ୟ ଦେଖାଇବା ପାଇଁ ଆମେ ଆଗ୍ରେସିଭଲି ଏଟା ଗୋଟେ ଦେଖାନ୍ତି। ଏଇଟାକୁ ଖର୍ଚ୍ଚଟାକୁ ଆଜିକାଲି ଭାବି ଦେଖାଯାଉଛି ଯେ ପରିବାର ପ୍ରତିଷ୍ଠାର

ପରିବାର ସମ୍ମାନର ଖର୍ଚ୍ଚ ହେଉଛି ଗୋଟିଏ ଏକକ। ଆମେ ଖର୍ଚ୍ଚ ମାଧ୍ୟମରେ ଦେଖିବାକୁ ଚାହୁଁଛୁ ଆମର କେତେ ସମ୍ପତ୍ତି ଅଛି, ଆମର ପରିବାର ଷ୍ଟାଟସ କେମିତି ଅଛି। ଏଟା ଗୋଟେ ସୋସିଆଲ ଷ୍ଟାଟସ ସହିତ ମିଶେଇ ଦିଆଯାଉଛି। ଆମେ ଏମିତି ଭାବନ୍ତି ଯିଏ ଯେତେ ପଇସା ଖର୍ଚ୍ଚ କରିପାରୁଛି ତାର ସେତିକି ସମାଜରେ ପ୍ରତିଷ୍ଠା ଅଛି। ତେଣୁ ଆମେ କଣ କରୁନି, ଅନେକ ସମୟରେ ଖର୍ଚ୍ଚକୁ ଆମର ପରିବାରର ସମ୍ମାନ ସହିତ ଆମେ ଯୋଡ଼ି ଦଉଛନ୍ତି। ତେଣୁ ଖର୍ଚ୍ଚ ବିବାହ ଦିଟା ଅଲଗା ଅଲଗା ଜିନିଷ। ବିବାହରେ ଯେଉଁମାନେ ରୀତିନୀତି ଅନୁସାରେ ବିବାହ କରନ୍ତି କିଛି ରୀତିନୀତି ଲେଖାଯାଇଥାଏ ଯୋଉଟା ପ୍ରତ୍ୟେକ ଧର୍ମର ଭିନ୍ନ ଭିନ୍ନ ରୀତି ଅଛି, କିନ୍ତୁ କୋଉଠି ଖର୍ଚ୍ଚକୁ କୌଣସି ବେଦ ଶାସ୍ତ୍ର ପୁରାଣ କୌଣସି ଗ୍ରନ୍ଥରେ ଲେଖାଯାଇ ନାହିଁ। ଆମେମାନେ ବିବାହକୁ ଗୋଟେ ବାହାନା କରି ଆମେ ଆମର ଆଗ୍ରେସନ ଦେଖାଉଛୁ, ଏଇଟା ହଉଛି ଗୋଟେ ଅପଚୟ। ଅନେକ ଖର୍ଚ୍ଚର ଅର୍ଥ କିଛି ନାହିଁ, ରାତି ପାଇଲେ ତାର ଅର୍ଥ ଶୂନ। ତେଣୁ ଖର୍ଚ୍ଚଟା ଯେ ଆମେ କରୁଛୁ।

0: ଶିଖେ ବାନ୍ଧି ରଖେ, ଏଇଭଳି ପରିସ୍ଥିତି ଆଜିକାର ବିବାହରେ ଚାଲିଛି। ତାହା ହୁଏତ ଅନେକ ପରିବାରର ଆର୍ଥିକ ମାନଦଣ୍ଡ ନିହାତି ଭାବେ ଭୁଶୁଡ଼ି ପଡ଼ୁଛି।
1: ଅନାବଶ୍ୟକ ଖର୍ଚ୍ଚ ଦ୍ୱାରା ପରିବାର ଋଣଗ୍ରସ୍ତ ହୋଇପାରେ।
0: ମଧ୍ୟବିତ୍ତ ପରିବାର ଉପରେ ଯେଉଁ ଚାପ ପଡ଼େ, ତାହା ହୁଏତ ସେହି ପରିବାର ପାଇଁ ଏକ ଚିନ୍ତାର ବିଷୟ ହୋଇଥାଏ।
1: ଅନେକ ସମୟରେ ଯୌତୁକ ପ୍ରଥା ଏବଂ ଦେଖାଦେଖି ପ୍ରବୃତ୍ତି ସମାଜରେ ଭୁଲ ବାର୍ତ୍ତା ମଧ୍ୟ ପ୍ରସାର କରେ।
2: ପ୍ରଫେସର ବିମଳ ଚରଣ ସ୍ୱାଇଁ, ରିଟାୟାର୍ଡ ପ୍ରିନ୍ସିପାଲ, ଡିପିଆଇଏସି ବରହମପୁର ଆଣ୍ଡ କେଏସ୍ୟୁବି ସିଟି ଭଞ୍ଜନଗର। ମୁଁ ତ କହିବି ବିବାହର ଯୋଉ ଅତ୍ୟଧିକ ଖର୍ଚ୍ଚ, ଏଟା ଗୋଟେ ପରମ୍ପରା ନୁହେଁ, ଗୋଟେ ହେଉଛି ଅପଚୟ। ବିବାହ ଗୋଟିଏ ହେଉଛି ସୋସିଆଲି ରେକଗ୍ନାଇଜ ଆମର ଯୋଉ ନୀତି, ଯୋଉଥିରେ ଗୋଟିଏ ଝିଅ ଗୋଟିଏ ପୁଅକୁ ମ୍ୟାରେଜ କରୁଛି, ଆମର ନୀତି ଅନୁସାରେ ଆମର ମ୍ୟାରେଜ ହେଉଛି, ସୋସାଇଟିକୁ ରେକଗ୍ନାଇଜ କରୁଛି, ଲିଗାଲି ମଧ୍ୟ ଏଇଟା ରେକଗ୍ନାଇଜ। ଆମେ ଯଦି ଗୋଟାଏ ମିଡିଲ କ୍ଲାସ ଇଣ୍ଡିଆନ ଫ୍ୟାମିଲିର ନବା, ଗୋଟିଏ ମ୍ୟାରେଜରେ ଆଭରେଜ ଖର୍ଚ୍ଚ ହେଉଛି 10-25 ଲକ୍ଷ। ଏଇଟା ହେଉଛି ମୁଁ ଇଣ୍ଟରନେଟ୍ ସୋର୍ସରୁ କହୁଛି। ଏବଂ ଆମେ ଯଦି ଦେଖିବା ବିବାହରେ ଖର୍ଚ୍ଚ କିଛି ହବ, କିନ୍ତୁ ଅତ୍ୟଧିକ ଖର୍ଚ୍ଚ ଯେତେବେଳେ ଆମେ କହୁଛେ, ବହୁତ ଗୁଡ଼ିଏ ବରଯାତ୍ରୀ ନେଇକରି ବର ଯାଉଛନ୍ତି, ବଡ଼ ବଡ଼ ହୋଟେଲରେ ପ୍ଲେଟ୍ର ଦାମ୍ ହେଉଛି 1000-1500 ଟଙ୍କା ପାଖାପାଖି, ଆଉ ତା ସହିତ ଯୋଉ ଡେକୋରେସନ ଖର୍ଚ୍ଚ ଆମେ ଦେଖିବା, ବାଜା ଦେଖିବା, ବାଣ ଦେଖିବା, ଏତେ ଗୁଡ଼ାଏ ଅତ୍ୟଧିକ ଖର୍ଚ୍ଚର ଆବଶ୍ୟକତା ଆଦୌ ନାହିଁ। ପରମ୍ପରା ଏଇଟା ଆଦୌ ନୁହେଁ, ଆମେ ସିମ୍ପୁଲ ମ୍ୟାରେଜରେ ଆମେ ବିଶ୍ୱାସ କରିପାରିବା। କାରଣ ଆମର ଯଦି ଇଣ୍ଡିଆନ ଟ୍ରାଡିସନ ଇଣ୍ଡିଆନ କଲଚର କଥା ଦେଖିବା, ବର୍ତ୍ତମାନ ଏ ଟ୍ରେଣ୍ଡ ଚାଲିଛି, ବାହାଘରରେ ଆମେ ଖର୍ଚ୍ଚ କରିବା, ବଡ଼ ବଡ଼ ହୋଟେଲରେ ଖାଦ୍ୟପେୟର ବ୍ୟବସ୍ଥା କରିବା, ବରଯାତ୍ରୀଙ୍କୁ ନେଇକରି ଯିବା, ବାଜା ବାଣ, ତେଣୁ ଅତ୍ୟଧିକ ଖର୍ଚ୍ଚ ମୁଁ କହିବି ଆମର ଭାରତୀୟ ସମାଜରେ ଏଇଟା ଗୋଟାଏ ହେଉଛି ଅପଚୟ, ଆଦୌ ପରମ୍ପରା ନୁହେଁ। ପରମ୍ପରା କଥା ଯଦି ଆମେ କହିବା, ସାଧା ମ୍ୟାରେଜ ଅଳ୍ପ ଖର୍ଚ୍ଚରେ ମଧ୍ୟ ବିବାହ ହେଇପାରିବ। ଏମିତି ଖର୍ଚ୍ଚ ହେବା ଦ୍ୱାରା ଯୋଉ ରିଚ୍ ପ୍ୟାରେଣ୍ଟସ ମାନେ ଅଛନ୍ତି, ସେମାନଙ୍କ ପାଖରେ ପଇସା ଅଛି, ସେମାନେ ଖର୍ଚ୍ଚ କରୁଛନ୍ତି। କିନ୍ତୁ ଯଦି ଆମେ ଦେଖିବା ବହୁତ ଗୁଡ଼ିଏ ଲୋକ ଯୋଉମାନେ ଆର୍ଥିକ ସ୍ଥିତି ଏତେ ଭଲ ନୁହେଁ, ସେମାନେ ଅନ୍ୟମାନଙ୍କୁ ମଧ୍ୟ ଦେଖିକିରି ନିଜ ଜମି ବିକି ଘରର ଅଲଗା ଜିନିଷ ବିକ୍ରି କରିକି ବିବାହ କରୁଛନ୍ତି। ତେଣୁ ମୁଁ ସଜେସନ ଦେବି, ମୋର ଓପିନିୟନ ହେଉଛି, ଏଇଟା ବିବାହ ଯଦି ଅତ୍ୟଧିକ ଆମେ ଖର୍ଚ୍ଚ କରୁଛି, ଏଇଟା ଗୋଟାଏ ହେଉଛି ଅପଚୟ, ଆଦୌ ପରମ୍ପରା।

0: ଝିଅଟିଏ ଅନେକ ଆଶା ରଖିଥାଏ ଉତ୍ତମ ବରପାତ୍ରଟି ପାଇବା ପାଇଁ।
1: ଉତ୍ତମ ବରପାତ୍ର ମିଳିବା ସମସ୍ତଙ୍କର ଭାଗ୍ୟରେ ତ ନଥାଏ, ହେଲେ ବିବାହ ଏକ ପରମ୍ପରା ଭାବେ ରହିଛି। କିନ୍ତୁ ଏମିତି ବି ଦେଖାଯାଏ ଯେ ବିବାହର ଅତ୍ୟଧିକ ଖର୍ଚ୍ଚକୁ ଆଖି ଆଗରେ ରଖି ଅନେକ ଝିଅ ବିବାହ ନ କରି ଅଭିଆଡ଼ି ହୋଇ ରହିଯାଉଛନ୍ତି।
0: ସରଳ ଏବଂ ସାଧାସିଧା ବିବାହ ଦ୍ୱାରା ଅର୍ଥର ସଠିକ୍ ବ୍ୟବହାର ହୋଇପାରେ।
1: ସଞ୍ଚିତ ଧନକୁ ବିବାହରେ ଯଦି ଖର୍ଚ୍ଚ କରି ଦିଆଯାଏ, ତେବେ ପରବର୍ତ୍ତୀ ସମୟରେ କନ୍ୟାପିତାର ଆର୍ଥିକ ସ୍ଥିତି କ'ଣ ହୋଇପାରେ?
0: ତେବେ ଏଠାରେ ଆମେ କହିପାରିବା କି ବିବାହ ପରମ୍ପରା ଅତ୍ୟଧିକ ଖର୍ଚ୍ଚ ବୋଲି?
2: ମୁଁ ସନ୍ଧ୍ୟାରାଣୀ ଘଡ଼େଇ ଯାଜପୁର ରୋଡ଼ରୁ। ସାମାଜିକ ପ୍ରାଣୀ ହିସାବରେ ଆମର ଗୋଟେ ବୈବାହିକ ଜୀବନ ସମ୍ପନ୍ନ କରିବା ଯେମିତି ଆମର ଗୋଟେ ପାରିବାରିକ ଜୀବନର ଗୋଟେ ମୂଳ ଲକ୍ଷ୍ୟ ହେଇଯାଇଛି। ଯେହେତୁ ଆମେ ସମସ୍ତେ ସମାଜରେ ବସବାସ କରି ରହୁଛନ୍ତି, ତେଣୁ ସମସ୍ତଙ୍କ ପିତାମାତା ତାଙ୍କର ପୁଅ ଝିଅଙ୍କୁ ଗୋଟେ ବିବାହ ସମ୍ପନ୍ନ କରି ସେମାନେ କେମିତି ସୁଖ ଶାନ୍ତିରେ ରହିବେ ସେଥିପାଇଁ ସତତ ଚେଷ୍ଟିତ। କିନ୍ତୁ ଅନେକ ଜାଗାରେ ଦେଖାଯାଉଛି କ'ଣ ନା, ବିବାହ କରିବା ସମୟରେ ବରର ପିତା ସେମାନେ ଯୌତୁକ ଦାବି କରୁଛନ୍ତି। ଅତ୍ୟଧିକ ଯୌତୁକ ଦାବି କରିବା ଫଳରେ ବି କନ୍ୟା ପିତା ମଧ୍ୟ ନିଃସହାୟ ଅସହାୟ ହେଇଯାଉଛି। ତାପରେ ଆମେ ଯଦି ଏଇ ଯୋଉ ଜିନିଷଟାକୁ ଯୌତୁକ ଦବା ଅତ୍ୟଧିକ ଖର୍ଚ୍ଚ କରିବାଟାକୁ ଆମେ ଯଦି ଆମର ପରମ୍ପରା ବୋଲି ଭାବିବା, ମୁଁ ତାହା ସହିତ ଏକମତ ହୋଇପାରିବି ନାହିଁ। କାହିଁକି ନା, ଗୋଟେ ବିବାହ ହଉଛି ଗୋଟେ ପବିତ୍ର ବନ୍ଧନ। ସେ ପବିତ୍ର ବନ୍ଧନ ଭିତରେ ଆମେ ଯଦି ଗୋଟେ ନିଷ୍ପେଷିତ ଜୀବନ ଆମେ ଅତିବାହିତ କରିବା, ତାହେଲେ ନା ପିତାମାତା, ନା ସ୍ୱାମୀ ସ୍ତ୍ରୀ, ନା ପରିବାର କେହି ମଧ୍ୟ ଶାନ୍ତିରେ ରହିପାରିବେ ନାହିଁ। ତେଣୁ ମୁଁ ଗୋଟିଏ ମତ ଦେବି ଯେ ଆମେ ସମସ୍ତେ ସେଇ ବିବାହଟାକୁ ସୁରୁଖୁରୁରେ କିପରି ପ୍ରତିପାଦନ କରିବା ଏବଂ ଆମେ ସମସ୍ତେ ସୁଖ ଓ ଶାନ୍ତିରେ ରହିବା ପାଇଁ ଅତ୍ୟଧିକ ଖର୍ଚ୍ଚ ନ କରି ଯେତିକି ଆମର ସକ୍ଷମ ଅନୁସାରେ ଆମେ ଖର୍ଚ୍ଚ କରିବା ଏବଂ ଆମର ଝିଅ ବା ଜ୍ୱାଇଁକୁ ଆମେ କିଛି ଆମର ସାମର୍ଥ୍ୟ ଅନୁସାରେ ଆମେ ଦବା, ଯାହାକି ସେମାନେ ମଧ୍ୟ ତାକୁ ଖୁସିରେ ଗ୍ରହଣ କରିବେ ଏବଂ ସୁଖ ଶାନ୍ତିରେ ରହିବେ।

0: ସରଳ ଜୀବନ ଏବଂ ଉଚ୍ଚ ଚିନ୍ତାଧାରା ହିଁ ପ୍ରକୃତ ମହାନତାର ପରିଚୟ। ଏହି ବାଣୀକୁ ଯଦି ଆମେ ବୁଝିବା ତେବେ ହୁଏତ ବିବାହ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ।
1: ଅପଚୟ ପରିବର୍ତ୍ତେ ଆମେ ଯଦି ଯେତିକି ଚୁନାରେ ସେତିକି ପିଠା କରିପାରିବା ତେବେ ନିହାତି ଭାବେ ଆମେ ସମ୍ପତ୍ତି ତଥା ଅର୍ଥର ସୁବିନିଯୋଗ କରୁଛୁ ବୋଲି ଜାଣିପାରିବା।
0: ଆମ ଦେଶରେ ଦେଖାଦିଏ କେତେ କେତେ ଅଭାବ, କିଛି କିଛି ଲୋକ ଖାଇବାକୁ ନ ପାଇ ଅନାହାରରେ ରହୁଛନ୍ତି।
1: ହେଲେ ଯେତେବେଳେ ବିବାହ ଭୋଜି କଥା ଦେଖାଯାଏ ସେଠାରେ ନାନା ପ୍ରକାର ସାଜସଜା ସହ ଯେଉଁ ଏକାଧିକ ବ୍ୟଞ୍ଜନ କରି ପରସାଯାଏ ଏବଂ ଯାହା ବଳି ପଡ଼େ ତାକୁ ଫୋପାଡ଼ି ଦିଆଯାଏ, ଏଠାରେ ତାହା ଖର୍ଚ୍ଚାନ୍ତ ନୁହେଁ ତ ଆଉ କ'ଣ।
0: ଏଣୁ ଏଭଳି ଖର୍ଚ୍ଚାନ୍ତକୁ ଯଦି ଆମେ ରୋକିଦେଇ ପାରିବା ତେବେ ବିବାହର ଯେଉଁ ପରମ୍ପରା ରହିଛି ତାହାର ସାର୍ଥକତା ଆମେ ସେଠାରେ ପାଇବା।
1: ଅପଚୟ କରି ଅର୍ଥକୁ ବଳିଦେବା କେତେ ସମୀଚୀନ, ଏକଥା ଆମେ ଯଦି ଚିନ୍ତା କରିବା ତେବେ ବିବାହରେ ଅତ୍ୟଧିକ ଖର୍ଚ୍ଚ କରିବା ମନୋବୃତ୍ତି ଯେଉଁ ରଖିଛୁ ତାହା ଆଉ ରହିବ ନାହିଁ।
0: ବିବାହ ଏକ ପବିତ୍ର ସଂସ୍କାର, କିନ୍ତୁ ଅତ୍ୟଧିକ ଖର୍ଚ୍ଚ କୌଣସି ପରମ୍ପରା ନୁହେଁ।
1: ପରମ୍ପରା ନାମରେ ଅନାବଶ୍ୟକ ଆଡ଼ମ୍ବର, ଦେଖାଦେଖି ଅପଚୟକୁ ସମର୍ଥନ କରିବା ଆଦୌ ଉଚିତ ନୁହେଁ। ଏଇ ଯେମିତିକି
2: ମୋ ନାଁ ପ୍ରଫେସର ଭାଗବତ ପାତ୍ର, ମୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର। ମୁଁ ବର୍ତ୍ତମାନ ପାଇଁ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକ୍ରମରେ ଜଡ଼ିତ। ଆମର ସାମାଜିକ ପ୍ରଥା ଗୁଡିକ ଯୋଉଭଳିଆ ଭାବରେ ଚାଲୁଛି ସେଗୁଡାକ ଆମେ ବନ୍ଦ କରିବା ସପକ୍ଷରେ ନାହୁଁ।

ପରିବାର ଗୋଟେ ଏକକ ଚାଲିଛି, ତାର କିଛି ଭଲ ଦିଗ ସବୁ ଅଛି। ଆମ ପରମ୍ପରାକୁ ଯୋଉ ଆମେ ମାନିଲା ବେଳେ ଆମେ କୌଣସି ଏ ଯୋଉ ସ୍ଥାୟୀ ଯୋଉ ସମସ୍ୟା ଗୁଡାକୁ ସୃଷ୍ଟି କରୁନେ। ତ ଆମର ଗୋଟିଏ କଥା ରହୁଛି ଯେ ବିବାହ ଯୋଉ ଗୋଟେ କାର୍ଯ୍ୟକ୍ରମରେ ଆମେ ଯୋଭଳି ଭାବରେ ଅପଚୟ କରୁଛେ କି ସଠିକ ଖର୍ଚ୍ଚ କରୁଛେ, ତାକୁ ଦେଖିଲା ବେଳେ ଆମକୁ ଦେଖିବାକୁ ହବ ଯେ ଆମର ଖର୍ଚ୍ଚ କରିବା ପାଇଁ ସମ୍ବଳ ଅଛି। ମୁଁ ଗାଁ ଗହଳରେ ଯାହା ଅନୁମାନ କରୁଛି, ଅତି ଛୋଟ କାଟିଆ ବାହାଘର ଭୋଜିରେ ମଧ୍ୟ ଲୋକମାନେ ପ୍ରଚୁର ପରିମାଣରେ ଖର୍ଚ୍ଚ ପଇସା କରୁଛନ୍ତି, ଧାର ଉଦ୍ଧାର କରିକି ଆର୍ଥିକ ସମସ୍ୟାର ସମ୍ମୁଖୀନ ହଉଛନ୍ତି। ତାକୁ ବାହାରିବା ପାଇଁ ବହୁତ ସମୟ ଲାଗିଯାଉଛି। ଯୋଉ କଥା ଗୁଡାକ ଆମେ ଆମର ସମ୍ବଳ ଭିତରେ ଅଛି ଆମେ ପାରିବା, ତାକୁ କରାଯାଉ। ଗୋଟେ ଧନୀ ଲୋକ ଅତ୍ୟଧିକ ପରିମାଣରେ ଖର୍ଚ୍ଚ କରିବାରେ କିଛି ଅସୁବିଧା ନାହିଁ, କାହିଁକି ତା ପାଖରେ ଟଙ୍କା ଅଛି, ସେ ହୁଏତ ଖର୍ଚ୍ଚ କରିବାକୁ ବାଟ ପାଉନାହିଁ, ଏଭଳି ଖର୍ଚ୍ଚ କରିକି ସେ ଦେଖେଇ ପାରୁଛି। ସାଧାରଣ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅତ୍ୟଧିକ ପରିମାଣରେ ଖର୍ଚ୍ଚ କରିବାଟା ମୁଁ କହିବି ଅପଚୟ। ଆଉ ଧନିକ ଶ୍ରେଣୀର ଲୋକମାନଙ୍କୁ ଆମେ ଇମିଟେଟ୍ କରିବାର ଯୋଉ ପ୍ରବୃତ୍ତି ଆମର ରହୁଛି ଯେ ସିଏ ଏତିକି କଲା ମୁଁ କାହିଁ କରିବି ନାହିଁ, ଏ ପ୍ରକାର ମନୋଭାବଟା ଆମର ରହିବା ଉଚିତ ନୁହେଁ। ଆମ ଆର୍ଥିକ ଶକ୍ତି ତା ପାଇଁ ଅଛି କି ନାହିଁ ଏଟାକୁ ଦେଖିବାକୁ ସବୁବେଳେ ହବ। ମୁଁ ବର୍ତ୍ତମାନ କହେ ଜଣେ ଅର୍ଥଶାସ୍ତ୍ରୀ ହିସାବରେ ଆର୍ଥିକ ପରିଚାଳନା ବ୍ୟକ୍ତିଗତ ଲୋକଙ୍କର ମଧ୍ୟ ଗୋଟେ ଗୁଢ ସମସ୍ୟା। ଆମର ଏଇ ସମ୍ପର୍କରେ ଜ୍ଞାନ ବହୁତ ସୀମିତ। ଆମେ କେତେ ପରିମାଣରେ କି ପ୍ରକାର ପୁଞ୍ଜି ବିନିଯୋଗ କରିବା, ତା ଦେହରୁ କେମିତି ଆୟ କରିବା, ଏ ସମ୍ପର୍କରେ ଆମର କୌଣସି ସଠିକ ତାଲିମ ଲୋକମାନଙ୍କୁ ଦେବା ପାଇଁ ବ୍ୟବସ୍ଥା ହଉନାହିଁ। ମୁଁ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛି ଯେ ପ୍ରତ୍ୟେକ ଲୋକ ତାର ଆର୍ଥିକ ପରିଚାଳନା କରିବା ପାଇଁ ଏକ ବିଧିବଦ୍ଧ ପଦ୍ଧତି ଅନୁସରଣ କରିବା ଉଚିତ। ବିବାହ ଯେମିତି ଗୋଟେ ସମସ୍ୟା, ଘର ତିଆରି କରିବା ମଧ୍ୟ ଆଉ ଗୋଟେ ସମସ୍ୟା। ଯୌଥ ପରିବାର ଯୋଉ ଥିଲା ସିଏ ଆସ୍ତେ ଆସ୍ତେ ଭାଙ୍ଗି ଯାଇକିରି ଏକାନ୍ନ ପରିବାର ବର୍ତ୍ତମାନ ହବାକୁ ଯାଉଛି। ବାହାଘରରେ 30 ଲକ୍ଷ, 40 ଲକ୍ଷ, 50 ଲକ୍ଷ ଖର୍ଚ୍ଚ କରିବେ, ପ୍ଲସ୍ ଘର ତିଆରି କରିବା ପାଇଁ ଏଭଳିଆ ଖର୍ଚ୍ଚ କରିବେ। ଏସବୁକୁ ଆମେ କରିବାରେ ଟିକେ ଚିନ୍ତା କରିବା ଦରକାର। ଆମ ପାଖରେ ସମ୍ବଳ ଅଛି କି, ଆମେ କଣ କଲେ ଏଇ ଜିନିଷ ଗୁଡାକ ଠିକରେ ପରିଚାଳନା କରିପାରିବା, ତାକୁ ଆମକୁ ଅନୁଧ୍ୟାନ କରିବାକୁ ହବ। ଆମର ସମସ୍ୟାଟା ହଉଛି ଯେ ଗୋଟେ ବ୍ୟକ୍ତି ବିଶେଷ ପାଇଁ ଆୟ ତୁଳନାରେ ବ୍ୟୟଟା କମ୍ ହବା ଦରକାର, ତାର କିଛି ସଞ୍ଚୟ ରହିବା ଦରକାର। କାହିଁକି ଆମର ଆୟଟା ସବୁବେଳେ ନିରବିଚ୍ଛିନ୍ନ ଭାବେ ରହିବ ବୋଲି କିଛି ମାନେ ନା। ଆମର ସ୍ୱାସ୍ଥ୍ୟ ଖରାପ ହେଇପାରେ, ପିଲାର ପାଠ ପଢିବା କଥା ଅଛି, ସଞ୍ଚୟ କରିବାକୁ ହବ। ଆମର ପାଠ୍ୟକ୍ରମ ମାନଙ୍କରେ ମଧ୍ୟ ଏହା ଉପରେ ସବିଶେଷ ଆଲୋଚନା ବି ହବା ଦରକାର। ଏଇ ପାଠ୍ୟ ଖସଡ଼ାରେ ନଥିବାରୁ ଲୋକମାନେ ଆକୁ ଜାଣିପାରୁନାହାନ୍ତି। ଲୋନ୍ ନବା ପାଇଁ ନେଲେ କିଛି କ୍ଷତି ନାହିଁ, ଆମର ଇନଭେଷ୍ଟମେଣ୍ଟ କରିବା ଦରକାର, କିନ୍ତୁ ଲୋନ୍ଟା ନେଇକିରି ଗୋଟେ ବିନର୍ବ୍ୟୟ କରିବା, ଅପଚୟ କରିବା, ଭୋଜି ଭାତରେ ଲଗେଇଦେବା, ତାର କୌଣସି ଗୋଟେ ଇନକମ୍ ଆସିବା ପାଇଁ ଚିନ୍ତା ନ କରିବା, ଇଏ ଗୋଟେ ଖରାପ ପରମ୍ପରା। ଆକୁ ଆମେ

0: ପରିବାରର ଯୁବପିଢ଼ି, ସମାଜସେବୀ ସଂଗଠନ ଏବଂ ସରକାରଙ୍କ ସଚେତନତା ସୃଷ୍ଟି କରିବା ଆବଶ୍ୟକ।
1: ଯୌତୁକ ବିରୋଧୀ ଆଇନର କଠୋର ପାଳନ କରିବା ଉଚିତ।
0: ବିବାହରେ ଯେଉଁ ଖାଦ୍ୟର ଅପଚୟ ହେଉଛି, ବିଦ୍ୟୁତର ଅପଚୟ ହେଉଛି, ସାଜସଜାରେ ଅନାବଶ୍ୟକ ବ୍ୟୟ ହେଉଛି, ଯାହା ସମାଜକୁ କୁପ୍ରଭାବ ପକାଉଛି।
1: କେବେ ଗରିବ ବାପାଟିର ମନକୁ ବୁଝିଛନ୍ତି କି ନା ସେହି ଗରିବ ଘରେ ଜନ୍ମିତ ଝିଅଟିର ଭାବନାକୁ ପରଖିଛନ୍ତି? ଯଦି ବା ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମିତ ଝିଅଟେ ବିବାହ କରିବାକୁ ଯାଏ, ତେବେ ସମାଜରେ ଚାକଚକ୍ୟ ବିବାହର ଆଡମ୍ବର ତାକୁ ଚିନ୍ତା ଦେଇଥାଏ ନିଶ୍ଚୟ।
0: ଏଣୁ ବିବାହର ଅତ୍ୟଧିକ ଖର୍ଚ୍ଚ ପରମ୍ପରା ନୁହେଁ, ଏହା କେବଳ ଅପଚୟ। ଯେମିତିକି
2: ମୁଁ ସୁଜିତ କୁମାର ମିଶ୍ର, ଘର କେନ୍ଦୁଝର। ମୋର ରୁଚି ଲେଖାଲେଖି କରିବାରେ। ମାନେ ବିବାହ ତ ନିଶ୍ଚିତ ଭାବରେ ପରମ୍ପରା ପୃଷ୍ଠ ପ୍ରଥା, କିନ୍ତୁ ଆଗରୁ ଯେମିତି ବେଦି ବାହାଘର ଥିଲା, ଆଗରୁ ଯେମିତି ସପ୍ତପଦୀରେ ବାହାଘର ହଉଥିଲା, ଏବେ ତାକୁ କଣ କରୁଛନ୍ତି ନା ଯୋଉ ଆମର ଆଧୁନିକତାର ରୂପ ଦେଇକି ମେହେନ୍ଦି କରୁଛନ୍ତି, ଆଉ ସବୁ ବିଭିନ୍ନ ପ୍ରକାର ଅତ୍ୟଧିକ ବାଜା ରୋଷଣ କରୁଛନ୍ତି, ଯୋଉଟାକି ପରମ୍ପରା ବହିର୍ଭୂତ କାର୍ଯ୍ୟ। ତେଣୁ ନିଃସନ୍ଦେହରେ ଏହା ଏକ ଅପଚୟ ପାଲଟି ଯାଇଛି। ପ୍ରଥା ଯଦିଓ, କିନ୍ତୁ ପ୍ରଥା ଅପେକ୍ଷା ଇଏ ବେଶୀ ଅପଚୟ ହେଇଯାଇଛି କ୍ରମାଗତ ଭାବରେ ଯୁଗ ପରିବର୍ତ୍ତନ ଅନୁସାରେ। ମାନେ ମଧ୍ୟବିତ୍ତ ପରିବାର ଲୋକଟେ ନିଶ୍ଚିତ ଭାବରେ ତାର ଯେତିକି ମୁଣ୍ଡ ପିଛା ଆୟ, ତାଠୁ ସେ ଅଧିକ ବ୍ୟୟ କରିବା ଫଳରେ ସେ ଋଣଗ୍ରସ୍ତ ହେଇଯାଉଛି, ଚାପରେ ରହୁଛି, ଯଦ୍ୱାରା କି ତାର ସୁଖ ଶାନ୍ତି କ୍ରମାଗତ ଭାବରେ ସମୟ ଅନୁସାରେ ବାଧାପ୍ରାପ୍ତ ହେଉଛି। ଆଉ ଝିଅଟିଏ ବାହାଘର ଦେଲା ପରେ ସିଏ ସୁଖ ଭୋଗିବ କଣ, ସିଏ ଦୁଃଖର କାରଣ ପାଲଟୁଛି। ଝିଅ ବାହାଘରଟା ତା ପାଇଁ ଦୁଃଖର କାରଣ ହଉଛି। ଆମର ସକ୍ଷମ ମୁତାବକ ଆମେ ଖର୍ଚ୍ଚ କରିବା ଉଚିତ। ମୋ ପଡୋଶୀ ଲୋକ କଣ କଲା ମୁଁ ତାକୁ ଦେଖି କରିବା ଉଚିତ ନୁହେଁ। ଗୋଟେ କଥା ନାହିଁ, ଏକୁ ଦେଖି ତାକୁ ଦେଖି ମୋ ଡେଇଁଲା ଡାହାଣ ଆଖି, ସେମିତି କରିବା ଉଚିତ ନୁହେଁ। ଆମେ ନିଜେ ଗୋଟେ ଆଦର୍ଶଗତ ବାହାଘର କରି ଆମେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବା ଉଚିତ। ସିଏ ଯାହା କଲା ମୁଁ ସେୟା କରିବା ଉଚିତ ନୁହେଁ। ବରଂ ଯଦି ଆମେ ସେଇଭଳିଆ ଟାଇପ୍ର କୌଣସି ପ୍ରକାର ଜିଦ୍ଖୋର ମନବୃତ୍ତି ନେଇ ଆମେ ତାକୁ ବରଂ ଝିଅ ଟିକେ ଲେଟ୍ରେ ବାହାଉ, ବିଳମ୍ବରେ ବାହାଉ, ତାକୁ ସ୍ୱାବଲମ୍ବନଶୀଳ କରି ଆମେ ଯଦି ତାକୁ ମାନେ ତାକୁ ଗୋଡ଼ରେ ଛିଡ଼ା କରିପାରିଲେ, କମ୍ ସେ କମ୍ ନା ସେ ମାନେ ବାହାଘର ପାଇଁ ଚିନ୍ତାର କାରଣ ହବନି, ସେ ତା ଜୀବନକୁ ସେ ସ୍ୱାବଲମ୍ବନଶୀଳ କରିପାରିବ। ବାହାଘର ପାଇଁ ଯୋଉ ଅପଚୟର ଭାରଟା ତା ଉପରେ ଆଉ ପଡ଼ିବନି। କ୍ରମାଗତ ଭାବରେ ପିତା ମଧ୍ୟ ଅନୁଭବ କରିବ ଯେ ମାନେ ମୋର ଆଉ ସେ ବାହାଘର ପାଇଁ କୌଣସି ପ୍ରକାର ଚିନ୍ତା କରିବା ଉଚିତ ନୁହେଁ, ଯେହେତୁ ମୋ ଝିଅ ସ୍ୱାବଲମ୍ବନଶୀଳ ହେଲାଣି ଏବଂ ସିଏ ତା ଇଚ୍ଛାରେ ତା ମୁତାବକ ସେ ତାର ପ୍ରାର୍ଥୀଟିଏ ଖୋଜିକି ବାହା ହେଇପାରିବ। ପ୍ରଥମେ ବାପା ମା ମାନେ ଚିନ୍ତା କରିବା ଉଚିତ ଯେ ମୋ ଝିଅ ହେଉଛି ଆତ୍ମନିର୍ଭରଶୀଳ ହେବା ଉଚିତ, ସ୍ୱାବଲମ୍ବନଶୀଳ ହେବା ଉଚିତ, ତାହେଲେ କଣ ହବ, ପ୍ରାର୍ଥୀ ଚୟନ କରିବା ପାଇଁ ସୁବିଧା ହବ। କିନ୍ତୁ ବର୍ତ୍ତମାନ କଣ ହଉଛି ନା ହଉଛି ଆମେ ଚିନ୍ତା କରୁନାହାନ୍ତି। ପ୍ରଥମେ ସେ ଚିନ୍ତା କରିବା ଯେ ମୋ ଛୁଆର ଗୋଟେ ଭଲ ଛୁଆ ହଉ, ଭଲ ମଣିଷ ହଉ, ଭଲ ମଣିଷ ହେଲେ ଅଟୋମେଟିକ ସେ କଣ ହବ ନା ସେ ହଉଛି ସମାଜରେ ପ୍ରତିଷ୍ଠିତ ହବ ଏବଂ ତା ନିଜ ଖର୍ଚ୍ଚ ସେ ହଉଛି ନିଜେ ଭରଣା କରିପାରିବ, ଆଉ ବାପାଙ୍କ ଉପରେ ସେ ଆଉ ନିର୍ଭରଶୀଳ ହବ ନାହିଁ। ଏବଂ ତାପରେ ଅଟୋମେଟିକ ତାଙ୍କ ପାଖକୁ ହିଁ ଲୋକ ଧାଇଁବେ ମାନେ ବାହାଘର କରିବା ପାଇଁ। ଏଇ ଜିନିଷ ଯେତେବେଳେ ଗୋଟେ ପରିବାରରୁ ଯେତେବେଳେ ଆରମ୍ଭ ହବ, ଆଉ ଗୋଟେ ପରିବାର ସେମିତି ସେ ଆଦର୍ଶଗତ ବ୍ୟବହାର ବାହାଘର କରିବେ, ତାପରେ ଆଉ ଗୋଟେ ସେମିତି ଆଦର୍ଶଗତ ବାହାଘର କରିବେ, ଏମିତି ଗୁଡାଏ ଗୋଟେ ଗାଁରେ ଯଦି ଆଦର୍ଶଗତ ବାହାଘର ସୃଷ୍ଟି ହେଲା, ତମେ ସେ ତାକୁ ଜିଲ୍ଲାକୁ ବ୍ୟାପିବ, ତାପରେ ପୃଥିବୀରେ ବ୍ୟାପିବ, ତାପରେ ସବୁଠି ବ୍ୟାପିବ, ତାହେଲେ କଣ ହବ ଆମର ଗୋଟେ

0: ଏଇଥିରୁ ଆମେ ବୁଝିଲୁ ଯେ ବିବାହ ଏକ ପରମ୍ପରା ହେଇପାରେ, କିନ୍ତୁ ଅପଚୟ, ଯାହାକୁ କି କନ୍ୟା ପିତା ଅପଚୟ କରିଥାନ୍ତି ବିବାହରେ ଅନେକ ଟଙ୍କା ଖର୍ଚ୍ଚ କରି, ଏଇଭଳି ମନୋଭାବକୁ ଆମେ ଯଦି ରୋକିଦେଇ ପାରିବା ତେବେ ହୁଏତ ଦେଶର ଆର୍ଥିକ ମାନଦଣ୍ଡକୁ ମଧ୍ୟ ଆମେ ସମତୁଲ ଭାବରେ ରଖିପାରିବା।
1: ଆଜି ତ ସମୟ ହେଲାଣି, ସଂଯୋଗରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା।
1: ନମସ୍କାର।

ଶୁଣୁଥିଲେ ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଶ୍ରୋତା ବନ୍ଧୁ, ଏଇଠି ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁଛୁ, ଆଜି ରାତି 8:15ରେ ଶୁଣିବେ ଭକ୍ତି ଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିର ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତଗୁଡ଼ିକୁ ରଚନା କରିଛନ୍ତି ପୀତାମ୍ବର ମିଶ୍ର, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଫୁଲ୍ଲ କୁମାର ରାଉତରାୟ। ରାତି 9:30ରେ ଶୁଣିବେ ନାଟକ ଆସ ସିନେମା କରିବା, ରଚନା କରିଛନ୍ତି ନରେନ୍ଦ୍ରନାଥ ପଟ୍ଟନାୟକ ଏବଂ ପ୍ରଯୋଜନା ରଞ୍ଜନ କୁମାର ବେହେରା। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ଆପଣଙ୍କ ପାଖରେ ପହଞ୍ଚୁଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ। ସମୟ ବର୍ତ୍ତମାନ ସକାଳ 8:00 ହେବାକୁ ଯାଉଛି। ପ୍ରଥମେ ସମାଚାର ପ୍ରଭାତ ଏବଂ ପରେ ମର୍ଣ୍ଣିଂ ନ୍ୟୁଜ୍ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: यार सच बताऊं, अभी तो गर्मियां शुरू हुई है और 7,000 रुपए का बिजली बिल भी आने लगा। वाइफ कब से बोल रही है सोलर पैनल लगवाने के लिए, बोलती है सरकार सब्सिडी भी दे रही है। मैंने जिनको पूछा सबका बिजली बिल जीरो आ रहा है, इस बार तो लगवा ही देता हूँ। जब बिजली मुफ्त मिलती है तो ले क्यों नहीं रहे भाई, आप भी लगवा ही दो। पीएम सूर्य घर मुफ्त बिजली योजना, जुड़ने के लिए रजिस्टर करें।

ଏଥର ଶିଳ୍ପୀ ହେଲେ କସ୍ତୁରୀ ରଥ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ରଞ୍ଜିତ କୁମାର ଦାସଙ୍କ ଅନ୍ୟ ଏକ ରଚନା। ସଙ୍ଗୀତରେ ସଜେଇଛନ୍ତି ସନ୍ନ୍ୟାସୀ ପରିଛା।

କଣ୍ଠଶିଳ୍ପୀ ମଦନ ମୋହନ କିଲାଡ଼ି ଏବଂ କସ୍ତୁରୀ ରଥଙ୍କ ଯୁଗଳ କଣ୍ଠରେ ଶୁଣିବା ରଞ୍ଜିତ କୁମାର ଦାସଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ସନ୍ନ୍ୟାସୀ ପରିଚାଳନା।

0: ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରର।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
3: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
2: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
3: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
2: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
3: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ ସବୁ ସମୟରେ ଆପଣଙ୍କ ସେବାରେ।
0: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା କମ୍ପାକ୍ଟ ଡିସ୍କ ଯୋଗେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ଅନୁସୂୟା ନାଥ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତରେ ସଜାଇଛନ୍ତି ପ୍ରେମାନନ୍ଦ।

0: ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ କୁମାର ବାପି ଏବଂ ଶୈଳଭାମା। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଶୁକ୍ଲା।

କମ୍ପାକ୍ଟ ଡିସ୍କ ଯୋଗେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 2.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ। ଏବେ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରା। ପ୍ରଥମେ ଶିଳ୍ପୀ ହେଲେ କୁମାର ସାନୁ। ଶିଳ୍ପୀଙ୍କ କଣ୍ଠରେ ସମୀରଙ୍କ ଗୀତ, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ, କଥାଚିତ୍ର ଦିଲ୍ କା କ୍ୟା କସୁର।

ଏଠାରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଅଭିଜିତ। ଗୀତ ରଚନା କରିଛନ୍ତି ସମୀର। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ। କଥାଚିତ୍ର ରାଜ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଅଲକା ୟାଗ୍ନିକ, ଉଦିତ ନାରାୟଣ ଏବଂ କୁମାର ସାନୁ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରବଣ। କଥାଚିତ୍ର ଦିଲକା ରିସ୍ତା।

କାର୍ଯ୍ୟକ୍ରମର ଶେଷରେ ଶୁଣିବା ଅନ୍ନାଡି ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜାଇଛନ୍ତି ଆନନ୍ଦ ମିଲିତ।

ହିନ୍ଦୀ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ଗୀତିଧାରାକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତକୁ ନେଇ ଆମର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମେ ଶୁଣିବା ଗୋପରେ ବଢ଼ୁଛି କଳା କହ୍ନେଇ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ହରିହରନ୍ ଏବଂ ସାଧନା ସର୍ଗମ୍। ରଞ୍ଜିତ ପଟ୍ଟନାୟକଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ନାରାୟଣ ରଥ।

ଓନ୍ଲି ପ୍ୟାର୍ ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ଦୀପ୍ତି ରେଖା। ଡକ୍ଟର ନିର୍ମଳ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ ମଜୁମଦାର।

କ୍ରିମିନାଲ ଏ ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କୁମାର ବାପି ଏବଂ ପାମେଲା ଜୈନ। ଗୀତ ରଚନା କରିଛନ୍ତି ନିଜାମ, ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ମନେ ରହିବ ଏ ପ୍ରେମ କାହାଣୀ ଏହି ଚଳଚ୍ଚିତ୍ରରୁ ପରବର୍ତ୍ତୀ ଗୀତ ଖାସ୍ ଆପଣଙ୍କ ପାଇଁ। ଶିଳ୍ପୀ ହେଲେ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ଡକ୍ଟର ନିର୍ମଳ ନାୟକ। ସଙ୍ଗୀତରେ ସଜେଇଛନ୍ତି ବିଦ୍ୟୁତ ରାୟ।

love.com ଏହି ଚଳଚ୍ଚିତ୍ରରୁ ଶୁଣିବା ପରବର୍ତ୍ତୀ ଗୀତ। ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ। ସଙ୍ଗୀତରେ ସଜେଇଛନ୍ତି ପ୍ରେମାନନ୍ଦ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ହ୍ୟୁମାନ ସାଗର ଏବଂ ତପୁ ମିଶ୍ର। ଗୀତ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା। ସଙ୍ଗୀତରେ ସଜେଇଛନ୍ତି ବିଭୂତି ଭୂଷଣ ଗଡ଼ନାୟକ। କଥାଚିତ୍ର କଲ୍କୀ।

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: एक प्रकार से पीएम जय अब गरीबों की जय बन गई है।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରର। ଏବେ ଆସନ୍ତୁ ଶୁଣିବା ବଜା ତୁମ୍ ହୋ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ମିଟ୍ ବ୍ରୋସ୍ ଫିଟ୍, ଅରମାନ ମଲ୍ଲିକ ଏବଂ ତୁଲସୀ କୁମାର। କୁମାରଙ୍କ ଗୀତ ସଙ୍ଗୀତରେ ସଜେଇଛନ୍ତି ମିଟ୍ ବ୍ରୋସ୍।

ଏଥର ଆସନ୍ତୁ ଶୁଣିବା ୱାଣ୍ଟେଡ୍ ଚଳଚ୍ଚିତ୍ରର ଗୀତ। କଣ୍ଠଦାନ କରିଛନ୍ତି ଅଭିଜିତ ଏବଂ ଅମ୍ରିତା କକ୍। ଗୀତ ରଚନା କରିଛନ୍ତି ଜଲିସ୍ ଶେରୱାନୀ। ସଙ୍ଗୀତରେ ସଜେଇଛନ୍ତି ସାଜିଦ୍ ୱାଜିଦ୍।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ହେଲେ ଅଙ୍କିତ ତିୱାରୀ। ଶିଳ୍ପୀଙ୍କ କଣ୍ଠରେ ଶୁଣିବା ସନ୍ଦୀପ ନାଥଙ୍କ ଗୀତ। ସଙ୍ଗୀତରେ ସଜେଇଛନ୍ତି ଅଙ୍କିତ ତିୱାରୀ। କଥାଚିତ୍ର ଆସିକି 2।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏବେ ଆସନ୍ତୁ ଶୁଣିବା ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଲୋକନାଟ ଚଣ୍ଡୀ ବିଜୟ, ରଚନା ନବକିଶୋର ପାତ୍ର, ପ୍ରଯୋଜନା ଉଦୟଶଙ୍କର ଜାନୀ, ସଙ୍ଗୀତ ପରିଚାଳନା ନିହାର ରଞ୍ଜନ ମହାନ୍ତି, ସହଯୋଗିତା କରିଛନ୍ତି ଅମିତା ଦାସ ଏବଂ ଅନନ୍ତ ଚରଣ ଜେନା। ଶୁଣନ୍ତୁ ଲୋକନାଟ ଚଣ୍ଡୀ ବିଜୟ।

0: ଶୁଣିଲେ ଲୋକନାଟ ଚଣ୍ଡୀ ବିଜୟ। ଏହାକୁ ରଚନା କରିଥିଲେ ନବକିଶୋର ପାତ୍ର, ପ୍ରଯୋଜନା କଲେ ଉଦୟ ଶଙ୍କର ଜାନି, ସଙ୍ଗୀତ ପରିଚାଳନା କରିଥିଲେ ନିହାର ରଞ୍ଜନ ମହାନ୍ତି, ଏଥିରେ ସହଯୋଗିତା କରିଥିଲେ ଅମିତା ଦାସ ଏବଂ ଅନନ୍ତ ଚରଣ ଜେନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ।

0: ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବ କି ଜୟ ବନ ଗଈ ହେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
4: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ।

ଗାଇଡ୍ କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଥିଲେ ଶୈଳେନ୍ଦ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏଚ୍ଡି ବର୍ମନ। ପରବର୍ତ୍ତୀ ଶିଳ୍ପୀ ଆଶା ଭୋସଲେ। ଗୀତିକାର ନୂର ଦେବାସୀ। ସଙ୍ଗୀତ ଓପି ନୈୟର। କଥାଚିତ୍ର କିସ୍ମତ୍।

ସୁବିଶ୍। ଏହି କଥାଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀମାନେ ଥିଲେ ମନ୍ନା ଦେ ଏବଂ ଲତା ମଙ୍ଗେସ୍କର। ଗୀତ ରଚନା କରିଥିଲେ ଶୈଳେନ୍ଦ୍ର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶଙ୍କର ଜୟକିଶନ। ପରବର୍ତ୍ତୀ ଶିଳ୍ପୀ ଆଶା ଭୋସଲେ, ଗୀତିକାର ରାଜା ମେହେଦି ଅଲ୍ଲୀ ଖାନ, ସଙ୍ଗୀତ ମଦନ ମୋହନ, କଥାଚିତ୍ର ମେଲା ସାୟା।

ଆପ୍ କି କସମ୍ ଏହି କଥା ଚିତ୍ରର ଗୀତଟିକୁ ଶୁଣିଲେ ଶିଳ୍ପୀ ଥିଲେ ଲତା ମଙ୍ଗେସ୍କର ଏବଂ କିଶୋର କୁମାର। ଗୀତ ରଚନା କରିଥିଲେ ଆନନ୍ଦ ବକ୍ସି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାହୁଲ ଦେବ ବର୍ମନ। ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଆସନ୍ତା ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ

0: ମୁଖ୍ୟ ପଚାରୁ ଏଥିରେ ବିଷୟ ରହିଛି ସିକ୍ଲି ରୋଗ ବୋଇଲେ କାଇଟା ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସର 2 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ, ସିକ୍ଲି ରୋଗ ବୋଇଲେ କାଇଟା। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଗୀତଟିକୁ ଶୁଣିଲେ ଆର୍ଏସ୍ କୁମାର ଏବଂ ଗୀତିଶ୍ରୀଙ୍କ କଣ୍ଠରେ। ପରବର୍ତ୍ତୀ ଶିଳ୍ପୀ ହ୍ୟୁମାନ ସାଗର, ଗୀତିକାର ଏନ୍ ଗୁରୁଦତ୍ତ, ସଙ୍ଗୀତ ଏସ୍ ଚନ୍ଦ୍ରକାନ୍ତ।

ଗୀତଟିକୁ ଶୁଣିଲେ ଚନ୍ଦନ ଏବଂ ସୋହିନୀ ମିଶ୍ରଙ୍କ କଣ୍ଠରେ ଗୀତ ଏବଂ ସଙ୍ଗୀତ ଥିଲା ଦେବିତୋ ସାଚାର୍ଯ୍ୟଙ୍କର। ପରବର୍ତ୍ତୀ ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ଗୀତିଶ୍ରୀ, ଗୀତିକାର କ୍ଷିତିଶ କୁମାର ନାଥ, ସଙ୍ଗୀତ ବୈଦ୍ୟନାଥ ଦାସ।

0: ଶଶାଙ୍କ ଶେଖର ଗାଇଥିବା ଗୀତଟିକୁ ଶୁଣିଲେ ତପୁ ନାୟକଙ୍କ ରଚନାରୁ। ଗୀତଟିକୁ ସଙ୍ଗୀତରେ ସଜେଇଥିଲେ ଅସଦ ନିଜାମ। ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ପରବର୍ତ୍ତୀ ଶିଳ୍ପୀ ଲିପ୍ସା ମହାପାତ୍ର। କଣ୍ଠରେ ଗୋଟିଏ ପୁରାତନ ରଚନା, ସଙ୍ଗୀତ ଗୁଡ଼ଲି ରଥ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ କେତୋଟି ଗୀତ। ପ୍ରଥମେ ଶିଳ୍ପୀ ଲତା ମଙ୍ଗେସ୍କର, ଗୀତିକାର ମଜରୁହ ସୁଲତାନପୁରୀ,

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷବାସ କଥା।
1: ଭେଣ୍ଡି ଓଡ଼ିଶାର ଏକ ପ୍ରମୁଖ ଏବଂ ଲାଭଜନକ ପନିପରିବା ଚାଷ। ଏହାକୁ ଇଂରାଜୀରେ ଲେଡି ଫିଙ୍ଗର ବା ଅକ୍ରା ବୋଲି ମଧ୍ୟ କୁହାଯାଏ। ଓଡ଼ିଶାର ଜଳବାୟୁ ଭେଣ୍ଡି ଚାଷ ପାଇଁ ବେଶ୍ ଅନୁକୂଳ, ଏଥିପାଇଁ ଏହାକୁ ବର୍ଷକୁ 2-3 ଥର ଚାଷ କରାଯାଇପାରେ। ମୁଖ୍ୟତଃ ଖରାଦିନେ ଏବଂ ବର୍ଷାଦିନେ ଭେଣ୍ଡି ଚାଷ ଅଧିକ ପରିମାଣରେ କରାଯାଇଥାଏ। ଭେଣ୍ଡି ଚାଷ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ଥିବା ନିଗିଡ଼ା ଦରସା ମାଟି ସବୁଠାରୁ ଉତ୍ତମ ଅଟେ। ଜମିକୁ 2-3 ଥର ଭଲ ଭାବରେ ହଳ କରି ମାଟି ଗୁଣ୍ଡ କରିଦେବାକୁ ପଡ଼ିବ। ଏହାପରେ ଏକର ପ୍ରତି ପ୍ରାୟ 6-8 ଟନ୍ ଗୋବର ଖତ ମାଟିରେ ମିଶାଯାଏ। ଭେଣ୍ଡି ମଞ୍ଜିକୁ ସିଧାସଳଖ ଜମିରେ ବୁଣାଯାଏ। ବର୍ଷାଦିନେ ହିଡ଼ ପ୍ରସ୍ତୁତ କରି ଧାଡ଼ିକୁ ଧାଡ଼ି ପ୍ରାୟ 1.5-2 ଫୁଟ ଏବଂ ଗଛକୁ ଗଛ 1 ଫୁଟ ବ୍ୟବଧାନରେ ମଞ୍ଜି ଲଗାଯାଏ। ଉତ୍କଳ ଗୌରବ, ଅର୍କ ଅନାମିକା ଏବଂ ମହିକ ଭଳି ଉନ୍ନତ କିସମର ବିହନ ବ୍ୟବହାର କଲେ ଅମଳ ଭଲ ହୁଏ। ମଞ୍ଜି ବୁଣିବାର ପ୍ରାୟ 20 ଦିନ ପରେ ଘାସ ସଫା କରି ଗଛ ମୂଳରେ ସାର ଦେଇ ମାଟି ଚଢ଼ାଇବାକୁ ହୁଏ। ଖରାଦିନ ପ୍ରତି 5-6 ଦିନ ବ୍ୟବଧାନରେ ଜଳସେଚନର ଆବଶ୍ୟକତା ହେଉଥିବା ବେଳେ ବର୍ଷାଦିନେ ଜମିରେ ଯେପରି ପାଣି ନ ଜମେ ସେଥିପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ଭେଣ୍ଡି ଗଛରେ ମୁଖ୍ୟତଃ ପତ୍ର ହଳଦିଆ ପଡ଼ିବା ରୋଗ ଏବଂ ଫଳ ବିନ୍ଧା ପୋକର ଭୟ ଥାଏ। ରୋଗ ପ୍ରତିରୋଧକ ବିହନ ବ୍ୟବହାର କରିବା ସହ ଜୈବିକ କୀଟନାଶକ ପ୍ରୟୋଗ କଲେ ଫସଲ ସୁରକ୍ଷିତ ରହେ। ତେବେ ଭେଣ୍ଡି ଚାଷରୁ ଅଧିକ ଅମଳ ଏବଂ ଭଲ ଲାଭ ପାଇବା ପାଇଁ ଏହାର ଉନ୍ନତ ବିହନ, ଋତୁଭିତ୍ତିକ ଚାଷ ପ୍ରଣାଳୀ ଓ ରୋଗ ନିୟନ୍ତ୍ରଣ କରିବାକୁ ନିହାତି ପଡ଼ିବ। ହେଲେ ଆମ ଓଡ଼ିଶାରେ ଭେଣ୍ଡିକୁ ମୁଖ୍ୟତଃ 3 ଋତୁରେ ଚାଷ କରାଯାଏ। ଖରାଦିନିଆ ଚାଷ ଜାନୁଆରୀ ଶେଷରୁ ମାର୍ଚ୍ଚ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ପାଣିର ନିୟମିତ ଆବଶ୍ୟକତା ଥାଏ। ବର୍ଷାଦିନିଆ ଚାଷ ଜୁନ୍ରୁ ଜୁଲାଇ ମାସ ମଧ୍ୟରେ ମଞ୍ଜି ବୁଣାଯାଏ। ଏହି ସମୟରେ ଗଛ ବହୁତ ଶୀଘ୍ର ବଢ଼େ, କିନ୍ତୁ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେବାକୁ ପଡ଼େ। ଶୀତଦିନିଆ ଚାଷ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏହା କରାଯାଏ, କିନ୍ତୁ ଅତ୍ୟଧିକ ଶୀତ ହେଲେ ବୃଦ୍ଧି କମିଯାଏ। ଭେଣ୍ଡି ଚାଷରେ କିସମ ଚୟନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଉତ୍କଳ ଗୌରବ ଓଡ଼ିଶା ଜଳବାୟୁ ପାଇଁ OUAT ଦ୍ୱାରା ପ୍ରସ୍ତୁତ ଏକ ଉନ୍ନତ କିସମ। ଅର୍କ ଅନାମିକା ଏହି ଗଛଗୁଡ଼ିକ ସିଧା ବଢ଼ନ୍ତି ଏବଂ ଏହାର ଫଳ ଗାଢ଼ ସବୁଜ ଓ ନରମ ହୋଇଥାଏ। ପୁଷା ସାବନୀ ଏହା ମଧ୍ୟ ଏକ ପୁରୁଣା ଏବଂ ଭଲ ଉତ୍ପାଦନ ଦେଉଥିବା କିସମ। ଖରାଦିନେ ଏକର ପ୍ରତି ପ୍ରାୟ 6-8 କିଲୋଗ୍ରାମ ବିହନ ଲାଗୁଥିବା ବେଳେ ବର୍ଷାଦିନେ ଗଛ ବଡ଼ ହୋଇଥିବାରୁ 4-5 କିଲୋଗ୍ରାମ ବିହନ ଯଥେଷ୍ଟ ହୋଇଥାଏ। ଖରାଦିନେ ଧାଡ଼ିକୁ ଧାଡ଼ି 1.5 ଫୁଟ ଏବଂ ଗଛକୁ ଗଛ 8.10 ଇଞ୍ଚ ରଖାଯାଏ। ବର୍ଷାଦିନେ ଧାଡ଼ିକୁ ଧାଡ଼ି 2 ଫୁଟ ଏବଂ ଗଛକୁ ଗଛ 1 ଫୁଟ ବ୍ୟବଧାନ ରଖିବା ନିହାତି ଆବଶ୍ୟକ। ହଳଦିଆ ଶିରା ରୋଗ ଏହା ଗୋଟିଏ ଭୂତାଣୁ ଜନିତ ରୋଗ, ଯାହାଦ୍ୱାରା ପତ୍ରଗୁଡ଼ିକ ହଳଦିଆ ପଡ଼ିଯାଏ ଏବଂ ଫଳ ମଧ୍ୟ ଧଳା ବା ହଳଦିଆ ହୋଇ କାଠୁଆ ହୋଇଯାଏ। ଏହା ଧଳା ମାଛି ଦ୍ୱାରା ବ୍ୟାପିଯାଏ। ଏହାର ନିୟନ୍ତ୍ରଣ ପାଇଁ ଜମିରେ ହଳଦିଆ ଅଠାଳିଆ ଜନ୍ତା ଲଗାନ୍ତୁ ଏବଂ ନିମ୍ବ ତେଲ ସ୍ପ୍ରେ କରନ୍ତୁ। ଫଳ ଓ କାଣ୍ଡବିନ୍ଧା ପୋକ ଏହି ପୋକ ଭେଣ୍ଡି ଭିତରେ ପଶି ଏହାକୁ କଣା କରି ନଷ୍ଟ କରିଦିଅନ୍ତି। ଏଥିପାଇଁ ଆକ୍ରାନ୍ତ ଭେଣ୍ଡିକୁ ବାଛି ନଷ୍ଟ କରିବା ସହ ଜୈବିକ ଉପାୟରେ ଫାରମନ୍ ଜୟନ୍ତା ବ୍ୟବହାର କରିବା ନିହାତି ଆବଶ୍ୟକ। ହେଲେ ଖରାଦିନେ ମାଟି ଶୁଖିବା ଅନୁସାରେ ପ୍ରତି 4-5 ଦିନରେ ହାଲୁକା ପାଣି ମଡ଼ାଇବା ଦରକାର। ଫୁଲ ଫୁଟିବାର 5-7 ଦିନ ମଧ୍ୟରେ ଭେଣ୍ଡି ନରମ ଥିବା ଅବସ୍ଥାରେ ତଳିବା ଉଚିତ। ସପ୍ତାହକୁ ଅତି କମ୍ରେ 2-3 ଥର ଭେଣ୍ଡି ତଳିଲେ ଗଛରେ ନୂଆ ଫଳ ଅଧିକ ହୋଇଥାଏ। ମଞ୍ଜି ବୁଣିବାର 45-50 ଦିନ ମଧ୍ୟରେ ଭେଣ୍ଡି ତଳିବା ଯୋଗ୍ୟ ହୋଇଯାଏ। ଭେଣ୍ଡିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ, ସି, କ୍ୟାଲସିୟମ୍ ଏବଂ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟା ଓ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ। କମ୍ ଦିନରେ ଏବଂ କମ୍ ଖର୍ଚ୍ଚରେ ଅଧିକ ଲାଭ ମିଳୁଥିବାରୁ ଭେଣ୍ଡି ଚାଷ ଓଡ଼ିଶାର ଚାଷୀ ଭାଇମାନଙ୍କର ଆର୍ଥିକ ଉନ୍ନତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।
0: ଭେଣ୍ଡି ଚାଷ ସମ୍ପର୍କରେ ଜାଣିଲେ ଆଜିର ଚାଷବାସ କଥାରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟିଏ। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିଲେ ସାଜିଦ୍ ଆଜମେରୀଙ୍କ ରଚନାରୁ, ଶିଳ୍ପୀ ଥିଲେ ରାମ ଶଙ୍କର।

ଆସନ୍ତା ଅଗଷ୍ଟ ମାସ 2 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାର। ଏଥିରେ ବିଷୟ ରହିଛି ସିକ୍ଲି ରୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସର 2 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରି ଉତ୍ତର ପାଇପାରିବେ। ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ସିକ୍ଲି ରୋଗ ବୋଇଲେ କାଇଟା। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ।

ଗୀତଟିକୁ ଶୁଣିଲେ ଇରା ମହାନ୍ତିଙ୍କ କଣ୍ଠରେ। ପରବର୍ତ୍ତୀ ଶିଳ୍ପୀ ଟି ସୋରୀ, ଗୀତିକାର ନିଜାମ, ସଙ୍ଗୀତ ପୂର୍ଣ୍ଣ ଖୁଣ୍ଟିଆ।

ନିବେଦିତା ଏବଂ ସାଥୀମାନେ ଗାଇଥିବା ଗୀତଟିକୁ ଶୁଣିଲେ ଅରୁଣ ମନ୍ତ୍ରୀଙ୍କ ରଚନାରୁ। ଗୀତଟିକୁ ସଙ୍ଗୀତରେ ସଜେଇଥିଲେ ବିକାଶ ଦାସ। ଏଥର ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ରତିକାନ୍ତ ଶତପଥୀ ଏବଂ ଶୈଳଭାମା। ଗୀତ ରଚନା ସୁରେଶ ପରିଡ଼ା, ସଙ୍ଗୀତ ଶରତ ନାୟକ।

ଶିଳ୍ପୀ ଥିଲେ ଶୈଳଭାମା, ଗୀତ ରଚନା କରିଥିଲେ ଯତୀନ୍ଦ୍ର ପ୍ରଧାନ, ସଙ୍ଗୀତ ପରିଚାଳନା କରିଥିଲେ ପଙ୍କଜ ଜାଲ। ଶେଷରେ ଶିଳ୍ପୀ ବାବୁଲ ସୁପ୍ରିୟ, ଗୀତିକାର ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବା ପାଇଁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ. ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ, ସ୍ୱଷ୍ଟ କଲେ ସରକାର. 31 ଦେଶ ସହ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇ ପାକିସ୍ତାନର ସୀମାପାର ଆତଙ୍କବାଦ କାର୍ଯ୍ୟକଳାପ ସମ୍ପର୍କରେ ସରକାର ଅବଗତ କରାଉଥିବା ଲୋକସଭାରେ ସୂଚନା ଦେଲେ ସରକାର. ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଆସନ୍ତାକାଲି ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ, ଏବଂ ଆୟୁଷ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ଆଧାରିତ ନବସୃଜନ ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ. ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ ପଦକ୍ଷେପ ଏବଂ ଅନ୍ୟ କେତେକ ଘଟଣା ନେଇ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି. ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026କୁ ଗ୍ରହଣ କରିଥିଲେ. ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ, ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ବିରୋଧୀ ସଦସ୍ୟମାନେ ଆଲୋଚନାରେ ଭାଗ ନେଉ ନଥିବା ଘଟଣାକୁ ନେଇ ସମାଲୋଚନା କରିଥିଲେ. ସେ କହିଥିଲେ ଏହି ବିଧେୟକଟି ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଏବଂ ସରକାର ଆଲୋଚନାରେ ସମସ୍ତଙ୍କ ସହଯୋଗ ଚାହୁଁଥିଲେ. ଏଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ଲାଗି ସେ ବାରମ୍ଭାର କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଥିଲେ.
1: न्यूज में जाकर के कहते हैं कि सरकार चर्चा नहीं कराते, बिना चर्चा के बिल पारित करते हैं। ये इल्जाम आप नहीं लगा सकते, आपने अपना मौका गंवा दिया है। मैं सिर्फ इतना कहना चाहता हूँ, सहयोग करें, हंगामा ना करें।
0: ବିଧେୟକଟି ଗୃହରେ ମଞ୍ଜୁରୀ ଲାଭ କରିବା ପରେ ବିରୋଧୀ ସଦସ୍ୟମାନଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଆସନ୍ତା 3 ସୋମବାର ଦିନ ପୂର୍ବାହ୍ନ 11:00 ପୁଣି ଲୋକସଭାର ଗୃହ କାର୍ଯ୍ୟ ଆରମ୍ଭ ହେବ। ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ଥିବା ବିଧି ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସଠିକ୍ ସମୟରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧରେ ରିପୋର୍ଟ କରିବା ଲାଗି ଜନସାଧାରଣଙ୍କୁ ଉତ୍ସାହିତ କରାଯିବାକୁ ବ୍ୟବସ୍ଥା ରହିଛି। ସଂଶୋଧନ ଅନୁଯାୟୀ ଯଦି ଜନ୍ମ କିମ୍ବା ମୃତ୍ୟୁର 1 ବର୍ଷ ପରେ ଓ 2 ବର୍ଷ ପୂର୍ବରୁ ରେଜିଷ୍ଟ୍ରାରଙ୍କ ନିକଟକୁ ପଞ୍ଜୀକରଣ ଲାଗି ଆସେ, ସେ କ୍ଷେତ୍ରରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡ ମାଜିଷ୍ଟ୍ରେଟ୍ ଅଥବା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଅଧିକୃତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି ଏହା 2 ବର୍ଷ ପରେ ପଞ୍ଜୀକରଣ ପାଇଁ ଆସେ, ତେବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ପୂର୍ବରୁ ଲୋକସଭାର କାର୍ଯ୍ୟ ପୂର୍ବାହ୍ନ 11:00 ଆରମ୍ଭ ହେବା ମାତ୍ରେ ବାଚସ୍କତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ, କିନ୍ତୁ ବିଭିନ୍ନ ସମସ୍ୟା ନେଇ ବିରୋଧୀ ଦଳଗୁଡ଼ିକ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ବିରୋଧୀ ଦଳଗୁଡ଼ିକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଗୃହରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ୍ର ପଦକ୍ଷେପ ନେଇ ବିବୃତ୍ତି ଦେବା ଲାଗି ଦାବି କରିଥିଲେ। ବାଚସ୍କତି ଶ୍ରୀ ବିର୍ଲା ସଦସ୍ୟମାନଙ୍କୁ ପ୍ରଶ୍ନକାଳରେ କୌଣସି ପ୍ରତିବନ୍ଧକ ସୃଷ୍ଟି ନ କରିବା ଲାଗି ଆହ୍ୱାନ ଦେଇଥିଲେ। ସେ କହିଥିଲେ କେତେକ ବିରୋଧୀ ସଦସ୍ୟ ଜାଣିଶୁଣି ପ୍ରଶ୍ନକାଳ ସମୟରେ ବାଧା ସୃଷ୍ଟି କରୁଛନ୍ତି। ଲୋକସଭାର ପ୍ରଶ୍ନକାଳ ସଦସ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ସରକାରଙ୍କ ପକ୍ଷରୁ ପ୍ରଶ୍ନକାଳ ସମୟରେ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ଦିଆଯାଇଥାଏ। ସେ କହିଥିଲେ ଗୃହ ମଧ୍ୟକୁ ପ୍ଲାକାର୍ଡ ଏବଂ ବ୍ୟାନର ଆଣିବା ଏକ ସୁସ୍ଥ ସଂସଦୀୟ ପରମ୍ପରା ନୁହେଁ।
2: ଆପକୋ ଜନତା ନେ ଚୁନକର ଭେଜା ହେ ସଂସଦ ମେ ଚର୍ଚ୍ଚା ସମ୍ବାଦ କେ ଲିଏ ଆପ ସଦନ କି ପବିତ୍ରତା କୋ ସମାପ୍ତ କର ରହେ ହେ ଉସକି ଗରିମା କୋ ସମାପ୍ତ କର ରହେ ହେ ମେ ଆପସେ ପୁନଃ ଆଗ୍ରହ କରତା ହୁଁ କି ଆପ ଅପନି ଅପନି ସିଟ୍ ପେ ବିରାଜେ।
0: ତେବେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍କତି ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସମାନ ଘଟଣା ପାଇଁ ରାଜ୍ୟସଭାକୁ ମଧ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11:00 ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀଗଣ ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ ଉପସ୍ଥାପନ କରିଥିଲେ। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ ବିଭାଗୀୟ ସଂସଦୀୟ କମିଟିର 22ତମ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ବାଦର ପ୍ରସାରଣ ବନ୍ଦ

କରିବା ଲାଗି କୌଶଳ ସମ୍ପର୍କରେ ଗୃହକୁ ଜଣାଇଥିଲେ। ଗୃହର ଅଧ୍ୟକ୍ଷ ସିପି ରାଧାକୃଷ୍ଣନ ଶୂନ୍ୟକାଳ ଆରମ୍ଭ କରିବା ମାତ୍ରେ ଅନେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପସ୍ଥାପନ କରିଥିଲେ। ବିରୋଧୀ ସଦସ୍ୟମାନେ ସ୍କୋଗାନ ଦେବା ସହ ସେମାନଙ୍କ ଦାବି ପୂରଣ ଲାଗି ପ୍ରଦର୍ଶନ କରିଥିଲେ। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ ଅଗଷ୍ଟ 3 ତାରିଖ ସୋମବାର ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ସହ ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରତା ହ୍ରାସ କରିବା ଏବଂ କୃଷକମାନଙ୍କୁ ଲାଭାନ୍ୱିତ କରିବା ଏହା ଉଦ୍ଦେଶ୍ୟ ବୋଲି କୁହାଯାଇଛି। ଇଥାନଲ ପ୍ରସ୍ତୁତି କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମର ଚାଉଳ ବ୍ୟବହାର ହେଉଥିବା ନେଇ ଅଭିଯୋଗର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ୱଷ୍ଟୀକରଣ ଦିଆଯାଇଛି। ସରକାର ଖାଦ୍ୟ ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ଦେଉଥିବା କହିଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥାରେ କ୍ରୟ କରାଯାଉଥିବା ପ୍ରତ୍ୟେକ ଶସ୍ୟକୁ ପ୍ରଥମେ ସାଧାରଣ ଆବଶ୍ଚନ ବ୍ୟବସ୍ଥା ପାଇଁ ମହଜୁଦ କରାଯାଉଛି। କେନ୍ଦ୍ର ସରକାର କହିଛନ୍ତି ପାକିସ୍ତାନ ପକ୍ଷରୁ ସୀମାପାର ଆତଙ୍କବାଦ ଘଟଣା ନେଇ ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କ ପରିଦର୍ଶନ ସମୟରେ ସମ୍ପୃକ୍ତ ଦେଶଗୁଡ଼ିକୁ ସଚେତନ କରାଯାଉଛି। ଲୋକସଭାରେ ଆଜି ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି ସରକାର ଆତଙ୍କବାଦର ମୁକାବିଲା ଲାଗି 31 ଦେଶ ସହ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିଛନ୍ତି। 6 ବହୁପକ୍ଷୀୟ ଗୋଷ୍ଠୀ ମାଧ୍ୟମରେ ସୀମାପାର ଆତଙ୍କବାଦ ଘଟଣା ସମ୍ପର୍କରେ ବାରମ୍ଭାର ଅନ୍ୟ ଦେଶଗୁଡ଼ିକୁ ଅବଗତ କରାଯାଉଛି। ମନ୍ତ୍ରୀ କହିଛନ୍ତି କେତେକ ଦେଶ ପାକିସ୍ତାନକୁ ନିଜ ମାଟିରୁ କୌଣସି ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପକୁ ଅନୁମତି ନ ଦେବାକୁ କହିଛନ୍ତି। ଶ୍ରୀ ସିଂ ସୂଚନା ଦେଇଛନ୍ତି ଗତବର୍ଷ ଏପ୍ରିଲ 22 ତାରିଖରେ ସଂଗଠିତ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆତଙ୍କବାଦ ବିରୋଧରେ ନିଜର ସୁରକ୍ଷା ଲାଗି ନେଉଥିବା ପଦକ୍ଷେପକୁ ଅନେକ ଦେଶ ସମର୍ଥନ କରିଛନ୍ତି। ବିଭିନ୍ନ ବହୁପକ୍ଷୀୟ ମଞ୍ଚରେ ପହଲଗାମ ଆକ୍ରମଣକୁ ନିନ୍ଦା କରାଯାଇ ଦସ୍ତାବିଜ ଉପସ୍ଥାପନ କରାଯାଇଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦିନିକିଆ ଗସ୍ତରେ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଯିବେ। ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ଭଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ପରେ ବିଶାଖାପଟ୍ଟନମ୍ଠାରେ ପ୍ରଧାନମନ୍ତ୍ରୀ 460 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏଏସ୍ଆଇପି ସେମି କଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରରୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍କାରକର ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ବିଶ୍ୱ ଔଷଧ ନିୟାମକ ସମ୍ମିଳନୀ 2026 ବିଶ୍ୱସ୍ତରୀୟ ଔଷଧ ନିର୍ମାଣ ନବସୃଜନ କ୍ଷେତ୍ରରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା ସହ ଆନ୍ତର୍ଜାତିକ ସହଯୋଗକୁ ମଧ୍ୟ ଆହୁରି ଦୃଢ଼ କରିବ। ଶ୍ରୀ ଗୋୟଲ କହିଛନ୍ତି ଗତକାଲି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆରମ୍ଭ ହୋଇଥିବା ଦୁଇଦିନିଆ ସମ୍ମିଳନୀ ଔଷଧ ନିୟାମକ ସହଯୋଗ କ୍ଷେତ୍ରରେ ଭାରତ ପାଇଁ ଏକ ବୈଶ୍ୱିକ ମଞ୍ଚ। ଏହି ସମ୍ମିଳନୀରେ ବିଭିନ୍ନ ଦେଶର ଔଷଧ ନିୟାମକ କର୍ତ୍ତୃପକ୍ଷର ବରିଷ୍ଠ ଅଧିକାରୀ ଓ ମୁଖ୍ୟମାନେ ଏକତ୍ର ହୋଇଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ସମ୍ମିଳନୀ ଦ୍ୱାରା ଭାରତର ଅନ୍ୟାନ୍ୟ ଦେଶ ସହ ସହଯୋଗ ବୃଦ୍ଧି ପାଇବା ସହିତ ବାଣିଜ୍ୟ ଚୁକ୍ତିନାମା ନେଟ୍ୱାର୍କ ବିସ୍ତାର ହୋଇପାରିବ। ଏହାବ୍ୟତୀତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଉନ୍ନତମାନର ଔଷଧ ସହଜରେ ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି। ଦେଶରେ ଆୟୁଷ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ପରିଚାଳିତ ନବସୃଜନ ଲାଗି ଆୟୁଷ ମନ୍ତ୍ରଣାଳୟ ଏବଂ ଇଣ୍ଡିଆ ଏଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆୟୁଷ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ବୁଝାମଣା ଫଳରେ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଗବେଷଣା, ଡିଜିଟାଲ୍ ସ୍ୱାସ୍ଥ୍ୟ, ଦକ୍ଷତା ନିର୍ମାଣ ଓ ନବସୃଜନକୁ ଅଧିକ ସୁଯୋଗ ମିଳିପାରିବ। ମନ୍ତ୍ରଣାଳୟ କହିଛି ଏହି ଭାଗିଦାରିତା ଫଳରେ ଆୟୁଷ ଏବଂ ତତ୍ସମ୍ପର୍କିତ ଗବେଷଣା, ଔଷଧୀୟ ବୃକ୍ଷ ଓ ପରିଚାଳନା ବ୍ୟବସ୍ଥା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇ ଭବିଷ୍ୟତ ଲାଗି ଏକ ଦୃଢ଼ ଆୟୁଷ ଇକୋସିଷ୍ଟମ ନିର୍ମାଣ କରାଯାଇପାରିବ। ଝାଡ଼ଖଣ୍ଡର ବିଜେପି ସାଂସଦମାନେ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଝାଡ଼ଖଣ୍ଡ ଲୋକସେବା ଆୟୋଗ ଜେପିଏସ୍ସି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା କଡରମା ସାଂସଦ ଅନ୍ନପୂର୍ଣ୍ଣା ଦେବୀ ଅଭିଯୋଗ କରିଛନ୍ତି ଝାଡ଼ଖଣ୍ଡରେ ଜେଏମ୍ଏମ୍ ନେତୃତ୍ୱ ସରକାରରେ ବିଭିନ୍ନ ପରୀକ୍ଷା କ୍ଷେତ୍ରରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଖବର ହସ୍ତଗତ ହୋଇଛି। ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଝାଡ଼ଖଣ୍ଡ ରାଜ୍ୟର ଯୁବକମାନେ ଏହି ପ୍ରସଙ୍ଗକୁ ନେଇ ବିକ୍ଷୋଭ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡର ବିଜେପି ସାଂସଦମାନେ ଏକାଠି ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ସ୍ୱଷ୍ଟ କଲେ ସରକାର। 31 ଦେଶ ସହ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ, ଫୁଲ ଅର୍ କାଣ୍ଟି, ଏକଥା ଚିତ୍ରରୁ, ଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ, ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବ।

0: ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ଦିନ 2:30 ହେବା ପାଇଁ ଯାଉଛି। ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ଗୁଆଙ୍ଗ ଓ ସାନ୍ତାଳଙ୍କଠାରୁ ବଣ୍ଡା ଏବଂ କୁଆଙ୍କୁ ଯାଏ। ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଲୋକସଭାରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ପାରିତ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ଓ ରେଳ ଭିଭିଭୂମି ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ। ଏବଂ ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ବିଭିନ୍ନ ପ୍ରସଙ୍ଗକୁ ନେଇ ସଂସଦରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ମଧ୍ୟାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲ୍ଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026କୁ ଗ୍ରହଣ କରିଥିଲେ। ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ। ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା। ଏହି ବିଧେୟକରେ ଜନ୍ମମୃତ୍ୟୁ ପଞ୍ଜୀକରଣ ବିଧି ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ସଠିକ୍ ସମୟରେ ଜନସାଧାରଣଙ୍କୁ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ରିପୋର୍ଟ ପ୍ରଦାନ କରିବାକୁ ଏଥିରେ ବ୍ୟବସ୍ଥା ରହିଛି। ସଂଶୋଧନ ଅନୁଯାୟୀ ଯଦି ଜନ୍ମ କିମ୍ବା ମୃତ୍ୟୁର ଏକ ବର୍ଷ ପରେ ଓ 2 ବର୍ଷ ପୂର୍ବରୁ ରେଜିଷ୍ଟ୍ରାରଙ୍କ ନିକଟକୁ ପଞ୍ଜୀକରଣ ଲାଗି ଆସେ, ସେ କ୍ଷେତ୍ରରେ ଜିଲ୍ଲା ମାଜିଷ୍ଟ୍ରେଟ୍, ଉପଖଣ୍ଡ ମାଜିଷ୍ଟ୍ରେଟ୍ ଅଥବା ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଦ୍ୱାରା ଅଧିକୃତ ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ଯଦି ଏହା 2 ବର୍ଷ ପରେ ପଞ୍ଜୀକରଣ ପାଇଁ ଆସେ, ତେବେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଅନୁମୋଦନ ଆବଶ୍ୟକ ହେବ। ରାଜ୍ୟସଭାରେ ଆଜି ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ୍ ଉପସ୍ଥାପନ କରାଯାଇଥିଲା। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ବିଭାଗୀୟ ସଂସଦୀୟ କମିଟିର 22ତମ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ଭାଦର ପ୍ରସାରଣ ବନ୍ଦ କରିବା ଲାଗି ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ। ନୂଆଦିଲ୍ଲୀଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ରେଳ ଭିଭିଭୂମିର ବିକାଶ, ନୂତନ ରେଳ ଲାଇନ୍ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ସମ୍ପର୍କରେ ପୋଷ୍ଟ କରି ଶ୍ରୀ ମାଝୀ କହିଛନ୍ତି, ଆଞ୍ଚଳିକ ତଥା ଶିଳ୍ପାଞ୍ଚଳ ସଂଯୋଗୀକରଣକୁ ଅଧିକ କ୍ରିୟାଶୀଳ କରି ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବା ସରକାରଙ୍କ ମୂଳ ଲକ୍ଷ୍ୟ। କେନ୍ଦ୍ର ସରକାରଙ୍କ ସହଯୋଗରେ ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ସରକାର ଆଗେଇ ଚାଲିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବନ୍ୟା ଭଳି ସଙ୍କଟ ସମୟରେ ପ୍ରତିଟି ନାଗରିକଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ପ୍ରଭାବିତଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମାଝୀ କହିଛନ୍ତି, ଲୋକଙ୍କ ଜୀବନ ଓ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯିବା ସହ ଆଶ୍ରୟସ୍ଥଳୀଗୁଡ଼ିକରେ ରନ୍ଧା ଖାଦ୍ୟ, ବିଶୁଦ୍ଧ

0: ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା କେନ୍ଦ୍ର ମାଧ୍ୟମରେ ଜରୁରୀ ଚିକିତ୍ସା ସୁବିଧା ସୁନିଶ୍ଚିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଓ ଜଳସେଚନ ବିଭାଗ ସଚିବଙ୍କ ସହ ଆଲୋଚନା କରାଯାଇଛି। ଭୟଭୀତ ନ ହେବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାବିତ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ଆଜି ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପୂଜାରୀ କହିଛନ୍ତି, ବନ୍ୟା ଯୋଗୁଁ 15ଟି ଜିଲ୍ଲାର 57ଟି ବ୍ଲକର 446 ପଞ୍ଚାୟତ 1362 ଗ୍ରାମ ଓ 11ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ମୋଟ 791,846 ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ଅବସ୍ଥାରେ 268,943 ଜଣ ରହିଥିବାବେଳେ 21,380 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ଓ 700 ଘର ଭାଙ୍ଗିଥିବା ଜଣାପଡ଼ିଛି। 647 ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମହାନଦୀକୁ ଛାଡ଼ିଦେଲେ ବାକି ସମସ୍ତ ନଦୀରେ ବିପଦ ସଂକେତ ତଳେ ଜଳ ପ୍ରବାହିତ ହେଉଛି। ବନ୍ୟାଜଳ କମିବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ବିଭାଗୀୟ ଅଧିକାରୀମାନେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଏବଂ ଫାୟାର ସର୍ଭିସେସ୍ର ସହଯୋଗରେ ଲୋକଙ୍କ ପାଖକୁ ଶୁଖିଲା ଖାଦ୍ୟ ମଧ୍ୟ ପହଞ୍ଚାଉଛନ୍ତି। ବୟସ୍କ ମହିଳା ଏ ସମସ୍ତଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଡାକ୍ତରୀ ଟିମ୍ ମଧ୍ୟ ରିଲିଫ୍ ସେଣ୍ଟର୍ମାନଙ୍କୁ ମଧ୍ୟ ଅଛନ୍ତି, ଯେଉଁମାନେ ବନ୍ୟା ସମୟରେ ଅସୁସ୍ଥ ହୋଇଛନ୍ତି ତାଙ୍କର ଚିକିତ୍ସା କଥା ମଧ୍ୟ ସେମାନେ ବୁଝୁଛନ୍ତି। ପଶୁ ସମ୍ପଦ ପାଇଁ ମଧ୍ୟ 20 ଜାଗାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଏବଂ ଚାଉଳ, ଚୁଡ଼ା, ଗୁଡ଼ ଠାରୁ ଆରମ୍ଭ କରି ରୋଷେଇ ଖାଦ୍ୟ ମଧ୍ୟ ଲୋକଙ୍କୁ ପରିବେଷଣ ହେଉଛି।
0: ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ, ଏସ୍ଆର୍ସି ପାଣିପାଗ ବିଜ୍ଞାନ ଓ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶୁଣନ୍ତୁ ବନ୍ୟା ସମ୍ପର୍କିତ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ଭଦ୍ରକ ଜିଲ୍ଲାରେ ବନ୍ୟା ଯୋଗୁଁ ଧାମନଗର, ଭଣ୍ଡାରୀ ପୋଖରୀ, ବନ୍ତ, ତିହିଡ଼ି, ଚାନ୍ଦବାଲି, ବାସୁଦେବପୁର ସମେତ 7ଟି ବ୍ଲକର 110ଟି ପଞ୍ଚାୟତ, 423ଟି ଗ୍ରାମର 470,000 ଲୋକ ପ୍ରଭାବିତ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନରୁ ଜଣାପଡ଼ିଛି। 1,58,228 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାବିତ ଅଞ୍ଚଳରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି। ଯାଜପୁର ଜିଲ୍ଲାର ବୈତରଣୀ, କାଣୀ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଦଶରଥପୁର, ଯାଜପୁର, ବରୀ, ରସୁଲପୁର, କୋରେଇ, ଧର୍ମଶାଳା, ବଡ଼ଚଣା ଓ ବିଞ୍ଝାରପୁର ବ୍ଲକର ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଜିଲ୍ଲାପାଳ ଅମ୍ବର କୁମାର କର ବନ୍ୟାଞ୍ଚଳ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜିଲ୍ଲାର 8ଟି ବ୍ଲକର 97ଟି ଗ୍ରାମ ପଞ୍ଚାୟତର 1,37,010 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦାଠାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା, ପଟ୍ଟାମୁଣ୍ଡାଇ, ଆଳି, ଗରଦପୁର, ରାଜନଗର, କେନ୍ଦ୍ରାପଡ଼ା ଓ ମାର୍ଶାଘାଇ ସମେତ 7ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଛି। ବନ୍ୟା ଯୋଗୁଁ ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ହୋଇଯାଇଛି। ଖଡ଼ିଆଳ ଡୁଆଝର ରାସ୍ତା ମରାମତି କାର୍ଯ୍ୟ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି। ଜିଲ୍ଲାର ନୂଆପଡ଼ା, କୋମନା, ବୋଡ଼େନ ଓ ଖଡ଼ିଆଳ ସମେତ 4ଟି ବ୍ଲକର 9ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। 385 ଜଣଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇ 6ଟି ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଜଳପ୍ରବାହ ବୃଦ୍ଧି ପାଇଥିବାରୁ ଜଗତସିଂହପୁର ଜିଲ୍ଲାର କେତେକ ଶିକ୍ଷାନୁଷ୍ଠାନ ଓ ଯାଜପୁରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଜି ଓ ଆସନ୍ତାକାଲି ପାଇଁ ବନ୍ଦ ଘୋଷଣା କରାଯାଇଛି। ଅପରପକ୍ଷରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ସର୍ବାଧିକ 84.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ମଧ୍ୟାହ୍ନ 12ଟା ସୁଦ୍ଧା 624.60 ଫୁଟ ରହିଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀଆ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ପୁରୀ ପେଣ୍ଠକଟାସ୍ଥିତ ଆଇଟିଆଇ କଲେଜ ନିକଟରେ ସୁଭଦ୍ରା ଶକ୍ତି କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ର ମହିଳାମାନଙ୍କୁ ଆତ୍ମନିର୍ଭର ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ସହ ସେମାନଙ୍କ ଉତ୍ପାଦକୁ ବଜାର ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

0: ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଜୟନଗର ଖୁଣ୍ଟା ଗ୍ରାମର ସଫଳ ମତ୍ସ୍ୟଚାଷୀ ସୁରେଶ ଚନ୍ଦ୍ର ରାଉତଙ୍କୁ ରାଷ୍ଟ୍ରପତି ଭବନର ଆଠମ ପାର୍ଟି ପାଇଁ ନିମନ୍ତ୍ରଣ ମିଳିଛି। ଶ୍ରୀ ରାଉତ ସ୍ୱତନ୍ତ୍ର ପ୍ରଜାତିର ଚିଙ୍ଗୁଡ଼ି ଚାଷ କରି ସଫଳତା ହାସଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ସୁଯୋଗ ସୃଷ୍ଟି କରିଛନ୍ତି। ଚିଙ୍ଗୁଡ଼ି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ବୀମା ବ୍ୟବସ୍ଥା କରିଥିବାରୁ ଏହି କ୍ଷେତ୍ରରେ କାର୍ଯ୍ୟରତ ଚାଷୀମାନେ ଅସମୟରେ କ୍ଷତି ସହିବାରୁ ବର୍ତ୍ତି ପାରୁଛନ୍ତି। ଏଥିପାଇଁ ଶ୍ରୀ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇଥିବାରୁ ଖୁସି ବ୍ୟକ୍ତ କରି ପ୍ରତିକ୍ରିୟାରେ କହିଛନ୍ତି,
1: ମୁଁ ଏତେ ଖୁସି ଅଛି ଯେ ଆମ ପରିବାର ବି ସମସ୍ତେ ଖୁସି ଅଛନ୍ତି। ଏଇଟା ଯେବେଠାରୁ ମୁଁ ଜାଣିଲି ଯେ ମୁଁ ଅଗଷ୍ଟ 15 ରାଷ୍ଟ୍ରପତି ଭବନରେ ପହଞ୍ଚିବି, ମୁଁ 2016 ମସିହାରୁ ଆକ୍ୱାକଲଚର ସହିତ ସଂଶ୍ଲିଷ୍ଟ। ଏହାର ପ୍ରଡକ୍ସନ ବହୁତ ଭଲ ଏବଂ ମାର୍କେଟ ପ୍ରାଇସ୍ ବହୁତ ଭଲ। ଏହାଦ୍ୱାରା ଉପକୂଳବର୍ତ୍ତୀ ଯେତେକ ମତ୍ସ୍ୟଜୀବୀ ଅଛନ୍ତି, ଇଏ ଚାଷ ଯେଉଁମାନେ କରୁଛନ୍ତି, ବହୁତ ଲାଭବାନ ହୁଅନ୍ତି।
0: ନବରଙ୍ଗପୁର ପଞ୍ଚାୟତ ସାଧନ କେନ୍ଦ୍ରଠାରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଏନ୍ଏମ୍ଏମ୍ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଲୋକସଭାରେ ଜନ୍ମମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026 ପାରିତ। ନୂଆଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରି ରାଜ୍ୟର ଆଇନ ଶୃଙ୍ଖଳା ଓ ରେଳ ଭିଭିଭୂମି ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ଏବଂ ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଆଜି ଅପରାହ୍ନ ପାଞ୍ଚଟା

ଥିଲେ ଯୁବବାଣୀ। ଏଥିରେ ଶୁଣିବେ ହ୍ୟାଲୋ ଗୁଞ୍ଜନ। ଚୈତିଜନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30। ଶୁଣିବା ହେଉ ଶୁଣିବେ ସନ୍ଧ୍ୟା 6:15। ସନ୍ଧ୍ୟା 6:20 ଶୁଣିବେ ଶ୍ରୀମଦ୍ ଭାଗବତ। କେତୋଟି ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30। ଶିଳ୍ପୀମାନେ ହେଲେ ନୀତିନ ମୁକେଶ ଏବଂ କବିତା କୃଷ୍ଣମୂର୍ତ୍ତି। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7:00। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଆଲୋଚନା ଆମ ଅଞ୍ଚଳରେ ଆଳୁ ଚାଷ ପାଇଁ ରହିଥିବା ସୁବିଧା। ସଂସଦ ସମୀକ୍ଷା ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 8:00। ରାତି 8:15 ଶୁଣିବେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଗୀତିକାର ପୀତାମ୍ବର ମିଶ୍ର। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30। ଏଥିରେ ଶୁଣିବେ ସନ୍ତୁର ବାଦନ। ପରିବେଷଣ କରିଛନ୍ତି ପଣ୍ଡିତ ଶିବକୁମାର ଶର୍ମା। ରାତି 9:30 ପ୍ରଚାର କରିବୁ ନାଟକ ଆସ ସିନେମା କରିବା। ରଚନା ନରେନ୍ଦ୍ରନାଥ ପଟ୍ଟନାୟକ। ପ୍ରଯୋଜନା ରଞ୍ଜନ କୁମାର ବେହେରା। ପାର୍ଲାମେଣ୍ଟରେ ପ୍ରଶ୍ନକାଳର ରେକର୍ଡିଂ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଆଜି ରାତି 10:00। ରାତି 10:30 ପ୍ରଚାର କରିବୁ କେତୋଟି ଆଲବମ୍ ଗୀତ। ଶିଳ୍ପୀମାନେ ହେଲେ ମହମ୍ମଦ ଅଜିଜ୍, ବାବୁଲ ସୁପ୍ରିୟ, ଶକ୍ତି ମିଶ୍ର, ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଏଥିଲା ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:48। ଏଇଠି ଶେଷ କରୁଛୁ ଆମର ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଆରମ୍ଭ କରିବୁ ଆଜି ଅପରାହ୍ନ 5:00। ସେତେବେଳେ ଯାଇ ଶୁଣିଥାନ୍ତୁ ମୁମ୍ବାଇ ବିବିଧ ଭାରତୀର ସିଧା ପ୍ରସାରଣ ଏଫ୍ଏମ୍ର 103.6 ମେଗାହର୍ଟ ଯୋଗେ ଏବଂ ଆପଣଙ୍କ ମୋବାଇଲ୍ ଫୋନ୍ରେ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଜରିଆରେ। ତାହେଲେ ଅପରାହ୍ନ 5:00 ଯାଏ ବିଦାୟ ଦିଅନ୍ତୁ ଆମକୁ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଅପରାହ୍ନ 5ଟା। ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz, ଏଫ୍ଏମ୍ରେ 103.6 MHz। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଜରିଆରେ ମଧ୍ୟ ଆମ କେନ୍ଦ୍ର ଉପଲବ୍ଧ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନାରେ ଅଛନ୍ତି ତନୁଜା ଖଡ୍ରାଇ ଏବଂ ଶ୍ରୀପଦ୍ମା ସାହୁ।

0: ସବୁଜ ବନରେ ପକ୍ଷୀର ଗୀତ ମନକୁ ଦିଅଇ ଅପାର ପ୍ରୀତ,
1: ଫୁଲର ସୁଗନ୍ଧ ପବନ ବହେ ଧରଣୀ ମାର କାହାଣୀ କହେ,
0: ନଦୀ କୂଳକୂଳୁ ଗୀତଟି ଗାଇ ବହେ ଯାଏ ସମୁଦ୍ରେ ମିଶିବା ପାଇଁ,
1: ସୁନ୍ଦର ଆମର ଧରଣୀ ପାଇଁ ବଞ୍ଚିଛୁ ଆମେ ଯେ ଜୀବନ ପାଇଁ।
0: ସ୍ୱାଗତ ଶ୍ରୋତା ବନ୍ଧୁ ଆଜିର ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ। ଆଜିର ସୁନେଲି ସନ୍ଧ୍ୟାର ସମ୍ପର୍କ ଅଗଣାକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆପଣଙ୍କ ପ୍ରିୟ ଆମେ ଦୁହେଁ, ମୁଁ ଶ୍ରୀପଦ୍ମା ସାହୁ
1: ଆଉ ମୁଁ ତନୁଜା ଖଡ଼ଗରାଏ।

0: ସାଥୀ ଆଉ ଡେରି ନ କରି ଚାଲନ୍ତୁ ଆରମ୍ଭ କରିଦେବା ଆଜିର ସମ୍ପର୍କ କାର୍ଯ୍ୟକ୍ରମ। ଆଜିର ସୁନ୍ଦର ବିଚାର
1: ସାଥୀ, ସଫଳତା ଭାଗ୍ୟରେ ନୁହେଁ, ନିଜର ପରିଶ୍ରମ, ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସରେ ଲୁଚି ରହିଥାଏ। ପ୍ରତ୍ୟେକ ଦିନ ଏକ ନୂଆ ସୁଯୋଗ, ତେଣୁ ଗତକାଲିର ବିଫଳତାକୁ ଭୁଲି ଆଜି ନୂଆ ଉତ୍ସାହରେ ଆଗକୁ ବଢ଼ନ୍ତୁ।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଭାଇ ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଦୋଳଗୋବିନ୍ଦ ମିଶ୍ର, ସୁଲେଇ ଗାଁ, କିନ୍ଦ୍ରା ବ୍ଲକ, ଯାଜପୁର ଜିଲ୍ଲା ନୁ କହୁଛେ।
0: ଦୋଳଗୋବିନ୍ଦ ଭାଇ, ଆପଣଙ୍କୁ ଆମର ହ୍ୟାଲୋ ଗଞ୍ଜାମ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ।
0: ଆପଣ ପ୍ରଥମେ କହିଦେବେ କି ଆପଣଙ୍କର କୋଉ ପ୍ରିୟ ଗୀତଟିକୁ ଶୁଣିବାକୁ ଚାହିଁବେ?
1: ହଁ, କହିଦେଉଛି। ଫିଲ୍ମର ନାଁ ହଉଛି ସବସେ ବଡ଼ା ରୁପିଆ, ଆଉ ଗୀତ ହଉଛି ନା ବିବି ନା ବଚ୍ଚା ସବସେ ବଡ଼ା ରୁପିଆ ହେ ଗୀତ ହଉଛି।
0: ଭଲ ଗୀତଟେ ଚୁଜ୍ କରିଛନ୍ତି, ଗାଇଦେବେ କି?
1: ନାଇଁ ଆପଣ ଆପଣ ଶୁଣାବେ ବୋଲେ ଶୁଣିବି, ଆଉ ମତେ ବହୁତ ବଢିଆ ଲାଗବା।
0: ଠିକ ଅଛି,
1: ମାନେ ଆଜିକାଲି ଗୀତ ଶୁଣାବାର ଉଦ୍ଦେଶ୍ୟ ହଉଛି, ଆଜିକାଲି ଲୋକମାନେ ହେନ୍ତା ଆଉଛନ୍ ତ ପଇସା ପେସି ବେଶୀ ଭାଗୁଛନ୍, ନିଜ ସଂସାର କେ ଲୋକମାନେ ନେଇ ଦେଖବା।
0: ଠିକ କହିଲେ,
1: ମାନେ ସଂସାର କେ ଚଲାବାର ଲାଗି ପଇସା କମାବା ଜରୁରୀ ହେ, ଏ କଥା ମୁଁ ଆଣି କରବାର। ବାକି ପଇସା କମାବା ସଙ୍ଗେ ସଙ୍ଗେ ନିଜ ସଂସାର କେ ବି ଦେଖବାର କଥା, ନିଜ ସଂସାର, ନିଜର ସ୍ତ୍ରୀ, ନିଜର ଛୁଆ ପିଲା, ତାଙ୍କୁ ବି ଟାଇମ ଦେବାର କଥା।

0: ଅଞ୍ଜଲି ମିଶ୍ର, ତାପରେ ଆମର ଶ୍ରୋତା ବନ୍ଧୁ ହେଲେ ମୋର ମାମୁଁ ସୁବଲ ସାହୁ ପଣ୍ଡି ବିଜେପୁର, ମୋର ଭାଇ ରାଧାକାନ୍ତ ଭୋଇ ପଙ୍କଜ ମିଶ୍ର ଜୟପୁର, ତାପରେ ସ୍ୱର୍ଣ୍ଣପ୍ରଭାକର, ହରେଶ ପରୁଆ, ପରମାନନ୍ଦ କିଷାନ, ଭକ୍ତଚରଣ ଭୋଇ, ଲୋକନାଥ ସାହୁ, ଲୋକନାଥ ଭୋଇ, ସ୍ୱର୍ଣ୍ଣପ୍ରଭାକର, ଆଉ ଯେତିକି ବି ଶ୍ରୋତା ସମସ୍ତଙ୍କୁ କହିଦେବେ, ଭଗବାନ ସମସ୍ତଙ୍କର କଣ୍ଠରେ ବିରାଜ ମାନ କରିକି ସମସ୍ତେ ଭଲ କଥାବାର୍ତ୍ତା ଲାଗନ୍ତୁ, ନିଜର ସଂସାରକୁ ଦେଖିକି ପଇସା କମାନ୍ତୁ।
1: ଆମେ ନିଶ୍ଚୟ ଡେଡିକେଟ୍ କରିଦେବୁ ଆପଣଙ୍କୁ ମଧ୍ୟ। ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।
0: ଧନ୍ୟବାଦ।

ହଁ ପା ଗୀତ ଶୁଣିବା, ଯେହେତୁ ଏଇଟା ବର୍ଷା ତ ହଉଛି, ବର୍ଷା ଋତୁ ଆସିଗଲା ତ ବର୍ଷା ହଉଛି, ବହୁତ ବର୍ଷା ହଉଛି, ଆଉ ଆଜି ଟିକେ ତ ଗୀତ ଶୁଣିବା ବର୍ଷା ଉପରେ, ଆମ ଓଡ଼ିଆ ଆଲବମ୍ର ଗୀତ ଶୁଣିବା, ସେଇଟା ଉଦିତ ନାରାୟଣଙ୍କ କଣ୍ଠରେ, ଆଉ ଗୀତଟା ହେଲା ଶ୍ରାବଣ ରେ ଶ୍ରାବଣ।

0: ହ୍ୟାଲୋ
1: ହ୍ୟାଲୋ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
0: ହଁ ଅପା ନମସ୍କାର।
1: ନମସ୍କାର
0: ଅପା, ମୁଁ ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
1: ଓ ସ୍ୱର୍ଣ୍ଣପ୍ରଭା ଭଉଣୀ, ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆଜିର ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ।
0: ଧନ୍ୟବାଦ ଅପା।
1: ପ୍ରଥମେ କହିଦିଅନ୍ତୁ, କୋଉ ଗୀତଟି ଶୁଣିବାକୁ ଚାହିଁବେ?

0: ଯାହା ବି କୁହନ୍ତୁ, ଆପଣଙ୍କର ଭଏସ୍ ଆଉ ଆପଣଙ୍କର ଗୀତର ଚଏସ୍ ତ ବହୁତ ବଢିଆ ଅଛି।
1: ଧନ୍ୟବାଦ।
0: ଆପଣ କଣ ଗୀତ ଗାଆନ୍ତି?
1: ହଁ, ଗୀତ ମତେ ଗାଇବାକୁ ଗୀତ ଭଲ ଲାଗେ ଅପା। ମୁଁ ଗାଏ ଗୀତ, ଆଉ ତାପରେ ଆମ ଭଜନ କୀର୍ତ୍ତନ ଆମେ କରିଯାଉ। ଗୋଟେ ପାର୍ଟି କରିଛୁ ତ ଯୋଉଠି କଲ୍ ଆସି ଯାଉ, ଆଉ ମନ୍ଦିରରେ ବି କରୁ, ତ ଗୀତ ଗାଇବାକୁ ଭଲ ଲାଗେ ମତେ ଅପା।
0: ନାଇଁ, ବହୁତ ଭଲ କାମ କରୁଛନ୍ତି। ଆଉ ଆପଣଙ୍କ ଆଡେ ହାଲଚାଲ ତ କହିଲେ ଯେ ବର୍ଷା ଆଜି କମିଛି, ତା ମାନେ ପୂର୍ବରୁ ବହୁତ ହଉଥିଲା?
1: ହଁ, ବହୁତ ବର୍ଷା, ପୁରା 3-4 ଦିନ ହେଲା ଅପା, ପୁରା କଣ୍ଟିନ୍ୟୁ ବର୍ଷା ଛାଡୁ ନଥିଲା, ପୁରା ଦିନ ରାତି ସବୁବେଳେ ବର୍ଷା। ତ ଆଜି ଆଜି ଖରା କରୁଛି, ଆଉ ବଢିଆ ପାଗ ଭଲ ଅଛି, ତ ତଥାପି ସନ୍ଧ୍ୟାରେ କି ରାତିରେ ଯଦି ବର୍ଷି ଯିବ କହି ହବନି, ସେମିତି ମେଘ ଆସିବି ପାରେ।
0: ଶ୍ରାବଣ ମାସ ତ ଷ୍ଟାର୍ଟ ହେଇଗଲା, ତ ଆପଣ ଶ୍ରାବଣ ଛତୁ କି କଣ ଖାଇଲେଣି କି ପର୍ଯ୍ୟନ୍ତ? ନା ଖାଆନ୍ତିନି?
1: ଶ୍ରାବଣ ଛତୁ, ହଁ ପାଳ ଛତୁ ତ ଆମ ଗାଁରେ ପାଳ ଛତୁ ବହୁତ ମିଳେ ଅପା, କି ବଜାରରେ ବି ଆସୁଛି ପାଳ ଛତୁ, ତାପରେ ଚାଷୀମାନେ ବି ଅଛନ୍ତି, ତାଙ୍କ ପାଳରେ ପାଳ ଛତୁ ହୁଏ, ତ ପାଳ ଛତୁ ଖାଉଛୁ।
0: ଶ୍ରାବଣ ଛତୁଟା ଏପର୍ଯ୍ୟନ୍ତ ଚାଖି ନାହାନ୍ତି?
1: ନାହିଁ, ଶ୍ରାବଣ ଛତୁଟା ଖାଇନାହୁଁ,
0: ମାର୍କେଟରେ ଆସିଲେ ଖାଇବେ।
1: ହଁ, ଯଦି ମିଳିଲେ ଖାଇବା, ବଜାରକୁ ଆସିଲେ।
0: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଆପଣ ନିଜର ସମୟ କାଢିକି ଆମକୁ କଲ୍ କରିଥିବାରୁ। ଆପଣଙ୍କର ମନପସନ୍ଦର ଗୀତଟି ଆମେ ବଜେଇଦେବୁ।
1: ଧନ୍ୟବାଦ ଆପଣ।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ
0: ହଁ ମ୍ୟାଡାମ ନମସ୍କାର
1: ନମସ୍କାର କିଏ କହୁଛନ୍ତି କୋଉଠୁ କହୁଛନ୍ତି
0: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡି ଗାଁ ପାକେଲପଡ଼ା ନା କ୍ଷମାସାଗର ସାହୁ
1: କ୍ଷମାସାଗର ଭାଇ ଆପଣଙ୍କୁ ଆମର ଯୁବବାଣୀର ହ୍ୟାଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ
0: ଧନ୍ୟବାଦ ଆଜ୍ଞା
1: ତେବେ କହିଦିଅନ୍ତୁ କୋଉ ଗୀତ ଟିକେ ଶୁଣିବାକୁ ଚାହିଁବେ
0: ଆଜି ଗୀତ ଦେଇଦେବେ ସୁନା ପଞ୍ଜୁରୀର ପୁଚୁକି ଗାଲି ଫେସନ ବାଲି ଚାଲି ତ ବମ୍ବେ
1: ଟିକେ ଗାଇକି ଶୁଣେଇଦେବେ
0: ଏଇଟା ତ ଗାଇକ ଶୁଣାମି ମୁଇଁ ଗୋଟେ ସଚେତନ ଗୀତଟେ ଲେଖିଥିଲି ସେଟା ଶୁଣାମି ବୋଲିକରି ଭାବୁଥିଲି
1: ହଁ ହଁ ନିଶ୍ଚୟ ଶୁଣାନ୍ତୁ
0: ମାନେ ବର୍ଷା ଦିନଟେ ଆସିଛେ ବୃକ୍ଷରୋପଣ ଉପରେ ଟିକେ ମୁଇଁ ଲେଖିଛେ ସଚେତନ ଟିକେ ଗାଉଛେ ସେ ଗୀତ ଆଉ
1: ଭାଇ
0: ଶୁନ ଶୁନ ସଭେ ଭାବେ ବହେ ନହେ କଥାଟେ କହୁଛେ ଶୁନ ଭାଇ ମାନେ କଥାଟେ କହୁଛେ ଶୁନ ସମସ୍ତେ ମିଶିଣ ଗଛ ଲଗାଇବା ସମସ୍ତେ ମିଶିଣ ଗଛ ଲଗାଇବା କରୁଅଛି ନିବେଦନ ଗଛ ଠାରୁ ଭାଇ ଅମ୍ଳଜାନ ପାଇ ପରିବେଶ ରକ୍ଷା ହେବ ଭାଇ ମାନେ ପରିବେଶ ରକ୍ଷା ହେବ ଜଙ୍ଗଲ ରହିଲେ ଫଳମୂଳ ଔଷଧ ପତ୍ର ମିଳିବ ରାସ୍ତା ପରେ ଆଉ ଫଟା ଫଟା ଜମିଠାରେ ଗଛଟିଏ ଲଗାଇବା ଭାଇ ମାନେ ଗଛଟିଏ ଲଗାଇବା ପରିବେଶ ଆମ ସଫା ଯେ ସୁତୁରା ପରିବେଶ ଆମ ସଫା ଯେ ସୁତୁରା ନିଜେ ସଚେତନ ହେବା ଭାଇ ମାନେ ଗଛଟିଏ ଲଗାଇବା ଭାଇ ମାନେ ଗଛଟିଏ ଲଗାଇବା
1: ବହୁତ ସୁନ୍ଦର ଗୀତଟେ କହିଛନ୍ତି
0: ଆଜ୍ଞା
1: ତ ଆପଣ ଲେଖାଲେଖି କରନ୍ତି
0: ହଁ ଆଜ୍ଞା ଲେଖାଲେଖି କରେ ମୁଁ ଏମିତି ସଚେତନ ଗୀତ ଆମର ସ୍ୱଚ୍ଛ ଭାରତ ମ୍ୟାଲେରିଆ ବୃକ୍ଷରୋପଣ ନିଶା ନିବାରଣ ପାଣି ବଞ୍ଚାଅ ସାକ୍ଷରତା ଏଡ୍ସ ଉପରେ ଯେତେ ପ୍ରକାର ସଚେତନ ଜିନିଷଟା ଆଜ୍ଞା ମୁଇଁ ସରକାର ତରଫରୁ ବି ସଚେତନ ଟିକେ କରି ବୋଲୁଛୁ ଆମର ଗୋଟେ ପାର୍ଟି ଅଛେ ଆଉ
1: ବହୁତ ଭଲ କରୁଛନ୍ତି
2: ତେବେ ଭାଇ ଆଗରୁ ବି ବୋଧେ ଗୋଟେ ଥର ଲେଖିଥିଲେ ଏମିତି କଣ ଗୋଟେ ଗୀତ ଶୁଣେଇଥିଲେ
0: ହଁ ଆଜ୍ଞା ସେଟା ସ୍ୱଚ୍ଛ ଭାରତ ଉପରେ ଶୁଣେଇଥିଲି ଆଉ ଆଜ୍ଞା ଆପଣ ଯଦି କେତେବେଳେ ସୁବିଧା ହେଲେ ଦେଖିପାରିବେ ମୋର ଗୋଟେ ତ ୟୁଟ୍ୟୁବ ଚ୍ୟାନେଲଟେ ଅଛେ KSS ପ୍ରଡକ୍ସନ ମାରିବେ ବୋଲେ ଆପଣ ବହୁତ ପ୍ରକାର ଜିନିଷଟା ଆପଣ ଦେଖିପାରିବେ କ୍ଷମାସାଗର ଭାଇକେ ବି ଜାଣିପାରିବେ
2: ନିଶ୍ଚୟ ନିଶ୍ଚୟ ଭାଇ ଦେଖିବୁ ଆମେ ଆପଣଙ୍କର ଗୀତ ଶୁଣେଇଦେବୁ
0: ହଉ ଆଜ୍ଞା ଠିକ ଅଛି ରହିଲି ନମସ୍କାର
2: ଆପଣ ଆମକୁ କଲ୍ କରିଥିବାରୁ ଆପଣଙ୍କୁ

0: ଆମ ଶ୍ରୋତାମାନଙ୍କ ସହ ହାଲକା ଗପସପ ସହ ତାଙ୍କ ଅନୁରୋଧର ଗୀତ ସ୍ୱରରେ ତ ଆଜିର ସମ୍ପର୍କ ସନ୍ଧ୍ୟାତା ବର୍ଷା ସହ ଝୁମି ଉଠିଲା।
1: ହଁ, କିନ୍ତୁ କଥାରେ ଅଛି ନା, ସମୟ କାହାକୁ ବି ଅପେକ୍ଷା କରେନା। ଦେଖୁନ କେମିତି ସମୟ ଇସାରା ଦେଲାଣି ବିଦାୟ ନେବାକୁ। ତେବେ ବିଦାୟ ନେବା ପୂର୍ବରୁ ଶୁଣି ରଖନ୍ତୁ ଆଗାମୀକାଲିର ଆକର୍ଷଣ।
0: ସାଥୀ, ଆଗାମୀକାଲି ଶନିବାରର ଜୁହନକାତା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଏକ ସମ୍ପାଦକୀୟ ଯାହାର ବିଷୟ ରହିଛି ନିଶା ସେବନର ଅପକାରିତା, ଏବଂ ଏକ ସାକ୍ଷାତକାର ଯାହାର ବିଷୟ ରହିଛି ପୁସ୍ତକ ପଢ଼ିବାର ଅଭ୍ୟାସ କାହିଁକି ଆବଶ୍ୟକ।

0: ତେବେ ସାଥୀ, ଆଜିର ସନ୍ଧ୍ୟାରେ ଆପଣଙ୍କ ସହ ସମୟ କାଟି ଆଉ ସୁନ୍ଦର ସୁନ୍ଦର ଗୀତ ଶୁଣି ଆମେ ତ ଏହି ସମ୍ପର୍କ ସନ୍ଧ୍ୟାକୁ ମନଭରି ଉପଭୋଗ କଲୁ। ତେବେ ଆପଣ ବି କଲେ ନା?
1: ଏହାର ମତାମତ ଆମକୁ ନିଶ୍ଚୟ ପଠେଇବେ। ଆମକୁ ମେସେଜ ଏବଂ ଭଏସ୍ ମେସେଜ କରିବାର ନମ୍ବରଟି ହେଉଛି
0: 9438268568
1: ଏବଂ ଆମକୁ ଇମେଲ କରିବା ପାଇଁ ଇମେଲ ଆଇଡିଟି ହେଉଛି
0: airjaipur@gmail.com।
1: ତେବେ ରହୁଛୁ ସାଥୀ, ମିଶିବା ଆଉ ଏକ ସୁନିଲି ସନ୍ଧ୍ୟାରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଆପଣଙ୍କ ସହ ଥିଲୁ ଆପଣଙ୍କର ପ୍ରିୟ ଆମେ ଦୁହେଁ, ମୁଁ ତନୁଜା ଖଡ଼ଗରାଏ
0: ଆଉ ମୁଁ ଶ୍ରୀପଦ୍ମା ସାହୁ।
1: ନମସ୍କାର।

ଏଥିଲା ଯୁବଶ୍ରୋତାଙ୍କ ପାଇଁ ଆମ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚୈତି ଜହ୍ନ।

0: ଚାଲେ ମୋର ରେଡିଓ ଶୁଣତେ ବା ସର୍ତେ ଭାଇ ବୋଇନି ମନକେ ମୁଇଁ ଡୁଲି ଡୁଲି ଜୁଆର କରିଦେଲିନି ତକେ ମିଶା ଜୁଆର ଲାଗୁ ମାମା
1: ନାଇଁ ତୁଇ କାହିଁ ସକାଳ ପାଇବାର ଦାଇ ଗୋବର ବେଟି ବେଟି ବୁଲୁସ ନି ତ
0: ଦେଖିଲୁସ କି
1: ନାଇଁ ଘୋଷି କରବା ଖାଜେ ନଇଲେ କାହିଁ ଗୋବର ଛଡ଼ା ପକାଇବା ଖେ ବେଟି ବୁଲୁସ ନି ତ ସେଟା ଖାଜେ ତକେ ଡୁଲି ଡୁଲି ବୋଲେ ଦିନ ବେଲା ମିଶା ତକେ ଡୁଲବାକେ ମନ ଲାଗଲାନି ସକାଳ ସକାଳ ଉଠୁଛି ସେ ସିନା ତକେ କାଇସେ ଦିନ ବେଲା ଡୁଲୁଛି
0: ଇଏ ଦେଖ ତୁ ଚେଗାଇ ଲୁସନି କି ପକାଇ ଲୁସନି ମୁଇଁ ବୁଝି ନା ପାରିଲି
1: ଇଏ ଦେ ଆମର ଗାଈ ଏବେ କାଇସେ ଆମର ସେ କମ୍ପାଉଣ୍ଡର ଗାଈ ମନର ଛେଲି ମନର ଇଏ କୁକୁଡ଼ା ମନର ସେ ବାବୁ ଡାକ୍ତର ବାବୁ ମନ ଆଇବାଇ ଆଜି
0: କାହିଁକି ନେ
1: କାହିଁକି ନେ ବୋଲେ ଏବେ ଫାନି ମାରବା ଦିନ ଆଗେ ସେ ଖୁରା ବେମାର ଖାଇ ଖାଇ ବେମାର ମନ ଅଛି ସେ ଟିକା ମନ ଦେବାଇ ପିନି
0: ଗାଈ ମନକେ
1: ଗାଈ ମନକେ ଛେଲି ମନକେ ମେଣ୍ଢା ମନକେ ଇଏ ମନକେ ଯେଉଁ ବେମାର ମନ ବର୍ଷା ଦିନେ ହୋଇଛି ତାର ଆଗେ ଏଟା ମନ ଦେବ।

0: ଏମିତି ଏଟା ଆମର ଗୋମାତା ଯୋଜନା ବୋଲି କରି ସରକାର ଭିତରେ ଆମର ଅଛି ଓଡ଼ିଶା ସରକାରର ଆଉ ଯୋଜନା ଭିତରେ ଘର ଘର କେ ଯାଇକରି ସେ ମୁଁ ସେବା ଯୋଗାଇ ଦେବେ ଟୀକା ଯୋଗାଇ ଦେବେ ଆରେ ଖାଇ ରକମବିଧ ରୋଗ ମନ ହେଲା ଅଛି କି ନାଇଁ ଡାକ୍ତର ମନ ସେଟା ମନ ଦେଖାଇ ସବୁ ଭାଇ ଭଉଣୀ ମାନେ ଲାଭ ମନ ଉଠା ଆରେ ଜନ ଗାଈ ଗୋରୁ ପଶବାଟା ବନ୍ଦ କରିଦେଲା ଚାଷ ସେଟାକେ ପଶବାକେ ପଡ଼ସି
1: କଥା ଗୋଟେ କହିଲୁ ମାମା
0: ଗୋବର ଲୋଡ଼ା ତରଫରା ଛଡ଼ା ପକାଇବା ଘଷି ଲୋଡ଼ା କାଶି ଜୁଇ ଲଗାଇବା ତାକେ କ୍ଷୀର ଲୋଡ଼ା ପିଲାକେ ଖୁଆଇବା ସବୁ ଯାକ ଦେଇଛି ବୋଲେ ଆମର ଗୋ ମାତା
1: ନାଇଁ ଏଟା ଗୋଟେ ସତ୍କାତା କହିଲୁ ଆଜିକାଲି ଗାଈ ମନକେ ବିକି ଦେଲାଇନି ମାତର ଆମେ ରଖିକରି ଯତ୍ନ କରବାର ଅଛି
0: କରବାକେ ଲାଗ୍ସି ଏବେ ବାଧ୍ୟ ତୁଇ ନହେଲେ ଗେନ୍ ଖାଇକି ଗୋଟେ ପ୍ୟାକେଟ କ୍ଷୀର ଘିନବୁସ ବୋଲେ ତକ 40 ଟଙ୍କା ବୋଲ ଭାଇ ଘରେ ଗୋଟେ ରହିଲେ ତାର ବାର ସେ ଖାଇତା କିନ୍ତୁ ପୁରା ଯତ୍ନ ପାନି କରିଦେଲେ ତାର କାମ ଛିଡ଼ ଲାଗିନି
1: ହଇ ମାମା ନାଇଁ ଭଲ କଥା ଗୋଟେ କହିଲୁ
0: ଆଲେ କଥା ନଲମ ଆଜି ଆମର ବୈଠକ ଭିତରେ ଗୋଟେ ବାବୁକେ ମୁଇଁ ଡାକାଇ ଆଣିଲି ଅଛି
1: କୋନ ବାବୁ
0: ଆଜି ଆମ ଅଞ୍ଚଳର ପ୍ରତିଭା ବୁଝିଲୁ କି ନାଇଁ ସେଟା ବୋଲେ ଆମର ଅଞ୍ଚଳ ଭିତରେ ଜନ ମାନେ ନା ମନ କରଲା ଅଛନ୍ତି ଶିକ୍ଷା ମନ ଦେଲାଇନି କୋନ ଭିତରେ ମିଶାଅ ସେଟା ଆମର ବୈଠକ ଭିତରେ ଗୋଟେ ଦିନ ରଖିଲୁ ଅଛୁ ଆଜି ସେ ଦିନ ଆମର ବାବୁକେ ଡାକାଇଲୁ ଅଛୁ ଅଶୋକ କୁମାର ଜେନା ବାବୁ ଏଇଠି କେଟି ଦେଲାଇବେ ମିଶତେ ତାଙ୍କ ସଙ୍ଗେ କଥା କରୁ
1: ହେଲେ ତେବେ ଆରମ୍ଭ କରୁ
0: ହେଲେ ବାବୁ ଏଠି ତ ବସଲା କିନ୍ତି ପରା ପରିଚୟ ତାଙ୍କର ତୁଣ୍ଡ ନିଆକା ଆମର ଭାଇ ବୋନି ମନକେ ଶୁଣାଇ ଦିଅ ଆରେ ବାବୁ ତୁମର ପରିଚୟ କହିଦିଅ
2: ମୋର ନାଁ ଆଜ୍ଞା ଅଶୋକ କୁମାର ଜେନା
0: ଆମେ ଶୁଣବାଟା ଖାଇ ବୋଲେ ରକମ ବେଦି କାମ ମନ ତମେ କରଲା ଶୁଣିବନି ସବୁନି ମୂଲେ ତମର ଜୀବନ କଟାଇବାଟା କୋନ ଭିତରେ ତମର ରୁଚି ଜବର ଅଛି
2: ରୁଚି ବେଲେ ମାବ୍ରୁ ଆମେ ତ ନାଟକ ବୋଲି କହିବା କି ଷ୍ଟେଜ ଲଗେ କରବାଟା ଏବେ ଯେମିତି ଆମର ଦିଶିଆ ନାଟ ହେଲାନି ଗାଁ ମାନଙ୍କରେ ସେମିତି ଆମେ ନାଟକ ସେ ମଞ୍ଚ ଲଗେ ଅଭିନୟ କରବାଟା ଆଜ୍ଞା ସେଟା ତାର ପ୍ରମୁଖ ଖଣ୍ଡେ ସର୍ଦ୍ଦାର
0: ଜବର ସର୍ଦ୍ଦା ବୋଲବେ ହେଲେ ଏଟା କେତେ ବରଷ ନି ଆରମ୍ଭ କରଲା ତମେ ଏଟା ତମକେ ମୂଲ ମନ୍ତ୍ର କିଏ ଦେଲା
2: ଏଟା ଆମର ଗୁରୁ ନୃସିଂହ ପ୍ରସାଦ ଷଡ଼ଙ୍ଗୀ ତାଙ୍କେ ବୁଲୁ ଭାଇନା ବୋଲି ଡାକବୁ ସର୍ଦ୍ଦାକେ ସବୁ ଲୋକ ବୁଲୁ ଭାଇନା ବୋଲି ଜଣେ ଡାକ ଭାଇ ସେ ଭାଇନା ସେ ଆମକେ ଶିଖାଇଲା ଅଛେ
0: କାଇ ବୋଲଲା ଆଶା ରେ ପିଲା ମନ ବୋଲଲା କେନ୍ତା
2: ନାଇଁ ସବୁବାର ତ ନାଟ ମନ ଦେଖଲା ନି ଆମେ ମିଶା ଷ୍ଟେଜ ଉପରେ ଗୋଟେ କରୁ ମାତ୍ର ସେଟା କେମିତି ବେଲେ ଅଭିନୟ ମାଧ୍ୟମ ନାଟକ ନାଟକ ବୋଲିକରି କରୁ ଯୋଉଟା କି ଆମର ଏରିଆ ଲୋକ ଦେଖବାଏ ଆମକେ ଚିହ୍ନବାଏ ଜାଣବାଏ ସେ ହିସାବରେ କରୁ ବୋଲିକରି ଆମକେ ସବୁ ଲୋକେ ଶିଖାଇଲା ଆରି
1: ତେବେ ଏଇଟା କୋନ୍ତି ପ୍ରଥମ କରି କରଲା ନାଟ
2: ଆମର ଗାଁ ସେ ପ୍ରଥମ ଆରମ୍ଭ କଲୁ ସେଟା ବେଲେ ଆମର ଆରି ଗୋଟେ ଗୁରୁ ସେ କୁନା ଭାଇନା ରହିଲା ସେ ଆଜି ନାଇଁ ସେ ସ୍ୱର୍ଗତ ହେଇଗଲା ବେ ଗୋଟେ 5-7 ବର୍ଷ ପରେ ହେଇଗଲା ସେ ଆମକୁ ଛାଡି ଉଠିଗଲା ସେ ମାମା ପ୍ରଥମ ଆସିକରି କହିଲେ ନାଟକ ଗୋଟେ କରୁ ହ ସବୁ ଲୋକ ତମର ଗାଁ ତ ବେଶୀ ପିଲା ଅଛ ସବୁ ମିଶିକି କହିଲେ ନ ହେଇ କି ବୋଇଲା ଠିକ ଅଛେ ବୋଲିକି ସେତେବେଳେ ନାଟକ ବୋଲେ କାଇଟା ଆମକୁ ଜଣା ନାଇଁ ଟେଜ ଲୋକ କରବାର ଅଛ ବୋଲେ ସର୍ଦ୍ଦା ମାଡ଼କେ ଉତରି ଦେଲୁ ତାର ପଛେ ବୁଲୁ ଭାଇନା ସେ ଗୋଟେ ଟ୍ରେନିଂ ଜାରିଲା ମୁନିଗୁଡା ଏନ୍ଜିଓ ର କାମ କରତେ ହେଲା ଏନ୍ଜିଓ ଲଗେ ସେଥିର ନେଇ ସେ ଗୋଟେ ବଡ ବଡ଼ଟା ଗୋଟେ ମାନାଇଲ ସେ ଶିଖିକରି ଆଇଲା ଯେ କେ ବେଲେ ସେ ରୁଦାଲି ସିନେମାର ଡାଇରେକ୍ଟର ରହିଲା କାହିଁକି ନା ତାଙ୍କର ନାମ
0: ହିନ୍ଦି
2: ସିନେମା ସେ ମାନେ ସେମାନଙ୍କେ ଡାକିକରି ଶିଖାଇଲା କେମିତି ଅଭିନୟ କରବାକୁ ପଡ଼ସି ସେଥିର ନେଇ ସେ ଲୋକ ଶିଖିକରି ଆସିକରି ଆମେ ସବୁ ଲୋକ ଡାକଲା ନାଇଁ ନାଟକ ତ ତମେ କଲାସ ଗାଁ ଭଲ ପାଇଟି କଲାସ ହେଲେ ମୁଇଁ ସେ ନାଟକ ବିଷୟରେ ତମକେ ଶିକ୍ଷା ଦେବି ସେଟା ଜାଣିଦେଲେ ତମେ ଆରି ଭିନ୍ ଭିନ୍ ନାଟକ ମାନ ତମେ ମିଶା କରିପାରସା ବୋଲିକିରି ଆମକୁ ଡାକି ଶିଖାଇଲା
0: ହେଲେ ଏ ଯେନ୍ ପ୍ରଥମ ନାଟକ ତମେ କରଲାସ ସେଟା ଆମର କାଇସି ଦେଶିଆ ଭାଷା କରଲାସ କି ଓଡ଼ିଆ ଭାଷା
2: ଦେଶିଆ ଗୁଡା ଦିଟା ମିଶତେ ମିଶାଇ କରି
0: ଲୋକ ବୁଝିଲା
2: ଯୋଉ ମାନେ ଯୋଉ ମାନେ ଦେଶିଆର ଆଦିବାସୀ ଲୋକ ରହିଲା ସେ ଦେଶିଆ ଭାଷା କହିଛି ଯୋଉ ଲୋକ ଓଡ଼ିଆ ଲୋକ ରହିଲା ସେ ଓଡ଼ିଆ ଭାଷା କହିଲା
0: ଏ ବୁଲୁ ବାବୁ ଶିଖାଇବା ଓଡ଼ିଆ ଭାଷା ଶିଖାଇଲା କି ଦେଶିଆ ଭାଷା ସେ ଶିଖାଇଲା ତମକୁ
2: ନାଇଁ ସେ ଶିଖି ଗଲା ତ ସେ ଓଡ଼ିଆ

0: ଆରେ
1: ହୁଁ
0: ପଞ୍ଜାବୀ ଲୋକ ରହିଲା ବଡ ଡେଙ୍ଗଡା ଗଡ 6 ଫୁଟିଆ ହରିଛି, ସେ ମାନେ ପଚାରିଲା ମକେ ଏମିତି ଲାଗିଲା ହୋ ତମର ଇଏ ଗାଁ ଗହଳି ମନକର ଯେମିତି ଆଦିବାସୀ ଲୋକ ଭାଇ ସେମିତି ଭିତରେ ମକେ ଭିତରେ ଗାଁ ଭିତରେ ପୁରା ଭଲ ଲାଗିଲା ତମ ନାଁ ଦେଖଲା କେ ବୋଇଲା ବଡ ସଉଦା ହେଲା ସେ ଲୋକ।
1: ତମେ ସେ ଖାଇଛ ବେଶ ମାନ ଲାସନି କି ଲେଖଲା ଆସନି କି ଖାଇଟା କରଲା
0: ମୁଁ ମିଶା ଅଲ ପଣ୍ଡା ଲେଖିଲିନି ଆରେ ନା ଅଭିନୟ ମିଶା କଲିନି ସବୁ ପିଲାମାନେ ମୁଇଁ ଶିଖାଇଲିନି ଏବେ
1: ବୋଲେ ସେ କହିଛି ନିର୍ଦ୍ଦେଶକ ଡାଇରେକ୍ଟର ବୋଲେ ହେଲେ ସବୁ ଭିତରେ ଆଚାସ ବୋଲୁବି ହେଲେ ତମର ବୋଲେ ଯେନ୍ଟା ଅଛି ଡାଇଲଗ ଗୋଟେ କୁହା ହଇ କି ତମର ନାଟ ଭିତରଟା
0: ଡାଇଲଗ ବୋଇଲେ ଟୋକି ସେ ଜରା ନାଟକ କରିଲୁ
1: ହଁ
0: ସେ ଭିତରେ ଟୋକି କେ ମରି ଯାଇ ସେ ଟୋକି ବାବା ହେତାରି ସେ ଯେ ମୋ ଟୋକି ରେଲେ କେମିତି ହେଇଟା ବୋଲି ସେଟା କହିଦେବେ ହେତା ହେତାରି କାନ୍ତରେ ହେଲା ସେଟା ସବୁ ଲୋକେ ଜରା ମକେ ଛାଡି କେନ୍ତି ଉଠି ଗାଲୁ ଜରା ମୁଇଁ ତୋର ପାଇଁ ପାଗର ପାଉଁଲି ପାଉଁଲି ଆଣିଲି ଅଛି ମୁଇଁ ତୋର ପାଇଁ କାନର ଝୁମକା ଆଣିଲି ଅଛି ଜରା ମକେ ଛାଡି ନ ଉଠି ଯା ଜରା ମୋର ଲଗେ ଉଠି ଆଉ ଜରା ମୋର ଲଗେ ଉଠି ଆଉ
1: ସେଟା
0: ଧୁରି ଧୁରି ବାୟା ହେବାଟା ଆରେ।

ବାବାଜୀ ଦାସ ଏକତାରା ଭଜନ ପରିବେଷଣ କରିବେ ଯୋଗେନ୍ଦ୍ର ପାତ୍ର। ଦିନ 1:30 ଶୁଣିବେ ଲୋକଗୀତରେ ପାଲା ଶୁଣିବେ ମୋହନ ବଂଶୀ ପରିବେଷଣ କରିଛନ୍ତି ପ୍ରଦୀପ କୁମାର ମହାପାତ୍ର ଏବଂ ସାଥୀ। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ। ଏଥିରେ ଜୁଆନ କାତାରେ ଶୁଣିବେ ପୁସ୍ତକ ପଢ଼ିବାର ଅଭ୍ୟାସ କାହିଁକି ଆବଶ୍ୟକତା ସମ୍ପର୍କରେ ସାକ୍ଷାତକାର ଶୁଣିବେ। ପରେ ଜାଣିବା କଥାରେ ଶୁଣିବେ ଦେଓମାଳୀ ଶୃଙ୍ଗ ମହାନଦୀ ଚିଲିକା ହ୍ରଦ ସମ୍ପର୍କରେ। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ବୃତ୍ତିଗତ ଶିକ୍ଷା କାଇଟା ସମ୍ପର୍କରେ ସହ ଭେଟ୍ଘାଟ। ପରେ ପିଞ୍ଚିନ୍ ଡାବୁ ପାଇବାକେ କା ଲାଗି ଯିବାର ସମ୍ପର୍କରେ ସାକ୍ଷାତକାର ଶୁଣିବେ। ରାତି 9:30 ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଏବଂ 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ଏବଂ କାଲି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଆମେ ନେଇଛୁ ଦିଲ୍ ତେରା ଆଶିକ ଚଳଚ୍ଚିତ୍ରରୁ। ଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ। ଗୀତିକାର ସମୀର। ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

0: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର ଶୁଣନ୍ତୁ ଶୁଣିମା ହେଉ।
1: ଆଜ୍ଞା, ଚର୍ଚ୍ଚା, କଥାବାର୍ତ୍ତା, ଗପସପ, ଟାହିଟାପରା ବେଳେ ଦାମ୍ପତ୍ୟ ଜୀବନର ଉଦାହରଣ ବହୁଳ ଭାବେ ନିଆଯିବାର ନିରାଟ ସତ୍ୟ କଥାକୁ ଆପଣ ନିଶ୍ଚୟ ସ୍ୱୀକାର କରିବେ। ଯେଉଁ ସୁନ୍ଦରୀ ତନୁପାତଳୀ ଚମ୍ପାଗରୀ ଡ୍ରିମ୍ ଗାର୍ଲର ସ୍ୱପ୍ନରେ ବିଭୋର ହୋଇ ଯୁବକ ଜଣକ ଗଲା ବର୍ଷ ବାହା ହୋଇଥିଲା, ସେ କଥା ପ୍ରସଙ୍ଗରେ ଆଜି ବୁଢ଼ୀ ଜଗିଥିବ ଜଲ୍ଦି ଯିବାର ଅଛି ବୋଲି କହିବା ଆପଣ ନିଶ୍ଚୟ ଶୁଣିଥିବେ ବା କେବେ କେବେ ଆପଣ ବି କହିଥିବେ। ଠିକ୍ ସେହିପରି 37 ବର୍ଷ ବା 25 ବର୍ଷ ସ୍ୱାମୀ ସମ୍ପର୍କରେ ସାଙ୍ଗ ସଖୀମାନଙ୍କ ସହିତ କଥା ହେଲାବେଳେ ଆମର ବୁଢ଼ାକୁ ଏଇଟା ପସନ୍ଦ ସେଇଟା ନାପସନ୍ଦ ବୋଲି ମଧ୍ୟ ଆପଣମାନଙ୍କର ତାଙ୍କେ କହୁନଥିବେ ବୋଲି ଆପଣ କହିପାରିବେନି। ଆଜ୍ଞା, ଜୀବନର ଚଲାପଥରେ ଦାମ୍ପତ୍ୟର ପର୍ଯ୍ୟାୟଟି ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ। ଏଇଠି ସମ୍ପର୍କର ମୂଳଦୁଆ ପଡ଼େ, ଦୁଇ ପରିବାର ମଧ୍ୟରେ ସାମାଜିକ ବନ୍ଧନର ଆରମ୍ଭ ହୁଏ। ନୂଆ ସୃଷ୍ଟି ସର୍ଜନାର ପରିକଳ୍ପନାରେ ଘରଟି ତୟାର ହୁଏ। ସ୍ୱପ୍ନ କଳ୍ପନାର ଅନେକ ପ୍ରତିଶ୍ରୁତି ମଧ୍ୟ ଦେଇ ଗତି କରୁଥିବା ଏହି ଦାମ୍ପତ୍ୟର ଚଲାପଥ ପୁଷ୍ପିତ ପଲ୍ଲବିତ ସରଳ ସୁମଧୁର ବା କଣ୍ଟକିତ ହେବା ସତ୍ତ୍ୱେ ଗୋଟିଏ ମଧୁର ସମ୍ପର୍କର କ୍ଷୟଟି ଯେ ଅନ୍ତ ସଳିଲା ପଡ଼ି ଦୁଇ ଜଣଙ୍କ ମନର ନିଭୃତ କୋଣରେ ଜମାଟ ବାନ୍ଧି ରହିଥାଏ ତାକୁ ଅସ୍ୱୀକାର କରିବା କଠିନ। ଏଣୁ ଆଜ୍ଞା, ସବୁଠି ସିଏ ମନେ ପଡ଼ନ୍ତି ସାଙ୍ଗସାଥୀଙ୍କ ମେଳରେ, ଉତ୍ସବ ଭୋଜିର ଗହଳିରେ, ପର୍ବପର୍ବାଣୀର ଉତ୍ସରେ ବା ସାମାନ୍ୟ କଥାବାର୍ତ୍ତା ବେଳେ। ଯଦି କିଏ ଅକସ୍ମାତ ପଚାରିବ ସେ କେମିତି ଅଛ, କହିବାର ଶୁଣାଯାଏ, ଜୀବନର ଗାଡ଼ି ଚାଲିଛି ଭାଇ, ମାତ୍ର କ'ଣ କରିବା, ଗାଡ଼ିର ଗୋଟିଏ ଚକ ସାଇକେଲ ଚକ ହେଲାବେଳେ ଅନ୍ୟ ଚକଟି ହେଉଛି ଟ୍ରାକ୍ଟରର ଚକ। ପରିବେଶକୁ ହାଲୁକା କରିବାକୁ, ବ୍ୟସ୍ତତା ଭିତରୁ କିଛି କ୍ଷଣ ପାଇଁ ନିସ୍ତାର ପାଇବାକୁ ଅନେକ ସମୟରେ ଦାମ୍ପତ୍ୟ ଜୀବନରେ ହେଉଥିବା ଘଟଣାଗୁଡ଼ିକୁ ଅତି ବ୍ୟଙ୍ଗାତ୍ମକ ଢଙ୍ଗରେ କହିବାର ଦୃଷ୍ଟାନ୍ତ ଅନେକ ଅଛି। ନୂଆ ବାହା ହେଲାବେଳେ ସ୍ତ୍ରୀ କହୁଥିଲା, ସ୍ୱାମୀ ଶୁଣୁଥିଲେ, ସ୍ୱାମୀ କହିଲା, ସ୍ତ୍ରୀ ଶୁଣିଲା, ଆଉ କିଛି ଦିନ ପରେ ଦୁହେଁ କୁହାକୁହି ହେଉଛନ୍ତି, ଜଗତ ଶୁଣୁଛି। ଠିକ୍ ଏମିତି ବାହା ହେଲାବେଳେ ପତ୍ନୀ ଚନ୍ଦ୍ରମୁଖୀ ଥିଲା, ବର୍ଷକ ପରେ ସୂର୍ଯ୍ୟମୁଖୀ ହୋଇଗଲା, ଆଉ ଏବେ ଜ୍ୱାଳାମୁଖୀ। ବା ବାହାଘର ହେଉଛି ଦିଲ୍ଲିକା ଲଡ଼ୁ, ଖାଇଲେ ମଲା, ନ ଖାଇଲେ ପସ୍ତାଇଲା। ବା ଏମିତି କହିପାରନ୍ତି, ପତ୍ନୀ ରାଗିଯାଇ ଯେତେବେଳେ କହିଲା ମୁଁ ବାପା ଘରକୁ ଯିବି, କେବେ ଫେରିବିନି, ଆଉ ପତି ଏହା ମୋର ଅହୋଭାଗ୍ୟ କହିବା, ଏହା ଶୁଣି ପତ୍ନୀ ରାଗି, ମୁଁ ବାପା ଘରକୁ ଗଲେ ତମେ ଭାଗ୍ୟ କହୁଛ, ଏଣୁ ମୁଁ କେଉଁଠିକି ଯିବିନି, ତୁମ ପାଖରେ ରହିବି, କହିବା ପରେ ପତି ଦୁଃଖରେ କହିବାର ଧାଡ଼ିଟି ଏହା ମୋର ଦୁର୍ଭାଗ୍ୟ ପରି ଅନେକ ବ୍ୟଙ୍ଗ ସହିତ, ବସ୍ର ବସ୍ ହେଉଛନ୍ତି ମା।

0: ସାଇବଙ୍କୁ ଯଦି ଖୁସି କରିବାର ଅଛି, ସାଇବାଣୀଙ୍କ ଭଲ ନଜରରେ ରହଠାରୁ ଆରମ୍ଭ କରି ଗୁଡ଼ାଏ ଦୃଷ୍ଟାନ୍ତ ଦାମ୍ପତ୍ୟକୁ ନେଇ ଆଜି ପର୍ଯ୍ୟନ୍ତ ଚାଲିଆସୁଛି ଏବଂ ଆଗକୁ ମଧ୍ୟ ଆହୁରି ପରିମାର୍ଜିତ ପରିବର୍ଦ୍ଧିତ ହୋଇ ଏହାର ପରିବେଶକୁ ବଢ଼ାଇବ। ଆଜ୍ଞା, ଦାମ୍ପତ୍ୟ ଯେତେ ଗଭୀର ସେତେ ପରିମାଣରେ ଦାୟିତ୍ୱପୂର୍ଣ୍ଣ। ସଫଳ ଦାମ୍ପତ୍ୟ ପାଇଁ ତ ଅନେକ ତ୍ୟାଗ ତପସ୍ୟା କରିବାକୁ ପଡ଼େ, ଅନେକ ସାଲିସ ସମଝୋତା କମ୍ପ୍ରୋମାଇଜ କରିବାକୁ ପଡ଼େ। ରାଗ ରୋଷା ମାନ ଅଭିମାନ ଝଗଡ଼ା ମନମାଳିନ୍ୟ ତ ଏହି ପର୍ଯ୍ୟାୟ ପାଇଁ ଗୋଟିଏ ଟନିକ ବା ଔଷଧ ଯାହାକି ସମ୍ପର୍କକୁ ଆହୁରି ଶକ୍ତ କରେ। ଦାମ୍ପତ୍ୟ ସଂସାରର ସବୁଠାରୁ ଅଭିନବ ସମ୍ପର୍କଟି, ଜୀବନର ଅବିସ୍ମରଣୀୟ ଅଧ୍ୟାୟଟି। ତାକୁ ନେଇ ବ୍ୟଙ୍ଗ କରନ୍ତୁ, ଆକ୍ଷେପ କରନ୍ତୁ, ସମାଲୋଚନା କରନ୍ତୁ, କିନ୍ତୁ ତା ଭିତରେ ଥିବା ପ୍ରକୃତ ସତ୍ୟଟିକୁ, ପ୍ରକୃତ ସତାଟିକୁ କେବେ ବି ଅସ୍ୱୀକାର କରନ୍ତୁ ନାହିଁ।
1: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 155ତମ ଭାଗ।

ମନୁଷ୍ୟ କାୟ ବାକ୍ୟ ଏବଂ ମନ ଦ୍ୱାରା ଯେଉଁ ପାପ କାର୍ଯ୍ୟ କରେ ମୃତ୍ୟୁ ପୂର୍ବରୁ ତାହାର ଗୁରୁତ୍ୱ ବିଚାର କରି ପ୍ରାୟଶ୍ଚିତ କରିବା ବିଧେୟ। ପ୍ରାୟଶ୍ଚିତ କଥା ଶୁଣି ପରୀକ୍ଷିତଙ୍କ ମନରେ ନାନାବିଧ ସଂଶୟ ଉପସ୍ଥିତ ହୋଇଛି। ପ୍ରାୟଶ୍ଚିତ କରି ମଧ୍ୟ ଲୋକେ ପ୍ରବୃତ୍ତିର ଅଧୀନ ହୋଇ ପୁନଃ ପୁନଃ ପାପ କାର୍ଯ୍ୟ କରିଥାନ୍ତି। ତେଣୁ ସୁଖଦେବ ବୁଝାଉଛନ୍ତି ପାପକ୍ଷୟ ଓ ନରକ ନିବାରଣ ପାଇଁ ଅବ୍ୟର୍ଥ ଉପାୟ ଅଛି। ସୂର୍ଯ୍ୟ ଯେପରି କୁହୁଡ଼ିକୁ ଧ୍ୱଂସ କରେ, ଭକ୍ତି ସେମିତି ସମୁଦାୟ ପାପରାଶିକୁ ବିନଷ୍ଟ କରିଥାଏ।

ଶୁଣିଲେ ଶ୍ରୀମଦ୍ ଭାଗବତର 155ତମ ଭାଗ। ଆକାଶବାଣୀ ଜୟପୁର ସମୟ ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଭଜନ। ପ୍ରଥମେ ଶିଳ୍ପୀ ହେଲେ ନିତିନ ମୁକେଶ।

ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆଞ୍ଚଳିକ ସମ୍ବାଦ ପରେ ରହିଛି ଆଜିର ପ୍ରସଙ୍ଗ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିଷାନ ସମ୍ମାନନିଧି ଯୋଜନାକୁ ଆଉ 5 ବର୍ଷ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି। ଖେଲୋ ଇଣ୍ଡିଆ ଯୋଜନାକୁ ସୁଦୃଢ଼ କରିବା ଲାଗି 36,000 କୋଟି ଟଙ୍କା ମଞ୍ଜୁର। ଆକାଶମାର୍ଗରୁ ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ବନ୍ୟା ଦ୍ୱାରା ରାଜ୍ୟର 15 ଜିଲ୍ଲାର 7 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ନକ୍ସଲମୁକ୍ତ ଓଡ଼ିଶା, ଦ୍ରୁତ ଶିଳ୍ପାୟନ ଓ ସମବାୟର ବିକାଶ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଏବଂ ଭୁବନେଶ୍ୱରରେ ଆସନ୍ତା 5 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ଭାରତ ଅଧ୍ୟକ୍ଷତାରେ ଶିକ୍ଷାଗୋଷ୍ଠୀ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନାକୁ 2026-27ରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 5 ବର୍ଷ ଅବଧି ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସମୁଦାୟ 3,15,000 କୋଟି ଟଙ୍କା ଅନୁମୋଦନ କରାଯାଇଛି। କୃଷକମାନଙ୍କ ସମୃଦ୍ଧି ଦେଶର ସମୃଦ୍ଧିର ମୂଳଦୁଆ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: पीएम किसान योजना आप सब जानते हैं कि देश की एक फ्लैगशिप प्रोग्राम है और इस प्रोग्राम में देश के किसानों को जो क्रॉप साइकिल है, क्रॉप साइकिल के हिसाब से बेनिफिट दिया जाता है। साल में 3 बार 2,000 रूपये का सपोर्ट, इनकम सपोर्ट दिया जाता है और ये सारा का सारा डायरेक्ट बेनिफिट ट्रांसफर बैंक अकाउंट में जाता है।
0: ଏହି ଯୋଜନା ମାଧ୍ୟମରେ ଚାଷୀମାନଙ୍କ ଏପର୍ଯ୍ୟନ୍ତ 4,47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। କ୍ୟାବିନେଟ୍ରେ ଜାତୀୟ ଉପକୂଳ ଅନୁସନ୍ଧାନ ଯୋଜନା ସମୁଦ୍ର ମନ୍ଥନକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ଏଥିପାଇଁ 84,084 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଗଭୀର ସମୁଦ୍ର ମଧ୍ୟରେ ମହଜୁଦ ତୈଳ ଓ ଗ୍ୟାସ୍ର ସନ୍ଧାନ କରାଯିବ। କ୍ୟାବିନେଟ୍ରେ ଖେଲୋ ଇଣ୍ଡିଆ ଯୋଜନାକୁ ସୁଦୃଢ଼ କରିବା ପାଇଁ 36,441 କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି।
1: खेलो इंडिया स्कीम के तहत एक बहुत सिस्टमेटिक तरीके से स्टूडेंट्स को, खासकर यूथ को तैयार किया जाएगा स्पोर्ट्स के कॉम्पिटिशन्स के लिए। चैंपियनशिप 29,000 करोड़ रुपीज की स्कीम है 5 ईयर्स के लिए। अब तक जितना सपोर्ट मिलता है उससे 10 गुना ज्यादा एथलीट्स को सपोर्ट इस प्रोग्राम के तहत मिलेगा।
0: ବୈଠକରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସୌରଘର ଯୋଜନାକୁ ମଧ୍ୟ ଅନୁମୋଦନ ମିଳିଛି। ଏଥିପାଇଁ 5,070 କୋଟି ଟଙ୍କା ଖର୍ଚ୍ଚ ହେବ। ଏହା ମାଧ୍ୟମରେ ଅତି କମ୍ରେ 10,000 MWh ଷ୍ଟୋରେଜ୍ କ୍ଷମତା ବିଶିଷ୍ଟ ଷ୍ଟୋରେଜ୍ ସିଷ୍ଟମ ସହ 5,000 MW ଭାସମାନ ସୌର ଟିଭି ଯୋଜନା ବିକଶିତ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ବିଭିନ୍ନ ବିକାଶମୂଳକ ପଦକ୍ଷେପ ଓ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ଶ୍ରୀ ମାଝୀ ଆଲୋଚନା କରିଛନ୍ତି। ନକ୍ସଲ ଦମନରେ ସଫଳତା ରାଜ୍ୟର ସାମାଜିକ ଏବଂ ଅର୍ଥନୈତିକ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନକ୍ସଲମୁକ୍ତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଗ୍ରାମୋଦୟ ଯୋଜନା ମାଧ୍ୟମରେ ସମସ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଶ୍ରୀ ଶାହା ରାଜ୍ୟର ବିକାଶ ପାଇଁ

0: କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଆଲୋଚନା ସମୟରେ ଆଶ୍ୱାସନା ଦେଇଛନ୍ତି। ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ରେଳ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟରେ ରେଳ ଭିଭିଭୂମିର ବିକାଶ, ନୂତନ ରେଳ ଲାଇନ୍ ପ୍ରକଳ୍ପର କାର୍ଯ୍ୟକାରିତା ଓ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ନେଇ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ମୁଖ୍ୟମନ୍ତ୍ରୀ ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ କେନ୍ଦୁଝର ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ରହିବେ। ଶ୍ରୀ ପୂଜାରୀ କହିଛନ୍ତି ରାଜ୍ୟରେ ବନ୍ୟା ଯୋଗୁଁ 15ଟି ଜିଲ୍ଲାର 57ଟି ବ୍ଲକର 446 ପଞ୍ଚାୟତ, 1362 ଗ୍ରାମ ଏବଂ 11ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ଭୁବନେଶ୍ୱରରେ ବନ୍ୟା ସ୍ଥିତି ସମ୍ପର୍କରେ ସମୀକ୍ଷା କରି ଶ୍ରୀ ପୂଜାରୀ କହିଛନ୍ତି ମୋଟ 791,846 ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଜଳବନ୍ଦୀ ଅବସ୍ଥାରେ 268,943 ଜଣ ରହିଥିବାବେଳେ 21,380 ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ଓ 700 ଘର ଭାଙ୍ଗିଥିବା ଜଣାପଡ଼ିଛି। 647 ଆଶ୍ରୟସ୍ଥଳୀରେ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମହାନଦୀକୁ ଛାଡ଼ିଦେଲେ ବାକି ସମସ୍ତ ନଦୀରେ ବିପଦ ସଂକେତ ତଳେ ଜଳ ପ୍ରବାହିତ ହେଉଛି। ବନ୍ୟାଜଳ କମିବା ପର୍ଯ୍ୟନ୍ତ ପ୍ରଭାବିତ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦିଆଯିବ। କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ତ୍ୱରିତ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦେଇଛୁ ଯେ ଯେତେବେଳେ ପର୍ଯ୍ୟନ୍ତ ପାଣି ଘେରରେ ଥିବା ଗାଁ ସବୁ ସମ୍ପୂର୍ଣ୍ଣ ଜଳମୁକ୍ତ ନ ହେବ ସେତେଦିନ ପର୍ଯ୍ୟନ୍ତ ଆମେ ରିଲିଫ ସେଣ୍ଟର ମାନେ ଚଳେଇବୁ। ତେଣୁ ଲୋକଙ୍କୁ ଆମକୁ ପରାମର୍ଶ ଦେଉଛୁ ଆମେ ପାଣି ଭିତରେ ରହନ୍ତୁ ନାହିଁ, ଜଳବନ୍ଦୀ ଭିତରେ ରହନ୍ତୁ ନାହିଁ।
0: କଟକ ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉଦ୍ଧାର, ସ୍ଥାନାନ୍ତରଣ ଏବଂ ରିଲିଫ କାର୍ଯ୍ୟ ଜାରି ରହିଛି। ଜିଲ୍ଲାର 2ଟି ବ୍ଲକର 12ଟି ଗ୍ରାମ ବନ୍ୟା ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ 851 ଜଣଙ୍କୁ ସୁରକ୍ଷିତ ସ୍ଥାନ ଓ ଆଶ୍ରୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର 8ଟି ବ୍ଲକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ଜିଲ୍ଲାର ମୋଟ 57ଟି ଗ୍ରାମ ପଞ୍ଚାୟତ ଅଧୀନ 135ଟି ଗ୍ରାମର 57,000 ଉର୍ଦ୍ଧ୍ୱ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆସନ୍ତାକାଲିଠାରୁ ବର୍ଷାର ପରିମାଣ ଆହୁରି ହ୍ରାସ ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 18ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 625.15 ଫୁଟ ରହିଛି। ଜଳଭଣ୍ଡାରର 22ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଭୁବନେଶ୍ୱରରେ ବ୍ରିକ୍ସ ଭାରତ ଅଧ୍ୟକ୍ଷତାର ଶିକ୍ଷାକ୍ଷେତ୍ର ବୈଠକମାଳା ଆସନ୍ତା 5-7 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବୈଠକର ସୁପରିଚାଳନା ଓ ସଫଳ ଆୟୋଜନ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ 11ଟି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀଙ୍କ ସହ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ଅଗଷ୍ଟ 5 ତାରିଖରେ ବ୍ରିକ୍ସ ଶିକ୍ଷା ବରିଷ୍ଠ ଅଧିକାରୀଙ୍କ ତୃତୀୟ ବୈଠକ ଅନୁଷ୍ଠିତ ହେବ। 6 ତାରିଖରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଆଲୋଚନା କରିବେ। ସେହିପରି 7 ତାରିଖରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ 13ତମ ବୈଠକ ଅନୁଷ୍ଠିତ ହେବ। ଜନକୈନ୍ଦ୍ରିକ ଏବଂ ମାନବ କଲ୍ୟାଣକୁ ପ୍ରାଥମିକତା ଆଧାର କରି ବିଶ୍ୱସ୍ତରୀୟ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ନବସୃଜନ, ପାରସ୍କରିକ ସହଯୋଗ ଓ ସ୍ଥାୟୀ ବିକାଶକୁ ସୁଦୃଢ଼ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ସମ୍ପର୍କରେ ଆଜି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସମୀକ୍ଷା କରିଛନ୍ତି। ବୈଠକରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ ଉପଯୁକ୍ତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଶ୍ରୀ ଖୁରାନିଆ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ରାଷ୍ଟ୍ରପତି ଆସନ୍ତା 3-5 ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ। 4 ତାରିଖ ପୂର୍ବାହ୍ନରେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେସନ୍ଠାରେ ବ୍ରହ୍ମପୁର ଅଭିମୁଖେ ଟ୍ରେନ୍ ଯୋଗେ ଯାତ୍ରା କରିବେ। ଚିଲିକା ଅଞ୍ଚଳର ବ୍ୟାପକ ପର୍ଯ୍ୟଟନର ବିକାଶ ସମ୍ପର୍କରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱରଠାରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଚିଲିକାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ଭାବେ ଗଢ଼ିତୋଳିବା ଦିଗରେ ଆବଶ୍ୟକ ଭିଭିଭୂମିର ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନଠାରେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଶିକ୍ଷାର୍ଥୀମାନଙ୍କୁ କର୍ମକ୍ଷେତ୍ରରେ ଆଇନ ଶୃଙ୍ଖଳା, ସଠିକ୍ ହିସାବ ଏବଂ ପରିଚାଳନା ତଥା ପେନ୍ସନ୍ ସେବା ସଂକ୍ରାନ୍ତରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ତିରୁମାଳା ନାୟକ ମାଲକାନଗିରି ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଯାଇଛନ୍ତି। ଗସ୍ତର ପ୍ରଥମ ଦିନରେ ଆଜି ଜିଲ୍ଲାର ଶିକ୍ଷା ଓ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଆସନ୍ତାକାଲି ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଏକ ବୈଠକ ଅନୁଷ୍ଠିତ ହେବାର

0: କାର୍ଯ୍ୟସୂଚୀ ରହିଛି। ପେଟ୍ରୋଲରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଦେଶର ଖାଦ୍ୟ ସୁରକ୍ଷା କ୍ଷେତ୍ରରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସରକାର ସ୍ୱଷ୍ଟ କରିଛନ୍ତି। ଇଥାନଲ ପ୍ରସ୍ତୁତି କ୍ଷେତ୍ରରେ ଭାରତୀୟ ଖାଦ୍ୟ ନିଗମର ଚାଉଳ ବ୍ୟବହାର ହେଉଥିବା ନେଇ ଅଭିଯୋଗର ଉତ୍ତରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ସ୍ୱଷ୍ଟୀକରଣ ଦିଆଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ମ୍ୟାଲେରିଆ ଓ ଡେଙ୍ଗୁ 2026 ଉପରେ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗଦେଇ ମ୍ୟାଲେରିଆ ଓ ଡେଙ୍ଗୁ ଚିହ୍ନଟ ଏବଂ ନିରାକରଣ ସତର୍କତା ଓ ସଚେତନତା ଉପରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଜାତୀୟ କୃମିନାଶକ ଦିବସ ପାଳନ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 10 ତାରିଖରେ ଏହି ଦିବସ ପାଳନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତାକାଲି ପର୍ଯ୍ୟଟକଙ୍କ ପାଇଁ ଖୋଲିବା ନେଇ ରାଜନଗର ବନଖଣ୍ଡ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ପର୍ଯ୍ୟଟକଙ୍କ ପାଇଁ ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦିଆଯିବା ସହ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାକୁ ଆଉ 5 ବର୍ଷ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି। ଖେଲୋ ଇଣ୍ଡିଆ ଯୋଜନାକୁ ସୁଦୃଢ଼ କରିବା ଲାଗି 36,000 କୋଟି ଟଙ୍କା ମଞ୍ଜୁର। ଆକାଶମାର୍ଗରୁ ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ବନ୍ୟାଦ୍ୱାରା ରାଜ୍ୟର 15 ଜିଲ୍ଲାର 7 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ନକ୍ସଲମୁକ୍ତ ଓଡ଼ିଶା, ଦ୍ରୁତ ଶିଳ୍ପାୟନ ଓ ସମବାୟର ବିକାଶ ସମ୍ପର୍କରେ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଏବଂ ଭୁବନେଶ୍ୱରରେ ଆସନ୍ତା 5 ତାରିଖରୁ ଆରମ୍ଭ ହେବ ବ୍ରିକ୍ସ ଭାରତ ଅଧ୍ୟକ୍ଷତାରେ ଶିକ୍ଷାଗୋଷ୍ଠୀ ବୈଠକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଜାତୀୟ ଗୀତର ସମ୍ମାନ ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026 ସଂସଦର ଅନୁମୋଦନ ଲାଭ କରିଛି। ଲୋକସଭାରେ ଗତକାଲି ଏହା ପାରିତ ହୋଇଥିବାବେଳେ ରାଜ୍ୟସଭା ଗତ ବୁଧବାର ଦିନ ଏହାକୁ ଅନୁମୋଦନ ପ୍ରଦାନ କରିଥିଲା। ଏ ସଂକ୍ରାନ୍ତ 1971 ଆଇନକୁ ସଂଶୋଧନ କରିବା ନେଇ ଏଥିରେ କେତେକ ପ୍ରସ୍ତାବ ରହିଛି। ଜାତୀୟ ସଙ୍ଗୀତ ଜନଗଣ ମନ ପରି ଜାତୀୟ ଗୀତ ବନ୍ଦେ ମାତରମ୍କୁ ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ ଲକ୍ଷ୍ୟରେ ଏହି ବିଧେୟକ ମାଧ୍ୟମରେ ସଂଶୋଧନ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। 1971 ଆଇନର ଧାରା 3ରେ ଏଥିପାଇଁ ସଂଶୋଧନ ସଂକ୍ରାନ୍ତ ପ୍ରସ୍ତାବ ରହିଛି। ଏହି ଧାରା ଅନୁଯାୟୀ ଜାତୀୟ ସଙ୍ଗୀତ ଭଳି ଜାତୀୟ ଗୀତକୁ ମଧ୍ୟ ସମାନ ସୁରକ୍ଷା ମିଳିବ। ଏହାର ଗାୟନ ବେଳେ ଜାଣିଶୁଣି ରୋକିବା କିମ୍ବା ଏ ସଂକ୍ରାନ୍ତ ସମାବେଶରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଏଣିକି ଏକ ଅପରାଧ ଭାବେ ଗ୍ରହଣ କରାଯିବ। ବାଧା ସୃଷ୍ଟି କରୁଥିବା ବ୍ୟକ୍ତି କିମ୍ବା ଗୋଷ୍ଠୀଙ୍କ ବିରୁଦ୍ଧରେ ଫୌଜଦାରୀ ଅପରାଧ ଭଳି ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ସଂଶୋଧନ ପ୍ରସ୍ତାବର କାରଣ ଅନୁଶୀଳନ କଲେ 1950 ଜାନୁଆରୀ ମାସ 24 ତାରିଖରେ ଅନୁଷ୍ଠିତ ସାମ୍ବିଧାନିକ ସଭା ବୈଠକରେ ହୋଇଥିବା ଆଲୋଚନା ସ୍କରଣ ହୋଇଥାଏ। ଏହି ବୈଠକରେ ତତ୍କାଳୀନ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତର ସ୍ୱାଧୀନତା ସଂଗ୍ରାମରେ ବନ୍ଦେ ମାତରମ୍ର ଐତିହାସିକ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଏହାକୁ ଜନଗଣ ମନ ସଙ୍ଗୀତ ସହିତ ସମାନ ଭାବରେ ସମ୍ମାନିତ କରାଯିବା ଉଚିତ। ତେବେ ଏହି ଜାତୀୟ ଗୀତକୁ ସମାନ ସୁରକ୍ଷା ପ୍ରଦାନ କରିବା ନେଇ କୌଣସି ନିର୍ଦ୍ଦିଷ୍ଟ ଆଇନଗତ ବ୍ୟବସ୍ଥା ନଥିଲା। ଏହି ସଂଶୋଧନ ବିଧେୟକ ମାଧ୍ୟମରେ 1971 ଆଇନ ଧାରା 3 ଅନୁଯାୟୀ ସମାନ ମାନ୍ୟତା ପ୍ରଦାନର ବ୍ୟବସ୍ଥା ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବା ସହ ଗେଜେଟ୍ ବିଜ୍ଞପ୍ତି ପରଠାରୁ କାର୍ଯ୍ୟକାରୀ ହେବ। ଜାତୀୟ ଗୀତ ବନ୍ଦେ ମାତରମ୍ର ଏବେ 150 ବର୍ଷ ପୂର୍ତ୍ତି ପାଳନ କରାଯାଉଛି। ଗତବର୍ଷ ନଭେମ୍ବର 7 ତାରିଖରୁ ବର୍ଷେ ବ୍ୟାପୀ ଏହି ପୂର୍ତ୍ତି ପାଳନର ଆରମ୍ଭ ହୋଇଥିଲା। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବର୍ଷେ ବ୍ୟାପୀ ଅଭିଯାନର ଶୁଭାରମ୍ଭ କରିଥିଲେ। ଆସନ୍ତା ନଭେମ୍ବର 6 ତାରିଖରେ ଏହି ଅଭିଯାନ ଶେଷ ହେବାକୁ ଯାଉଛି। ଅଭିଯାନର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ, ବନ୍ଦେ ମାତରମ୍ ଏକ ମନ୍ତ୍ର, ଏକ ଶକ୍ତି, ଏକ ସ୍ୱପ୍ନ ଏବଂ ଏକ ସଂକଳ୍ପ। ଦେଶ ମାତୃକା ପ୍ରତି ଏହା ହେଉଛି ଭକ୍ତି ଓ ଆରାଧନାର ଭାବାବେଗ। ଏହି ଗୀତଟି ଆମକୁ ଆମର ଇତିହାସ ସ୍କରଣ କରାଇବା ସହ ଆତ୍ମବିଶ୍ୱାସ ଭରିଦେଇଥାଏ। ଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ସମନ୍ୱୟର ତରଙ୍ଗ ଏବଂ ସଂଗ୍ରାମୀଙ୍କ ହୃଦୟକୁ ଏହି ଗୀତଟି ଅପୁରନ୍ତ ଶକ୍ତି ପ୍ରଦାନ କରିଥିଲା। ବନ୍ଦେ ମାତରମ୍ର ଅର୍ଥ ହେଉଛି, ମାତା ମୁଁ ତୁମକୁ ପ୍ରଣାମ କରେ। ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ରଚିତ ଏହି ଗୀତଟି 1875

0: ନଭେମ୍ବର ମାସ 7 ତାରିଖରେ ସାହିତ୍ୟ ପତ୍ରିକା ବଙ୍ଗଦର୍ଶନରେ ପ୍ରକାଶିତ ହୋଇଥିଲା। ପରେ 1882 ମସିହାରେ ପ୍ରକାଶିତ ଆନନ୍ଦ ମଠ ଉପନ୍ୟାସରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିଲା। 1896 ମସିହାରେ କଲିକତାର ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ କବି ଗୁରୁ ରବୀନ୍ଦ୍ରନାଥ ଟାଗୋର ଏହାକୁ ପ୍ରଥମେ ଗାନ କରିଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ଗୀତଟି ପ୍ରତିରୋଧର ଏକ ଶକ୍ତିଶାଳୀ ପ୍ରତୀକ ପାଲଟିଥିଲା। 1905 ମସିହା ଅଗଷ୍ଟ 7 ତାରିଖରେ ସ୍ୱଦେଶୀ ଆନ୍ଦୋଳନ ସମୟରେ ଏହାକୁ ପ୍ରଥମେ ଏକ ରାଜନୈତିକ ସ୍ଲୋଗାନ ଭାବରେ ବ୍ୟବହାର କରାଯାଇଥିଲା। ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ ପ୍ରଥମେ 1971 ଡିସେମ୍ବର 23 ତାରିଖରେ ପ୍ରଣୀତ ହୋଇଥିଲା। ଦେଶବ୍ୟାପୀ ଏହି ଆଇନକୁ କାର୍ଯ୍ୟକାରୀ କରାଯାଇଛି। ଭାରତୀୟ ଜାତୀୟ ପତାକା, ସମ୍ଭିଧାନ ଏବଂ ଜାତୀୟ ସଙ୍ଗୀତ ଜନଗଣ ମନର ସାମ୍ବିଧାନିକ ସମ୍ମାନକୁ ଏହା ସୁରକ୍ଷା ପ୍ରଦାନ କରୁଛି। ଏହି ଆଇନର ଧାରା 2 ଅନୁଯାୟୀ କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ଏହି ଜାତୀୟ ସମ୍ମାନଗୁଡ଼ିକର ଅପମାନ କଲେ ସେମାନଙ୍କୁ 3 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ କିମ୍ବା ଜରିମାନା ଅଥବା ଉଭୟରେ ଦଣ୍ଡିତ କରାଯିବାର ପ୍ରାବଧାନ ରହିଛି। ତେବେ ଅପମାନଜନକ ପଦକ୍ଷେପର ପୁନରାବୃତ୍ତି କ୍ଷେତ୍ରରେ ଅତି କମ୍ରେ 1 ବର୍ଷର ସଶ୍ରମ କାରାଦଣ୍ଡ ବ୍ୟବସ୍ଥା ରହିଛି। ଏହି ଆଇନର ଧାରା 3ରେ ଜାତୀୟ ସଙ୍ଗୀତ ସହ ଏହି ଜାତୀୟ ଗୀତକୁ ସ୍ଥାନିତ କରିବା ନେଇ ସଂଶୋଧିତ ପ୍ରସ୍ତାବ ରହିଛି। ଅଖଣ୍ଡ ଭାରତର ସ୍ୱପ୍ନ ଦେଖିଥିବା ବଙ୍କିମ ଚନ୍ଦ୍ର ଦେଶମାତୃକାକୁ ବନ୍ଦନା କରିବା ସହିତ ଭାରତକୁ ମାତା ଭାବେ ବର୍ଣ୍ଣନା କରିଛନ୍ତି। ତେଣୁ ଆସନ୍ତୁ ଏହି ଭାବନା ସହିତ ଜାତୀୟ ଗୀତ ବନ୍ଦେ ମାତରମ୍ର ସମ୍ମାନ ରକ୍ଷା କରିବା ଏବଂ ଦେଶର ନାଗରିକ ଭାବେ ଆମର ସ୍ୱାଭିମାନ, ଦେଶପ୍ରୀତି ଓ ସମନ୍ୱୟ ଭାବକୁ ଏକତ୍ରିତ ହୋଇ ପାଳନ କରିବା।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଭେଟି ଦେଉଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଆମେ ନେଇଛୁ ଆଖିରେ ଆଖିରେ ଚଳଚ୍ଚିତ୍ରରୁ। ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ନିବେଦିତା, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ମଲୟ ମିଶ୍ର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟି ଗୋଲାପି ଗୋଲାପି ଚଳଚ୍ଚିତ୍ରରୁ, ଶିଳ୍ପୀ ଉଦିତ ନାରାୟଣ ଏବଂ ନିବେଦିତା, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଏଥର ଶୁଣନ୍ତୁ ବଜରଙ୍ଗୀ ଚଳଚ୍ଚିତ୍ରରୁ ଶିଳ୍ପୀ ହ୍ୟୁମାନ ସାଗର ଏବଂ ଦୀପ୍ତି ରେଖା, ଗୀତିକାର ସୁବ୍ରତ ସ୍ୱାଇଁ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ।

0: ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ, ପରେ ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ର।
1: ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିଷାନ ଯୋଜନାକୁ ଆଉ 5 ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି। ସମୁଦ୍ର ମନ୍ଥନ ଯୋଜନା ପାଇଁ ମଞ୍ଜୁର ହେଲା 84,084 କୋଟି ଟଙ୍କା। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ବୃହତ ଜମାରାଶି ପାଇଁ ସୁଧହାର ଉପରେ ଆର୍ବିଆଇର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ମହିଳା ମୁଷ୍ଟିଯୋଦ୍ଧା ପ୍ରୀତି ପାୱାର 54 କିଲୋଗ୍ରାମ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନା 2026-27ରୁ 2030-31 ପର୍ଯ୍ୟନ୍ତ ଜାରି ରଖିବା ନେଇ ଅନୁମୋଦିତ ହୋଇଛି। ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 5 ବର୍ଷ ଅବଧି ମଧ୍ୟରେ ଯୋଜନା କାର୍ଯ୍ୟକାରୀ ନିମନ୍ତେ ସମୁଦାୟ 3.15 ଲକ୍ଷ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି, କୃଷକମାନଙ୍କ ସମୃଦ୍ଧି ଦେଶର ସମୃଦ୍ଧିର ମୂଳଦୁଆ ବୋଲି ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇ ଏହା ଅନୁମୋଦନ କରାଯାଇଛି। ସେ କହିଛନ୍ତି, ପିଏମ୍ କିଷାନ ଯୋଜନା ଜରିଆରେ ଯୋଗ୍ୟ କୃଷକ ପରିବାରଗୁଡ଼ିକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଯୋଜନା ମାଧ୍ୟମରେ ସଠିକ୍ ସମୟରେ ଏବଂ ସ୍ୱଚ୍ଛତା ଭିତ୍ତିରେ ରୋଜଗାର ସହାୟତା ଯୋଗାଇ ଦିଆଯାଇଛି। 4.47 ଲକ୍ଷ କୋଟିରୁ ଉର୍ଦ୍ଧ ଟଙ୍କା କୃଷକମାନଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଭାବେ ଏପର୍ଯ୍ୟନ୍ତ 23 କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇଛି। ପିଏମ୍ କିଷାନ ମାଧ୍ୟମରେ କୃଷକମାନଙ୍କୁ ବିହନ, ସାର, ଜଳସେଚନ, କୃଷି ଯନ୍ତ୍ରାଂଶ ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଇ ଦିଆଯାଇ ସାରିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
2: पीएम किसान योजना को और आगे एक्सटेंशन दिया गया है और इस प्रोग्राम में देश के किसानों को क्रॉप साइकिल के हिसाब से बेनिफिट दिया जाता है। साल में 3 बार 2,000 रूपए इनकम सपोर्ट दिया जाता है। इसमें पिछले 5 वर्षों में क्यूमुलेटिव डिस्बर्समेंट अभी करीब करीब 3,10,000 करोड़ रूपए का बेनिफिट किसानों के पास जा चुका है।
1: କ୍ୟାବିନେଟ୍ରେ ଜାତୀୟ ଉପକୂଳ ଅନୁସନ୍ଧାନ ଯୋଜନା ସମୁଦ୍ର ମନ୍ଥନକୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିଛି। ଏଥିପାଇଁ 84,084 କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଗଭୀର ସମୁଦ୍ର ମଧ୍ୟରେ ମହଜୁଦ ତୈଳ ଓ ଗ୍ୟାସ୍ର ସନ୍ଧାନ କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଉପତଟୀୟ ଅନୁସନ୍ଧାନ ମୂଲ୍ୟ ଶୃଙ୍ଖଳରେ ଉଚିତ ମୂଲ୍ୟ ପ୍ରଦାନ କରିବ।
2: समुद्र मंथन भारत में ऑयल एंड गैस के एक्सप्लोरेशन और प्रोडक्शन का प्रोग्राम है। 84,000 करोड़ रुपीस का प्रोग्राम है। इसके दो कंपोनेंट है बड़े, तो पहला कंपोनेंट है ऑफशोर सीज़मिक डेटा एक्विजिशन, 28,000 करोड़ रुपीस का यह प्रोग्राम है। दूसरा कंपोनेंट है एक्सेलरेटेड ऑफशोर एक्सप्लोरेशन स्कीम, ये 43,200 करोड़ रुपीस का प्रोग्राम।
1: କେନ୍ଦ୍ର ମନ୍ତ୍ରିମଣ୍ଡଳରେ 2026-27ରୁ 2030-31 ଆର୍ଥିକ ବର୍ଷ ନିମନ୍ତେ 36,441 କୋଟି ଟଙ୍କା ବ୍ୟୟରେ ଖେଲୋ ଇଣ୍ଡିଆ ଯୋଜନା ସମ୍ପ୍ରସାରଣ ଏବଂ ଜାତୀୟ କ୍ରୀଡ଼ା ସଂଘଗୁଡ଼ିକୁ ସହାୟତା ବୃଦ୍ଧି ନେଇ ମଞ୍ଜୁରୀ ପ୍ରଦାନ କରାଯାଇଛି। ଯୁବବର୍ଗଙ୍କ ବିକାଶ ପାଇଁ କ୍ରୀଡ଼ାଶକ୍ତିର ଆବଶ୍ୟକତା ଏବଂ ରାଷ୍ଟ୍ରୀୟ ଗଠନ ଦିଗରେ ସରକାରଙ୍କର ପ୍ରତିବଦ୍ଧତା ଦର୍ଶାଇ କ୍ୟାବିନେଟ୍ରେ ଏପରି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସେ କହିଛନ୍ତି, ପ୍ରତିଟି ଯୁବ ନିଜର ଦକ୍ଷତା ଏବଂ ପ୍ରତିଭା ପ୍ରତିପାଦିତ କରିବା ଏହି ସହାୟତା ବୃଦ୍ଧି ସହାୟକ ହେବ। ଏହି ଯୋଜନା ତୃଣମୂଳ ସ୍ତରରୁ ଟାର୍ଗେଟ୍ ପୋଡିୟମ୍ ଅଲମ୍ପିକ୍ ଯୋଜନା ସ୍ତର ପର୍ଯ୍ୟନ୍ତ ଅଖିଳ ଭାରତୀୟ ପ୍ରଶିକ୍ଷଣ ସୁବିଧା ନିର୍ମାଣ ଦିଗରେ ସାହାଯ୍ୟ କରିବ।
2: कम्प्लीट एक कॉम्प्रिहेंसिव व्यू लिया जाएगा, स्टेडियम हो, इंफ्रास्ट्रक्चर हो, ट्रेनिंग का प्रोग्राम हो, न्यूट्रिशन प्रोग्राम हो, मेंटोरशिप हो, उन सब के ऊपर एक बहुत केयरफुली क्राफ्टेड प्रोग्राम बनाया गया है। 29,000 करोड़ रुपीस की ये स्कीम है 5 इयर्स के लिए और ये सीधा वीविन करेगी ओलंपिक, पैरा ओलंपिक और आगे कॉमनवेल्थ गेम्स को होस्ट करने वाले हैं 2030 में भारत में, उन सबके साथ ये वीविन करेगी।

କ୍ୟାବିନେଟ୍ରେ ଆଜି ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ସରୋବର ଯୋଜନା ଅନୁମୋଦିତ ହୋଇଛି। ଏହି ଯୋଜନା କାର୍ଯ୍ୟକାରୀ ନିମନ୍ତେ 5,070 କୋଟି ଟଙ୍କା ଅନୁମୋଦନ କରାଯାଇଛି। ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ୍ ପଦକ୍ଷେପ ଏବଂ ଅନ୍ୟ କେତେକ ଘଟଣା ନେଇ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ସଦନକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଛି। ମଧ୍ୟାହ୍ନ 12:00ରେ ପ୍ରଥମ ମୁଲତବୀ ପରେ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆଲୋଚନା ପାଇଁ ଜନ୍ମମୃତ୍ୟୁ ପଞ୍ଜୀକରଣ ସଂଶୋଧନ ବିଧେୟକ 2026କୁ ଗ୍ରହଣ କରିଥିଲେ। ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ହଟ୍ଟଗୋଳ ମଧ୍ୟରେ ବିଧେୟକ ଉପସ୍ଥାପନ କରିଥିଲେ। ତେବେ କୌଣସି ଆଲୋଚନା ନ ହୋଇ ବିଧେୟକଟି ଗୃହର ମଞ୍ଜୁରୀ ଲାଭ କରିଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବିରୋଧୀ ସଦସ୍ୟମାନେ ଆଲୋଚନାରେ ଭାଗ ନେଉନଥିବା ଘଟଣାକୁ ନେଇ ସମାଲୋଚନା କରିଥିଲେ। ସେ କହିଥିଲେ ଏହି ବିଧେୟକଟି ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଏବଂ ସରକାର ଆଲୋଚନାରେ ସମସ୍ତଙ୍କ ସହଯୋଗ ଚାହୁଁଥିଲେ। ଏଭଳି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ଲାଗି ସେ ବାରମ୍ଭାର କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଥିଲେ। ବିଧେୟକଟି ଗୃହରେ ମଞ୍ଜୁରୀ ଲାଭ କରିବା ପରେ ବିରୋଧୀ ସଦସ୍ୟମାନଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା। ଆସନ୍ତା 3 ତାରିଖ ସୋମବାର ଦିନ ପୂର୍ବାହ୍ନ 11:00ରେ ପୁଣି ଥରେ ଲୋକସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବ। ସମାନ ଘଟଣା ପାଇଁ ରାଜ୍ୟସଭାକୁ ମଧ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11:00ରେ ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀଗଣ ବିଭିନ୍ନ ପ୍ରସଙ୍ଗରେ ଦସ୍ତାବିଜ ଉପସ୍ଥାପନ କରିଥିଲେ। ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ସଂସଦୀୟ ଯୁଗ୍ମ କମିଟି ରିପୋର୍ଟ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିଲା। କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ୍ ବିଭାଗୀୟ ସଂସଦୀୟ କମିଟିର 22ତମ ରିପୋର୍ଟ ସମ୍ପର୍କରେ ସୂଚନା ଦେଇ ମିଥ୍ୟା ସମ୍ଭାଦର ପ୍ରସାରଣ ବନ୍ଦ କରିବା ଲାଗି କୌଶଳ ସମ୍ପର୍କରେ ଗୃହକୁ ଜଣାଇଥିଲେ। ଗୃହରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ଶୂନ୍ୟକାଳ ଆରମ୍ଭ କରିବା ମାତ୍ରେ ଅନେକ ସଦସ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପସ୍ଥାପନ କରିଥିଲେ। ବିରୋଧୀ ସଦସ୍ୟମାନେ ସ୍ଲୋଗାନ୍ ଦେବା ସହ ସେମାନଙ୍କ ଦାବି ପୂରଣ ଲାଗି ବିରୋଧ ପ୍ରଦର୍ଶନ କରିଥିଲେ। କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଗୃହ କାର୍ଯ୍ୟରେ ପ୍ରତ୍ୟେକଟି କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ବିରୋଧୀ ସଦସ୍ୟମାନଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ ବିରୋଧୀ ସଦସ୍ୟମାନେ ଗୃହର ବାରମ୍ଭାର ମର୍ଯ୍ୟାଦା ଭଙ୍ଗ କରୁଛନ୍ତି। ଶ୍ରୀ ଚୌହାନ୍ କହିଥିଲେ ଦେଶବାସୀ ସେମାନଙ୍କ କାର୍ଯ୍ୟକଳାପକୁ ନିରୀକ୍ଷଣ କରୁଛନ୍ତି ଏବଂ ସେମାନଙ୍କୁ କଦାପି କ୍ଷମା କରିବେ ନାହିଁ। ତେବେ ହଟ୍ଟଗୋଳ ପରିସ୍ଥିତି ଜାରି ରହିବାରୁ 3 ତାରିଖ ସୋମବାର ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକକୁ ଦିନିକିଆ ଗସ୍ତରେ ଯିବେ। ଆନ୍ଧ୍ରପ୍ରଦେଶରେ ପ୍ରଧାନମନ୍ତ୍ରୀ ଭୋଗପୁରମ୍ଠାରେ ଆଲୁରି ସୀତାରାମ ରାଜୁ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦ୍ଘାଟନ କରିବେ। ଏହି ବିମାନ ବନ୍ଦର 5,600 କୋଟି ଟଙ୍କା ବ୍ୟୟରେ ସରକାରୀ ଘରୋଇ ଭାଗିଦାରିତାରେ ନିର୍ମାଣ କରାଯାଇଛି। ପରେ ବିଶାଖାପଟ୍ଟନମ୍ରେ ପ୍ରଧାନମନ୍ତ୍ରୀ 660 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏଏସ୍ଆଇପି ସେମିକଣ୍ଡକ୍ଟର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ଆନ୍ଧ୍ରପ୍ରଦେଶର ପ୍ରଥମ ସେମିକଣ୍ଡକ୍ଟର ନିର୍ମାଣ କେନ୍ଦ୍ର ହେବ। ବାର୍ଷିକ ଏହି କେନ୍ଦ୍ରକୁ 96 ମିଲିୟନ୍ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନ କରାଯିବ ବୋଲି ଜଣାପଡ଼ିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକର ମହୀଶୂରରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବକେନ୍ଦ୍ର ବିବେକ ସ୍କାରକକୁ ଉଦ୍ଘାଟନ କରିବେ। ସେଠାରେ ଏକ ଜନସଭାକୁ ଶ୍ରୀ ମୋଦି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ବୃହତ ଜମାରାଶି ପାଇଁ ସୁଧହାର ଉପରେ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି। ଜାରି ବିଜ୍ଞପ୍ତି ଅନୁଯାୟୀ ବ୍ୟାଙ୍କଗୁଡ଼ିକ ଜମା ଉପରେ ସୁଧହାର ୱେବ୍ସାଇଟ୍ ମାଧ୍ୟମରେ ଆଗୁଆ ଜଣାଇବା ଉଚିତ। ପ୍ରକାଶିତ ହାରରେ ବ୍ୟାଙ୍କଗୁଡ଼ିକୁ ସୁଧ ଦେବାକୁ ପଡ଼ିବ। ପ୍ରତ୍ୟେକ କାର୍ଯ୍ୟ ଦିବସରେ ବ୍ୟାଙ୍କର ୱେବ୍ସାଇଟ୍ରେ ବୃହତ ଜମା ଉପରେ ଦେୟ ସୁଧହାର ପ୍ରକାଶ କରିବା ବାଧ୍ୟତାମୂଳକ କରାଯାଇଛି। ବ୍ୟାଙ୍କଗୁଡ଼ିକ ସେହି ଦିନରେ ଗ୍ରାହକମାନଙ୍କୁ ସମାନ ପରିମାଣ ପାଇଁ କୌଣସି ପକ୍ଷପାତ ବିନା ସମସ୍ତ ଶାଖା ବ୍ୟାଙ୍କଗୁଡ଼ିକରେ ସୁଧହାର ସମାନ ରଖିବାର ଜରୁରୀ ରହିଛି। ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ଆସନ୍ତା 1 ଅକ୍ଟୋବର କାର୍ଯ୍ୟକାରୀ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷାକୁ ସୁଦୃଢ଼ କରିବା ଲାଗି ଜାତିସଂଘକୁ ନିରନ୍ତର ସମର୍ଥନ ପ୍ରଦାନ କରିଆସିଛି। ଲୋକସଭାରେ ଆଜି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ସମର୍ଥନ ବିଭିନ୍ନ ଭାବରେ ପ୍ରଦର୍ଶିତ ହୋଇଛି। ବିଶ୍ୱରେ ଶାନ୍ତି ଓ ସୁରକ୍ଷା ପ୍ରଦାନ ଦିଗରେ ଭାରତର ବୃହତ ଅବଦାନ ରହିଛି। ପ୍ରାୟ 3 ଲକ୍ଷ ଶାନ୍ତି ରକ୍ଷାକାରୀ 50ରୁ ଉର୍ଦ୍ଧ୍ୱ ଜାତିସଂଘ ମିଶନ କାର୍ଯ୍ୟକ୍ରମରେ ନିଜର ସେବା ପ୍ରଦାନ କରିଛନ୍ତି। ନିକଟରେ 4,200 ଭାରତୀୟ ଶାନ୍ତି ରକ୍ଷାକାରୀ 9ଟି କାର୍ଯ୍ୟକ୍ରମରେ ଭାଗ ନେଇ ଆନ୍ତର୍ଜାତିକ ସୁରକ୍ଷା ଦିଗରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି। ଡକ୍ଟର ଜୟଶଙ୍କର ସନ୍ତାସବାଦ ସମ୍ପର୍କରେ ମତାମତ ପ୍ରଦାନ କରି କହିଛନ୍ତି ଭାରତ ସର୍ବଦା ଆତଙ୍କବାଦ ଦିଗରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ଭନ କରିଆସିଛି ଏବଂ ସର୍ବଦା ଏହାକୁ ପ୍ରତିହତ କରିବା ପାଇଁ ତା'ର ପ୍ରଚେଷ୍ଟା ଜାରି ରଖିଛି। ସେ କହିଛନ୍ତି 1996 ପରଠାରୁ ଭାରତ ଆନ୍ତର୍ଜାତିକ ଆତଙ୍କବାଦ ସମ୍ପର୍କରେ ବ୍ୟାପକ ସମ୍ମିଳନୀ କରିବା ପାଇଁ ଆହ୍ୱାନ ଦେଇଆସିଛି। ଭାରତୀୟ ମୁଷ୍ଟି ଯୋଦ୍ଧା ପ୍ରୀତି ପାୱାର 2026 ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ମହିଳା 54 କିଲୋଗ୍ରାମ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ଜାମ୍ବିଆର ପ୍ରତିଦ୍ୱନ୍ଦ୍ୱୀକୁ 5-0 ପରାସ୍ତ କରିଛନ୍ତି। ଏହାଫଳରେ ଭାରତ ରୌପ୍ୟ ପଦକ ପାଇବା ପାଇଁ ସୁନିଶ୍ଚିତ ହୋଇଛି। ଆସନ୍ତାକାଲି

0: ପ୍ରୀତ ପାୱାର କାନାଡ଼ାର ସ୍କ୍ରାର୍ଲେଟ୍ ଡେଲଗାଡୋଙ୍କୁ ଭେଟିବେ। ଗ୍ଲାସ୍କୋଠାରେ ଚାଲିଥିବା ଏହି କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ 17 ପଦକ ହାସଲ କରିଛି। ସେଥିମଧ୍ୟରେ ରହିଛି 3 ସ୍ୱର୍ଣ୍ଣ, 9 ରୌପ୍ୟ ଏବଂ 5 ବ୍ରୋଞ୍ଜ ପଦକ। କେନ୍ଦ୍ର କ୍ୟାବିନେଟ୍ରେ ପିଏମ୍ କିଷାନ ଯୋଜନାକୁ ଆଉ 5 ବୃଦ୍ଧି କରିବାକୁ ନିଷ୍ପତ୍ତି। ସମୁଦ୍ର ମନ୍ଥନ ଯୋଜନା ପାଇଁ ମଞ୍ଜୁର ହେଲା 84,084 କୋଟି ଟଙ୍କା। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ଏବଂ ଗ୍ଲାସ୍କୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ମହିଳା ମୁଷ୍ଟିଯୋଦ୍ଧା ପ୍ରୀତ ପାୱାର 54 କିଲୋଗ୍ରାମ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଓ ଉପସ୍ଥାପନାରେ ମୁଁ ନୀନା ସାହୁ। ଯାଜପୁର ଜିଲ୍ଲାର ଧର୍ମଶାଳା ଷ୍ଟାଡିୟମ ଜାରକାଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ, ସ୍ୱାବଲମ୍ଭନ ଏବଂ ସାମାଜିକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଥିଲା ଏହି ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନିଜ ବକ୍ତବ୍ୟରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଜିଲ୍ଲାର ମହିଳାମାନଙ୍କୁ ସ୍ୱାବଲମ୍ଭୀ ଓ ଆର୍ଥିକ ଭାବେ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଭିଜନ ସମ୍ମିଳନୀର ଆୟୋଜନ କରାଯାଇଛି। ସୁଭଦ୍ରା ଯୋଜନା ମହିଳାମାନଙ୍କୁ କେବଳ ଆର୍ଥିକ ସହାୟତା ଯୋଗାଇବାରେ ସୀମିତ ନୁହେଁ, ବରଂ ସେମାନଙ୍କୁ ସ୍ୱାବଲମ୍ଭୀ ଓ ସଶକ୍ତ କରିବା ଦିଗରେ ଏକ ବୃହତ୍ ପଦକ୍ଷେପ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଥିଲେ।
2: ଦୀର୍ଘ 22 ପରେ ମୁଁ ମହାବିନାୟକଙ୍କ ଦର୍ଶନ କରିବା ପାଇଁ ମୋତେ ସୌଭାଗ୍ୟ ଲାଭ ହେଲା। ଧନ୍ୟବାଦ ଦେବି ବିଧାୟକ ବର୍ଚ୍ଚଣାଙ୍କୁ, ଅମର ବାବୁଙ୍କୁ, ଆମ ଜିଲ୍ଲା ସଭାନେତ୍ରୀ ଦେବଜାନୀ ଅପାଙ୍କୁ। ଆମେ ଯାଜପୁର ଯିବା ପାଇଁ ବାଟରେ ମହାବିନାୟକଙ୍କ ଦର୍ଶନ କରିବାର ସୌଭାଗ୍ୟ ସେମାନେ ଆଣିଥିଲେ। ମୁଁ ଭାବୁଛି ପଞ୍ଚଦେବଙ୍କ ପୀଠରେ ଆସିବା ମୋର ଏକ ସୌଭାଗ୍ୟ। ବହୁତ ଆଗରୁ ବିଧାୟକ ଏହି ପୀଠର ଡେଭଲପମେଣ୍ଟ ପାଇଁକି ଗୋଟେ ନକ୍ସା ଆଙ୍କିଛନ୍ତି। ସେ ସମ୍ପୂର୍ଣ୍ଣ ହବ ସେ କାମ ଟୁରିଜିମ ବିଭାଗ ତରଫରୁ ତାକୁ ଆମେ ଦେଖିବୁ। ଏହି ପୀଠର ସମ୍ପୂର୍ଣ୍ଣ ଡେଭଲପ ହବ, ଅମର ବାବୁଙ୍କ ନେତୃତ୍ୱରେ ହିଁ ଡେଭଲପ ହବ।
1: ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବୁଢ଼ା ନଦୀର ଜଳସ୍ତର ବୃଦ୍ଧି ପାଇଛି। ଦଶରଥପୁର ବ୍ଲକରେ 12 ଗ୍ରାମ ପଞ୍ଚାୟତର 29 ରାଜସ୍ୱ ଗ୍ରାମ ପ୍ରଭାବିତ ହୋଇଥିବାବେଳେ ଯାଜପୁର ବ୍ଲକରେ 13 ଗ୍ରାମ ପଞ୍ଚାୟତ ଓ 73 ଗ୍ରାମ ପ୍ରଭାବିତ ହୋଇଛି। କୋରେଇ ବ୍ଲକରେ 6 ଗ୍ରାମ ପଞ୍ଚାୟତର 20 ରେଭେନ୍ୟୁ ଗ୍ରାମ ଓ ବରୀ ବ୍ଲକର 10 ଗ୍ରାମ ପ୍ରଭାବିତ ହୋଇଛି। 25,196 ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ 11,565 ଜଣଙ୍କୁ 37 ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। 18 ରିଲିଫ୍ ସେଣ୍ଟରରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ସମୁଦାୟ 7,596 ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବାବେଳେ 11,497 ହେକ୍ଟର ଶସ୍ୟକ୍ଷେତ୍ର ବନ୍ୟାଜଳ ଯୋଗେ ଜଳମଗ୍ନ ହୋଇଥିବା ଜିଲ୍ଲାପାଳ ଅମ୍ବର କୁମାର କର କହିଛନ୍ତି।
3: ଯାଜପୁର ଯୋଉ ଗୋଟେ ବଡ଼ଧରଣର ବନ୍ୟାଜଳ ବୈତରଣୀ ସିଷ୍ଟମରେ ପ୍ରବାହିତ ହେଉଛି। ପାଖ ପଦାର ଯୋଉଟା 10 ବେଳେ ସବୁଠୁ ଅଧିକା ଥିଲା 30.45 ମିଟର, ସେଇ ଆକାରରେ ସେଇ ପାଣିଟା ବର୍ତ୍ତମାନ 2-4 ଭିତରେ ପ୍ରବାହିତ ହେବ। ବର୍ତ୍ତମାନ ଯାଏ କୌଣସି ଏବେ ବ୍ରିଜ୍ ହେଇନି, କିନ୍ତୁ ପ୍ରାୟ ଜାଗାରେ ନଦୀର ଜଳଧାରଣର କ୍ଷମତା କମ୍ ଥିବାରୁ ବହୁତ ଜାଗାରେ ପ୍ରାୟ ଓଭରଟପ୍ କରୁଛି। ବହୁତ ବଡ଼ ଧରଣର ବନ୍ୟା ଜଳ ଆସିଛି, ସେଇଗୁଡ଼ାକ ଆମ ଚିନ୍ତାର କାରଣ। ଯଦି ଠିକ୍ଠାକ୍ ରହେ ଆମେ ତାକୁ 4-5 ଯଦି କିଛି ନ ହୁଏ ଆମେ ଆଶା କରୁଛୁ ତାକୁ କଣ୍ଟେନ୍ କରି। 4 ପଞ୍ଚାୟତ ଆମର ଆଫେକ୍ଟେଡ୍ ହେଇଛି, ମେନ୍ଲି ଦଶରଥପୁର ହେଇଛି, ପାର୍ଟ ଅଫ୍ ଯାଜପୁର ହେଇଛି, ବିଞ୍ଜାରପୁର ବି ଅନ୍ୟ ପ୍ରକାରେ ଲୋକଙ୍କୁ ବେଶୀ ଏତେ ଧରଣର ଇଭାକୁଏସନ୍ ନ ହୋଇଥିଲେ, ବହୁତ ଧରଣର ତାଙ୍କର ଚାଷ ଜମିକୁ ଆଫେକ୍ଟେଡ୍ ହେଇଛି, ୱାଟର୍ ଲଗିଂ ସେଠି ହେଇପାରିବାନି, ଆଉ କୋରେଇ ବି ଗୁଡ଼ାଏ ଆଫେକ୍ଟେଡ୍ ହେଇଛି। ତ ସେଇ ଆକାରରେ ଆମେ ତାକୁ ଯୋଉଠି ଇଭାକୁଏସନ୍ କରୁଛେ ପ୍ରାୟ 20 ଜାଗାରେ କୁକ୍ ମିଟ୍ ଦେଇକିରି ରନ୍ଧା ଖାଦ୍ୟ ଦେଇକି ଲୋକଙ୍କୁ ଇଭାକୁଏସନ୍ କରୁଥିବା ଲୋକମାନଙ୍କୁ ଦେଉଛୁ। ସେଠି ଟେଷ୍ଟିଂ ମେଡିକାଲ କିଟ୍ ବି ରଖିଛୁ, ପାଣି ପିଇବା ପାଣିର ବ୍ୟବସ୍ଥା କରୁଛୁ। ଲୋକ ଇଭାକୁଏସନ୍ ଯେଉଁମାନେ ହେଇଛନ୍ତି ଆଜି ବି ଲଞ୍ଚ କରିବା, ତାଙ୍କର ଯଦି ମଧ୍ୟାହ୍ନ ଭୋଜନ ସହିତ ଆମେ ରାତିର ଖାଦ୍ୟ ମଧ୍ୟ ତାଙ୍କୁ କହିବୁ ଯେପର୍ଯ୍ୟନ୍ତ ପାଣି ନ କମିଥିବ।

0: ଆମକୁ ଯିବାକୁ ଆମେ ମନା କରୁଛୁ। ମତେ ଲାଗୁଛି ଏଇ ପାଣିର ଜଳସ୍ତର ଯେତେବେଳେ ଉଚ୍ଚ ଆକାରରେ ବହୁତ ଅଧିକା ଯାଉଛି ତାହେଲେ ସେଥିପାଇଁ ଆମର ଚିନ୍ତାର କାରଣ ସେଇଟା ପାର ହେଲା ପରେ ଆମେ ଟିକେ ଆଶା କରିବା କି ଜଳସ୍ତର କମିବା ଆରମ୍ଭ ହେଲେ ଆମେ ଆଉ ଟିକେ ବେଟର ଟିକେ ତାକୁ କଣ୍ଟ୍ରୋଲ କରିପାରିବୁ।
1: ଯାଜପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ମାଇ ଭାରତ ଜିଲ୍ଲା ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ଆରମ୍ଭରେ ଜିଲ୍ଲା ଯୁବ ଅଧିକାରୀ କୁମାର ଗୌରବ ମାଇ ଭାରତ ପରିକଳ୍ପନାର ଲକ୍ଷ୍ୟ ଦୃଷ୍ଟିକୋଣ ଏବଂ ଜିଲ୍ଲା ପରାମର୍ଶଦାତା କମିଟିର ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ବ୍ୟାପକ ଉପସ୍ଥାପନା କରିଥିଲେ। ବାଲ୍ୟ ବିବାହ ଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରିବା ଏବଂ କିଶୋର କିଶୋରୀମାନଙ୍କର ସୁରକ୍ଷା ଓ ଅଧିକାର ନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ଗତ 22 ତାରିଖରେ ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ କାର୍ଯ୍ୟଯୋଜନା କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
2: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ଓ କୃଷକ। ଉପସ୍ଥାପନାରେ ଅଛନ୍ତି ରମେଶ ସାହୁ ଏବଂ ସ୍ୱାଗତିକା ପାଣିଗ୍ରାହୀ।

0: କହିଥିଲି ଏବେ ମୋର ମିଶା ରୁଆ ଚାଲିଛି, ହେଲେ ମୁଇଁ 5 ଏକର 2 ଏକର କରୁଛି ଆଉ 3 ଏକର ଏପର୍ଯ୍ୟନ୍ତ କିଛି କରିନାହିଁ।
1: କେମିତି ଭାଇନା ଏଇଟା କରନ?
0: କେମିତି ବୋଇଲେ ଏବେ ତ ପାଣିପାଗର ସୂଚନା କହୁଛି ଯେ ଅଳ୍ପ ବର୍ଷା ହବ, ପାଣି ମିଳିବନି, ଆମର ବାଟେ ଟଣା ଉଟରା କେନାଲ ପାଣି ଗଲେ କିଏ ମାଡ଼ଗୋଳ ଲାଗିବ ତାଙ୍କର ସହିତ ବୋଲିକିରି ମୁଇଁ ଏ ଧାନ ଚାଷ ନ କରିକିରି ସେ ଜାଗାରେ ଆଉ କିଛିଟା ହେଲେ ମିଶା ଟିକେ ଲଗେଇବି, ଯୋଉଟାକି କମ୍ ପାଣି ଲାଗିବ, ମାତ୍ର ଡାବୁ ଭାରି ପଡ଼ବ।
1: ବୋଲେ ସେଟା କେମିତି?
0: ସେଟା କେମିତି ବୋଲେ ପନିପରିବା ଟିକେ ଲଗେଇବାର ଅଛି, ନାଇଁ ବୋଲେ ଇଏ ଅଳସୀ ଟିକେ ବୁଣିଦେବି, ନାଇଁ ବୋଲେ ରାଶି ଟିକେ ଲଗେଇଦେବି, ଏମିତି କୋଉଟା ହେଲେ କରିବି। ହେଲେ ତମେ ମିଶା ଆଉ ଇଏ ଆଜିକାଲି ଧାନ ପଛରେ ଦୌଡ଼ିଲେ ହବ ନାହିଁ।
1: ନାଇଁ ସତ କଥା କହିଲ ଭାଇନା, ଧାନ ପଛରେ ଦୌଡ଼ି ଦୌଡ଼ିକି ନା ଆଉ ମୁଣ୍ଡ ବଥା ହେଇଗଲାଣି,
0: ମୁଣ୍ଡ ବଥା କି ଧାନ ଚାଷ କରିବାକୁ ଯେମିତି ଟେନସନ, ବିକିଲା ବେଳେ ମିଶା ସେମିତି ଟେନସନ।
1: ସେଟା
0: ଏବେ ସମସ୍ତେ କହି କହି ଥକିଗଲେ କିଏ ଶୁଣିଲେ ନାହିଁ, ଏବେ ସେ ପ୍ରକୃତି ପରାଟା ସମାନ ରାଗିଗଲା ଆଉ ଏଥର କମ୍ ବର୍ଷା ବାଧ୍ୟ ହେବେ ଯେମିତି ଚାଷରେ ପରିବର୍ତ୍ତନ କରିବେ ବୁଝିଲେ। ଆଜିକାଲି ଆଉ ଧାନ ଚାଷ ପଛରେ ଦବୁଡ଼ିକିରି ଲାଭ ନାହିଁ, ତା ବଦଳରେ ପନିପରିବା କରିବା, ନହେଲେ ବିଭିନ୍ନ ପ୍ରକାର ତୈଳବୀଜ ଚାଷ କରିବା, ନାଇଁ ବୋଲେ ଡାଲି ଜାତୀୟ ଚାଷ କରିବା, ଏଇଟା ମିଶା ଜବର ଲାଭ ଅଛି ବୁଝିଲ କି ନାହିଁ। ତା ସହିତ ଆଜିକାଲି ସରକାର ମଧ୍ୟ ବିଭିନ୍ନ ପ୍ରକାର ସବସିଡିର ବ୍ୟବସ୍ଥା କରିଛନ୍ତି, ଆଉ ଏବେ ଗୋଟେ ଚାଷୀ ବୋଇଲେ ଦେଖ ଆମେ ଯଦି ଚାଷବାସ ଉପରେ ନିର୍ଭର କଲେ, ଜମିବାଡ଼ି ଯଦି ଆମର ଅଛି ବୋଲେ ଚାଷକୁ ସମାନ ଲାଗିଲା ପରେ ଆକା ସବୁ କାମ ଧନ୍ଦା ମାନେ କରିବାର ଅଛି ବୋଲେ ଜମିରେ ଗୋଟିଏ ପରେ ଗୋଟିଏ ଚାଷ କଲେ ରୋଗ ପୋକ ହବନି, ଜମିର ସ୍ୱାସ୍ଥ୍ୟ ମିଶା ଭଲ ରହିବ। ଧାନ ଗୋଟେ ଥର କଲୁ ବୋଲେ ଆମେ ଟିକେ ତୈଳବୀଜ କରିବାର ଅଛି, ନାଇଁ ବୋଲେ ଡାଲି ଜାତି କରିବାର ଅଛି ଅଛି, ତାର ସହିତ ଆମେ ଖାଲି ଚାଷର ହେଇଗଲା ବୋଲେ ଘରେ ବସିଲେ ହବ
1: ନାହିଁ,
0: ଆରେ ବରଗଛ ମୂଳେ ଯାଇ ସିଏ ତାସ ପରଟା ଖେଳିଲେ ମିଶା ହବ ନାହିଁ ବୁଝିଲ କି ନାହିଁ। ଆମର ଗାଁ ଗୋଟେ ସେମିତି ଚାଲିଛି, ସେଟା ପାଇଁ କିସ କରିବାକୁ ପଡିବ, କୁକୁଡ଼ା ଟିକେ ରଖିବା, ଛେଳି ଟିକେ ରଖିବା, ଗାଈ ଟିକେ ରଖିବା, ତାର ଯତ୍ନ ନେବା, ସରକାର ସବସିଡି ବ୍ୟବସ୍ଥା କରିଛନ୍ତି ବୋଲେ ଜଣେ ଚାଷୀ କେତେ ପ୍ରକାର ଲାଭ ପାଇପାରିବ ସେଟା ବୋଲେ ଅନ୍ୟକୁ ଚାକିରି କଲେ ମିଶା ମିଳିବ ନାହିଁ,
1: ମିଳିବ ନାହିଁ।
0: ମାତ୍ର ଏଇଟା ବୁଝୁଛି କିଏ
1: ନା ଆଜ୍ଞା ବୁଝୁନାହାନ୍ତି ଭାଇନା, ଅଳସୁଆ ନ ହେଇକିରି ସବୁ ପ୍ରକାର ଚାଷ କରିବାର ଅଛି,
0: ସବୁ ପ୍ରକାର ସୁବିଧା ଅଛି, ସରକାର କରିଛନ୍ତି ସୁବିଧା, ତାର ଲାଭ ନେବାର ଅଛି। ହେଲେ ଶୁଣ ତ, ଆଜି ତ ଆମର ବୈଠକରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ସବୁବେଳେ ଆମେ ଗୋଟେ କଥା ହଉଥିଲେ ଯେ କେତେ ଆମେ ପର ରାଜ୍ୟ ଉପରେ ନିର୍ଭର କରିବା, ଆମେ କାହିଁକି ସ୍ୱାବଲମ୍ବୀ ହେବା ନାହିଁ
1: ନିଜ ରାଜ୍ୟ ଉପରେ,
0: ସେଟା ପାଇଁ ଆମର ସେ ଆଳୁ ଯୋଜନା ଗୋଟେ ଥିଲା କି ନାହିଁ, ସେ ପଶ୍ଚିମବଙ୍ଗାଲରୁ ଆଳୁ ଆଇଲା ଆଗା ଓଡ଼ିଶାରେ ଆଳୁ ପୁଣି ନହେଲେ ନାହିଁ, ମାତ୍ର ଆମର ବାଟେ ଆଳୁ ଚାଷ ହଉଛି ଏଇଟା ମାତ୍ର କିଏ ଜାଣିନାହାନ୍ତି।
1: ଆମର ଓଡ଼ିଶାରେ ଆମର କୋରାପୁଟ ଜିଲ୍ଲାରେ ସବୁ ପ୍ରକାର ଚାଷ ହେଇପାରିବ,
0: ସେଟା ପାଇଁ ଏବେ ଖାଲି ସବୁ ଚାଷ ମୁଇଁ ଯେମିତି ଆଗରୁ କହୁଥିଲି ଖାଲି ଧାନ ଚାଷ ପଛରେ ଦବୁଡ଼ିଲେ ହବ ନାହିଁ, ବିଭିନ୍ନ ପ୍ରକାର ପନିପରିବା ଚାଷ କରିବାର ଅଛି। ଏବେ ଆଳୁ ଚାଷ କଲେ ମିଶା ତାର ସରକାର ସବସିଡି ଦେଉଛନ୍ତି ଏବଂ ଜବର ଲାଭ ଅଛି,
1: ଲାଭ ଅଛି ଭାଇନା, ସବୁ ଚାଷରେ ଲାଭ ଅଛି, ନିଜେ ଜାଣିକି ନା କରିବାର ଅଛି।
0: ହେଲେ ଆଜିର ଆମର ଯୋଉ ବୈଠକରେ କାର୍ଯ୍ୟକ୍ରମ ଅଛି ଚାଷୀଙ୍କ ଦ୍ୱିପଦ କଥା, ସେ ବିଷୟରେ ଆଳୁ ଚାଷ ସମ୍ପର୍କରେ ଆଜି ଜାଣିବା। ମୁଇଁ ଏ ବିଭାଗର ଯୋଉ ଅଧିକାରୀ ଅଛନ୍ତି ତାଙ୍କ ସହିତ ମୁଇଁ କଥାବାର୍ତ୍ତା ହେଇଥିଲି, ସେ ମିଶା ସବୁ ପ୍ରକାର ବ୍ୟବସ୍ଥା ସୁବିଧା ସହଯୋଗ ବିଷୟରେ ମତେ କହିଥିଲେ,
1: ହେଲେ
0: ସେଟା ଏବେ ଟିକେ ଶୁଣିଦେଲେ ହେ ତାପରା
1: ହଇ ଭାଇନା, ତମେ ଟିକେ ମୁଇଁ ଏଠି ବସିଛି ତମେ ଟିକେ ଲଗାଅ ଆମେ ଶୁଣିବା।
2: ହ୍ୟାଲୋ ସାର୍, ଆପଣ ପରିଚୟ ଟିକେ ଦେବେ ସାର୍?
3: ମୁଁ ସୁଦାମ ଚନ୍ଦ୍ର ବିଶ୍ୱାଲ, ଡେପୁଟି ଡାଇରେକ୍ଟର।
2: ବର୍ତ୍ତମାନ ସମୟରେ ଜଳବାୟୁ ଯେଭଳି ରହିଛି ଏବଂ ବିଭିନ୍ନ ପ୍ରକାର ଚାଷୀ ଭାଇମାନେ ଚାଷ କରୁଛନ୍ତି, ୟାର ଭିତରେ ଆଳୁ ଚାଷ ଗୋଟେ ପ୍ରମୁଖ ଭୂମିକା ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି, କାରଣ ଆଳୁର ଡିମାଣ୍ଡ ମଧ୍ୟ ବଢ଼ୁଛି। ତ ସାର୍, ଆମ କୋରାପୁଟ ଜିଲ୍ଲାରେ ଆଳୁ ଚାଷ କିପରି ହେଇପାରିବ ଆଉ ଚାଷୀ ଭାଇମାନେ କେମିତି କରିବେ?
3: କଥା ହେଲା ଆମର କୋରାପୁଟ ଜିଲ୍ଲା ବର୍ଷା ଦିନ ଆଳୁ ଚାଷ ପାଇଁ ବହୁତ ଅନୁକୂଳ ଆମର ୱେଦର କଣ୍ଡିସନ, ସେଥିପାଇଁ ଆମର ଯୋଉ ବର୍ଷା ଦିନ ଆଳୁ ଚାଷ ଚାଷୀ ଭାଇମାନେ କରୁଛନ୍ତି, ଯୋଉଟାକି କଷ୍ଟ ଅଫ କଲ୍ଟିଭେସନଟା କମ୍ ପଡୁଛି ଆଉ ଲୋକ ସୁବିଧାରେ ବିକ୍ରି କରିପାରୁଛନ୍ତି 25-30 ଟଙ୍କା ହିସାବରେ। ଆଉ ଟୋଟାଲ ଆମର ଓଡ଼ିଶାର 4,500 ହେକ୍ଟର ନିଆ ହେଇଛି, ଯୋଉଥିରେ କି ଆମର 4,000 ହେକ୍ଟର ଆମର ଖାଲି କୋରାପୁଟରେ ନିଆ ହେଇଛି, ଏଥିରେ ପାଖାପାଖି ଆମର 8,000 ଖଣ୍ଡେ ବେନିଫିସିଆରୀ ଠିକ କରିଛୁ। 7ଟା ବ୍ଲକରେ ଆମର ଆଳୁ ଚାଷ ପାଇଁ ଉପଯୁକ୍ତ କୋରାପୁଟ ସବ୍ ଡିଭିଜନର, ତ ସେଥିପାଇଁ ବର୍ତ୍ତମାନ ଆମର ଚାଷୀ ଭାଇମାନେ ତାଙ୍କର ଚାଷ ଜମି ସବୁ ପ୍ରସ୍ତୁତ କରିସାରିଛନ୍ତି, କମ୍ପୋଷ୍ଟ ବି ଦେଇକିରି ସବୁ ରେଡି କରିଛନ୍ତି, ଆଉ ବର୍ତ୍ତମାନ ଆମର ଚାଷୀ ଭାଇମାନେ ଚାଷ ଆରମ୍ଭ କରିସାରିଛନ୍ତି ଆଉ ଜଷ୍ଟ ବର୍ଷା ହେଲେ କିରି ସେମାନେ ଲଗାଇବେ। ବର୍ଷା ତାପରେ ଆମର ଫାଷ୍ଟ ଗଜା କରିକିରି

0: ଲଗେଇବେ। ଆଉ ଚାଷୀ ଆମର ଆମର ବର୍ତ୍ତମାନ ଯୋଉଟା କି ଆଳୁ ବିହନ ଆସୁଛି ସବୁ ଯୋଉଟା ଆମର 7ଟା ବ୍ଲକର ସବୁଠି କ୍ଲଷ୍ଟର ପଏଣ୍ଟ 115ଟା କ୍ଲଷ୍ଟର ପଏଣ୍ଟ କରାହେଇଛି। ଆଉ ସେମାନେ ଆଳୁ ଗୋଟେ କେଜି ଆଳୁ ନେଲେ 8 ଟଙ୍କା ଦେବେ, କିନ୍ତୁ ତାଙ୍କର ଆକାଉଣ୍ଟ କୁ 14 ଟଙ୍କା ପାଇବେ।
1: ମାନେ
0: ଆଉ
1: ସବସିଡିର ସୁବିଧା ବି ଅଛି?
0: ସବସିଡିର ସୁବିଧା ଅଛି, ହେକ୍ଟର ପ୍ରତି 58,000 ଟଙ୍କା ସବସିଡି ସୁବିଧା ଅଛି, ଯୋଉଠି କି ଆମର 145,000 କଷ୍ଟର ଆଳୁର ଚାଷ ପାଇଁ 40% ହିସାବରେ ଆମର ଷ୍ଟେଟ ପ୍ଲାନ ରୁ ଦିଆ ହଉଛି ରାଜ୍ୟ ସରକାରଙ୍କ ତରଫରୁ। ତ ଏଇଥିପାଇଁ ଯୋଉ 58,000 ଟଙ୍କା, ଏମିତି କୌଣସି ଚାଷରେ 58,000 ଟଙ୍କା ସବସିଡି ମିଳୁନାହିଁ, ଯୋଉଠି କି ଆମର ଆଳୁ ଚାଷ ପାଇଁ ଅନୁକୂଳ ପରିବେଶ ଅଛି। ଆଉ ତାପରେ ବି ଆମର ଚାଷୀ ଭାଇମାନେ ଏଇଠି ଯୋଉ ଆଗରୁ ଗତ ବର୍ଷ ବି ଆମେ 570 ହେକ୍ଟର କରିଥିଲୁ, ଏଇଥର 4,000 ହେକ୍ଟର କରୁଛୁ। ଆଉ ଡେଫିନେଟଲି ଆମର ଛୋଟ ଚାଷୀ ମାନେ ବିଶେଷ କରି ବି ଉପକୃତ ହେବେ। ତ ଆମେ ଡେଫିନେଟଲି ଆମେ ଏଇଟାକୁ ସଫଳ କରିବା ପାଇଁ ଚେଷ୍ଟା କରୁଛୁ।
1: ସାର୍ ଆପଣ ଯେମିତି କହିଲେ ଯେ ଚାଷୀ ଚିହ୍ନଟ କରିଛନ୍ତି ଏବଂ ବର୍ଷା ଦିନେ ସେମାନେ ଆଳୁ ଲଗେଇବେ, ଆଉ ଅନେକ ଚାଷୀ ଭାଇମାନେ ମଧ୍ୟ ଏବେ ପ୍ରଶ୍ନ କରୁଛନ୍ତି ଯେ ଆମେ ବି ଆଳୁ ଚାଷ କରିବା ପାଇଁ ଚାହୁଁଛୁ, ଆମେ କଣ କରିପାରିବୁ, କେମିତି ଆମକୁ କୋଉଠୁ ବିହନ ମିଳିବ, ଆମେ ଚାଷ କରିବା ପାଇଁ ହେଲେ କଣ କରିବାକୁ ପଡିବ?
0: ସେମାନେ ବର୍ତ୍ତମାନ ଆମର ତ ସବୁ ବେନିଫିସିଆରୀ ସିଲେକ୍ସନ ବି ହେଇସାରିଛି, ବର୍ତ୍ତମାନ ଯୋଉ ବେନିଫିସିଆରୀ ମାନେ ଆସୁଛନ୍ତି ତାଙ୍କୁ ବି ଇନକ୍ଲୁଡ କରିବୁ। ସେମାନେ ବ୍ଲକରେ ଆମର ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସରଙ୍କର ଅଫିସ ଅଛି, ଆମର ଫିଲ୍ଡ ଷ୍ଟାଫ ମାନେ ଆଇଚିଡବ୍ଲୁ ମାନେ ଅଛନ୍ତି, ହର୍ଟିକଲଚର ଓଭରସିୟର ବି ଅଛନ୍ତି। ତ ସେମାନଙ୍କୁ ସେମାନେ କଣ୍ଟାକ୍ଟ କଲେ ବି ତାଙ୍କୁ କଣ୍ଟାକ୍ଟ କଲେ ସେମାନଙ୍କ ଜରିଆରେ ସେମାନେ ବିହନଟା ପାଇପାରିବେ।
1: ଏକରକୁ କେତେ ବିହନ ଲାଗିବ ଏବଂ ଗୋଟେ ଚାଷୀ କେତେ ବିହନ ମିଳିପାରିବ?
0: ହଁ, ଗୋଟେ ହେକ୍ଟରକୁ 15 କ୍ୱିଣ୍ଟାଲ, ଏକରକୁ 6 କ୍ୱିଣ୍ଟାଲ ହିସାବ ବିହନ ଲାଗୁଛି। ଆଉ ପାଖାପାଖି ବି ଆମର ଆମଦାନୀ ବି ଭଲ ହିସାବରେ ଚାଷ କଲେ 180 କ୍ୱିଣ୍ଟାଲରୁ ବି 200 କ୍ୱିଣ୍ଟାଲ ପର୍ଯ୍ୟନ୍ତ ଗୋଟେ ଜାଗାରେ ପର ହେକ୍ଟର ବି ଆମଦାନୀ ହେଇପାରିବ।
1: ତେବେ ସାର ଏଥିରେ ଗୋଟେ ଏକରକୁ ଚାଷୀକୁ କେତେ ଖର୍ଚ୍ଚ କରିବାକୁ ପଡିବ? ବିହନ ସିନା ପ୍ରଶାସନ ତରଫରୁ ଆପଣମାନେ ଯୋଗାଇ ଦେବେ, ତ ଚାଷୀକୁ କେତେ ଖର୍ଚ୍ଚ କରିବାକୁ ପଡିବ ଏବଂ କେତେ ଥର ଚାଷ କରିବ?
0: ଗୋଟେ ହେକ୍ଟର ଯୋଉ 58,000 ଟଙ୍କା ମିଳୁଛି, ପାଖାପାଖି 48,000 ଟଙ୍କା ବିହନ ହିସାବରେ ଯାଉଛି, ଆଉ 10,000 ଟଙ୍କା ତାଙ୍କର ମାନେ ସାର ଫାର ଆଉ ଚାଷ କରିବା ପାଇଁ ବି
1: ଦିଆଯାଉଛି। ସାର ଗୋଟେ ଚାଷୀ କେତେ ଏକର ପର୍ଯ୍ୟନ୍ତ କରିବା, ସେ ଯେତିକି ଚାହିଁବ 10 ଏକର 12 ଏକର କଲେ ବି ତାକୁ ସହଯୋଗ ମିଳିବ କି?
0: ନାଇଁ ନାଇଁ, ସେମିତି ମ୍ୟାକ୍ସିମମ୍ ଜଣେ 2 ହେକ୍ଟର ପର୍ଯ୍ୟନ୍ତ କରିପାରିବ, ଆଉ ଅତି ମିନିମମ୍ ରେ 0.1 ହେକ୍ଟର ମାନେ କ୍ୱାଣ୍ଟିଟି ହିସାବରେ ବିହନ ଦେଖିଲେ ଜଣେ 1.5 କ୍ୱିଣ୍ଟାଲରୁ 30 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବି ଜଣେ ଚାଷ କରିପାରିବ।
1: ସାର ବର୍ଷା ଦିନେ ଚାଷ କରିବାକୁ ହେଲେ କେମିତି କରିବାକୁ ପଡିବ, କାରଣ ପାଣି ବର୍ଷା ପାଣି ରହିବ, ତ ଆଳୁ ଲଗେଇବାକୁ ହେଲେ କେମିତି ସିଆର କରିବାକୁ ପଡିବ?
0: ଆମର ବର୍ଷା ଦିନ ଆଳୁ ପାଇଁ ଆମର ଟିକେ ଗଡାଣିଆ ଜାଗାରେ ଚାଷ କରାଯିବ, ସେଠି ବର୍ତ୍ତମାନ ସେମାନେ 3-4 ଗଡ଼ ଚାଷ କରିଛନ୍ତି ଆଉ ଗୋବର ଖତ ମିଶେଇକି ରେଡି କରି ଦେଉଛନ୍ତି। ସେ ଅନୁସାରେ ଚାଷ କଲେ ଆମର ସେଠି ପାଣି ଜମିବ ନାହିଁ ଆଉ ସେଠି ଆଳୁ ଚାଷ ଉତ୍ତମ ହିସାବରେ ହେଇପାରିବ। ଆଉ ବିହନକୁ ବିଶୋଧନ କରିବା ପାଇଁ ବି ଆମେ ସମସ୍ତଙ୍କୁ କହୁଛୁ।
1: ତେବେ ସାର ଏଥିରେ ଯୋଉ ଆଳୁ ଲଗେଇବେ, ଗଛ ଗଛ କେତେ ଦୂରତା ଏବଂ ଲାଇନ୍ ଲାଇନ୍ କେତେ ଦୂରତା ରହିବ ସାର?
0: ଆମର ଆଳୁ ଚାଷ ପାଇଁ ଆମର ଯୋଉ ଗୋଟେ ଗୋଟେ ଲାଇନ୍ ରୁ ଗୋଟେ ଲାଇନ୍ ଆମର ପାଖାପାଖି 45 ସେଣ୍ଟିମିଟର ଖଣ୍ଡେ ଲାଗୁଛି, ଦୂରତାରେ ଲଗା ହବ। ଆଉ ଗୋଟେ ଆମର ଗୋଟେ ଆଳୁର ବିହନ 25 ଗ୍ରାମରୁ 30 ଗ୍ରାମ ଭିତରେ ମିନିମମ ହବାର ଅଛି, ଯଦି ଟିକେ ବଡ ହବ ଆଳୁ ତାକୁ କାଟିକିରି ଲଗାଯାଏ। ଆଉ କ୍ୱାଣ୍ଟିଟି ହିସାବରେ ଆମର ଗୋଟେ ହେକ୍ଟରରେ 15 କ୍ୱିଣ୍ଟାଲ ଲାଗୁଛି, ଗୋଟେ ଏକରରେ 6 କ୍ୱିଣ୍ଟାଲ ହିସାବରେ ଲାଗୁଛି।
1: ସାର ବର୍ଷା ପୂର୍ବରୁ ଲଗେଇବାକୁ ପଡିବ ନା ବର୍ଷା ପଡିଲା ପରେ ଲଗେଇବାକୁ ପଡିବ?
0: ଫାର୍ଷ୍ଟ ବର୍ଷା ରେନଫଲ ହେଲେ ମାଟିଟା ଟିକେ ଥଣ୍ଡା ହେଇଗଲେ ଲଗେଇଲେ ଭଲ ହବ। ବର୍ତ୍ତମାନ ଏବେ ଆମର 2-3 ଦିନ ଭିତରେ ଯାହା ୱେଦର ରିପୋର୍ଟ କହୁଛି 60% ରେନ୍ ଦେଖାଉଛି, ଏଇ ଜଷ୍ଟ 2-3 ଦିନ ପରେ ବର୍ଷା ହେଲେ ଲଗା ଷ୍ଟାର୍ଟ କରିବେ, କିନ୍ତୁ ଫାର୍ଷ୍ଟ ଗଜା କରିବେ, ଗଜା କରିବା ପାଇଁ 10-12 ଦିନ ଦରକାର ପଡିବ। ଚାଲିଛି ଯୋଉମାନେ ବର୍ତ୍ତମାନ ଆଜି ମାନଙ୍କର ଆଳୁ ରିସିଭ କଲେ ସେମାନେ 2 ସପ୍ତାହ ପରେ ମିନିମମ 12 ଦିନ କିମ୍ବା 15 ଦିନ ପରେ ଲଗେଇବେ ଗଜା ଦେଖିକିନା।
1: ତେବେ ସାର ଆପଣ ଯାହା କହିଲେ ଆଳୁ ମଞ୍ଜି ବି ରହିଛି, ମଞ୍ଜିକୁ ନେଇକି ପକେଇକି ସେମାନେ ଗଜା କରିବାକୁ ପଡିବ, ଯୋଉ ଆଳୁ ଖଣ୍ଡ ନେଇକି ଯୋଉ କରୁଥିଲେ ସେ ଖଣ୍ଡର ବ୍ୟବସ୍ଥା ଏବେ ରହିଛି ନା ଖଣ୍ଡଟା ଅଲଗା ମଞ୍ଜି ଅଲଗା? ସାର
0: ନା, ଆଳୁର ଯୋଉଟା ମୁଁ କହିଲି ପରା ଗୋଟେ ଆଳୁ ଯୋଉଟା କି 25 ଗ୍ରାମ ମିନିମମ 25 ଗ୍ରାମ ଅଛି ଆଳୁ, ଗୋଟା ଆଳୁ ଲଗେଇବେ। ଆଉ ଯଦି ବାଇଚାନ୍ସ ଯଦି ଯୋଉଟା ପିସ୍ ବଡ ଥିବ ତାକୁ ଦୁଇଟା

0: ରଖିକିନା ଦୁଇଟା ଆଖି ମିନିମମ ରଖିକିରି ପିସ୍ କରିବେ। ପିସ୍ କଲା ପରେ ଆମ ସେଟା ଡିଥେନାମ 45 ଔଷଧରେ ସେମାନଙ୍କୁ ବିଶୋଧନ କରିବେ। ବିଶୋଧନ କରିକି ଟିକେ ଛାଇରେ ଶୁଖେଇକିନା ସେଟା ଲଗେଇଲେ ସେ ଯୋଉ ଆମର ଲେଟ୍ ବ୍ଲାଇଟ୍ ହଉଛି ଯୋଉଟା କି ପଚି ଯାଉଛି ସେଟା ହେବ ନାହିଁ। ସେଟା
1: ଆଜ୍ଞା, ତେବେ ଲଗେଇବାର କେତେ ଦିନ ପରେ ଅମଳ ହୁଏ ସାର? ଆଉ ଏଠି ଯେତେବେଳେ ଲଗାଯିବ ସେ ସମୟରେ ତାକୁ କୋଡ଼ା କୋଷ କେତେ ଥର କରିବାକୁ ପଡିବ? ଯଦି ବର୍ଷା ଚାଲିଥିବ ସାର କେମିତି କରିବେ ଚାଷୀ?
0: ବର୍ଷା ନାହିଁ, ଯେହେତୁ ଏଟା ଗଡାଣିଆ ଜମି ଅଛି, ପାଗ ଦେଖିକିରି ଏମିତି ତ ସବୁଦିନ ତ ବର୍ଷା ହବ ନାହିଁ।
1: ଆଜ୍ଞା,
0: ଆଉ 21 ଦିନ ପରେ ଆମର ଦେଖିକିରି ଗଛର ଗ୍ରୋଥ ଦେଖିକି କୋଡ଼ାକୋଷା କରିବେ। କୋଡ଼ାକୋଷା ମାଟି ଟେକି ଦେବେ। ଏଇଟା ଡ୍ୟୁରେସନ ହଉଛି 80 ଦିନ 85 ଦିନ ଭିତରେ ଆମର କୁଫ୍ରି ଜ୍ୟୋତି ହଉଛି। ଯୋଉଟା ଭେରାଇଟି ଯୋଉଟା ଚନ୍ଦ୍ରମୁଖୀ ଟା ସେଟା ଜଲ୍ଦି ହୁଏ, କିନ୍ତୁ ଚନ୍ଦ୍ରମୁଖୀ ଆମେ ମଗଉଛୁ, ବିଶେଷ ମଗଉ ନ। ଆଉ କିନ୍ତୁ ଆମର କୁଫ୍ରି ଜ୍ୟୋତିଟା ହଉଛି, ଜ୍ୟୋତିଟା 80 ଦିନ ଭିତରେ ହେଇଯିବ, 80-90 ଦିନ 90 ଦିନରେ ହେଇଯିବ।
1: ଚାଷୀ ଯେତେବେଳେ ଆଦାୟ କରିବ ତାକୁ ରଖିବା ପାଇଁ ବ୍ୟବସ୍ଥା ନାହିଁ, ସେଇଟା ପାଇଁ ବିକ୍ରି ବଟାର କିଛି ସହଯୋଗ ସରକାରଙ୍କ ତରଫରୁ ମିଳୁଛି ନା ନିଜେ ସାର ନେଇଯିବ?
0: ଆମର ଆମର ଯୋଉଟା ଆମର ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଅରମାସ ବି ଅଛି, ଆମେ ବି ଅଛୁ ବର୍ତ୍ତମାନ। କିନ୍ତୁ ଗତଥର ମୋର ଯାହା ଅଭିଜ୍ଞତା ଅଛି, ଆଳୁ ବର୍ଷା ଦିନ ଆଳୁ ପାଇଁ ବିକ୍ରି ବଟାର କିଛି ଅସୁବିଧା ହୁଏ ନାହିଁ। ଚାଷୀ ବହୁତ ବଢିଆ ଦରରେ ପାଆନ୍ତି ଆଉ ତାଙ୍କର ଫିଲ୍ଡ ଲେଭେଲରୁ ବି ବିକ୍ରି କରିଦିଅନ୍ତି। ଆଉ ଯଦି ଚାହିଁବେ ବି ଆମର 3ଟା କୋଲ୍ଡ ଷ୍ଟୋରେଜ୍ ଅଛି ବି, 5,000 ମେଟ୍ରିକ୍ ଟନ୍ର 3ଟା କୋଲ୍ଡ ଷ୍ଟୋରେଜ୍ ଆମର କୋରାପୁଟ ଜିଲ୍ଲାରେ ଅଛି, ଆମେ ସେଟା ଫାସିଲିଟେଟ୍ ବି କରିବୁ କିଛି। ସେଥିପାଇଁ ତ ଆମେ ବର୍ଷା ଦିନର ଆଳୁର ବେଶିସ୍ କରୁଛୁ। ବର୍ଷା ଦିନ ଆଳୁ ଚାଷ ଅନୁକୂଳ ବି ଅଛି ଆଉ ବିକ୍ରି ବଟାର ବିଶେଷ ଅସୁବିଧା ନାହିଁ।
1: ସାତରା ବ୍ଲକ ନା କୋରାପୁଟ ଜିଲ୍ଲାରେ ଯେକୌଣସି ଜାଗାରେ ଲଗେଇଲେ ମଧ୍ୟ ଆଳୁ ହେଇପାରିବ? ତା ପାଇଁ କିଛି ଟେମ୍ପରେଚର
0: କୋରାପୁଟ ସବ୍ ଡିଭିଜନଟା ବେଶୀ ଟିକେ ଅନୁକୂଳ, ଆମର ଜୟପୁର ସେଟା ଟିକେ ଟେମ୍ପରେଚର ହାଇ ରହୁଛି, ସେଥିପାଇଁ ଆମେ କୋରାପୁଟ ସବ୍ ଡିଭିଜନଟା ବିଶେଷ କରି ଦେଖୁଛୁ। କୋରାପୁଟ ସବ୍ ଡିଭିଜନ ବନ୍ଧୁଗା ନାରାୟଣ ପାଟଣାକୁ ଛାଡି ଦେଇକିରି ଅନ୍ୟ ବ୍ଲକ ଗୁଡା ପ୍ରାୟ ଦେଖୁଛୁ। ଆମର ଲକ୍ଷ୍ମୀପୁରଟା ଟିକେ କମ୍ ରହୁଛି, ମାନେ କମ୍ ହିସାବରେ ନେଇଛୁ, ପାଖାପାଖି 100 ହେକ୍ଟର ନେଇଛୁ। ଅନ୍ୟ ଗୁଡା ପାଖାପାଖି ପ୍ରାୟ 400 ରୁ 1000 ହେକ୍ଟର ପର୍ଯ୍ୟନ୍ତ ନେଇଛୁ। ନନ୍ଦପୁରଟା ହାଏଷ୍ଟ ନଉଛୁ, 1,050 ହେକ୍ଟର। ଜୟପୁର ସବୁ ଡିଭିଜନ ନଉନା, ଜୟପୁର ଆମେ ଫୋକସ୍ କରୁଛୁ ବର୍ଷା ଦିନେ ଅନିୟନ ଚାଷ ପାଇଁ।
1: ଅନିୟନଟା ଭଲ ରହିବ କି ସାର ଜୟପୁର?
0: ଜୟପୁର ଏରିଆ ଅଛି, ଆମର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ ହର୍ଟିକଲଚର ଯୋଉ ସଞ୍ଜୀବ ମହନ୍ତ ଅଛନ୍ତି, ତାଙ୍କର ତତ୍ତ୍ୱାବଧାନରେ ଜୟପୁରରେ ଆମେ ଅନିୟନ ଚାଷ ହଉଛି।
1: ବହୁତ ବଢିଆ କଥା କହିଲି ସାର। ଶେଷ ପ୍ରଶ୍ନ ମୋର ରହିବ ଯେ ସମସ୍ତେ କହିବେ ମୁଁ ଚାଷ କଲି ମତେ କେତେ ପଇସା ମିଳିବ ବଜାର ମୂଲ୍ୟରେ, ଯେମିତିକି ଆମେ ଆପଣ ପୂର୍ବରୁ କହୁଥିଲେ ଏକ ଗୋଟେ ହେକ୍ଟରକୁ ଯଦି 48,000 ହବ, ଯଦି ପଇସା ବଜାର ପରିସ୍ଥିତି ଦେଖିବେ 20-25 ଟଙ୍କାରେ ବିକିଲେ କେତେ ପଇସା ମିଳିବ ସାର ଚାଷୀକୁ, କେତେ କ୍ୱିଣ୍ଟାଲ ପର୍ଯ୍ୟନ୍ତ ଆଦାୟ ହେଇପାରିବ?
0: ମତେ ମୁଁ ଦେଖୁଛି ପାଖାପାଖି ଗୋଟେ ଏକରରେ ପାଖାପାଖି 1,00,000 ଟଙ୍କା ପାଇଯିବେ,
1: ମାନେ ଯଦି ଭଲ କଲେ 3 ମାସରେ ନିଶ୍ଚିତ ରୂପେ ଆମେ ଆଶା କରିବା। ଆପଣଙ୍କର ମୂଲ୍ୟବାନ ସମୟ, ଆକାଶବାଣୀ କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଚାଷୀ ଭାଇମାନେ ଉପକୃତ ହେଇପାରିବେ। ଆଉ ଏଇ ବିଷୟ ଯଦି ଚାଷୀ ଭାଇମାନେ ନିଜେ ଯଦି ଚାଷ କରିବେ ବା ଯଦି କିଛି ଅସୁବିଧା ହଉଛି ସିଧାସଳଖ ଆପଣଙ୍କ ବିଭାଗ ସହିତ ଯଦି ଯୋଗାଯୋଗ କରିବେ ତାହେଲେ ଏ ବିଷୟରେ ଅଧିକ କିଛି ଜାଣିପାରିବେ। ଧନ୍ୟବାଦ ସାର୍ ଆପଣ ମୂଲ୍ୟବାନ ସମୟ ଆମ ସହିତ କଥା ହେଇଥିବା।
2: ଦେଖିଲ ନା
3: ନା, ତମେ ଯେମିତି ସାର୍ଙ୍କ ସହିତ କଥା ହେଇଛ,
2: ହାଇ
3: ବଢିଆ କହିଛନ୍ତି,
2: ହାଇ କୋଉ କୋଉ ଏରିଆରେ ଆମ ଅଞ୍ଚଳରେ ହେଇପାରିବ, ଏ ବର୍ଷା ଦିନ ମିଶା ଆଳୁ ଚାଷ ହେଇପାରିବ ହେଲେ ତାକୁ ଧ୍ୟାନ ଦେବାର ଅଛି। ଧାନକୁ ଯେମିତି ଆମେ ଧ୍ୟାନ ଦଉଛେ, ରୋଗ ପୋକ ଲାଗିଲେ ସ୍ପ୍ରେ କରୁଛେ, ଖତ ସାର ଦଉଛେ, ସମାନ ଜଗି ବୋହୁଛେ, ଏ ଆଳୁ ଚାଷରେ ମିଶା ସେମିତି ଜଗି ବସିବା ବୋଲି କହିଲେ ଜବର ଲାଭ ଦବ, ଧାନଠାରୁ ଅଧିକା ଲାଭ ମିଳିପାରିବ। ହେଲେ ଭଉଣୀ କଥାବାର୍ତ୍ତା ହେବାନି, ଆମେ ତ ବୈଠକ ଘରେ ବସିଛେ, ସବୁବେଳେ କଥା ହେଲେ ଆମର ରେଡିଓ ଶୁଣୁଥିବା ଭାଇମାନେ ବୋଲିବେ ଖାଲି ଆଙ୍କର କଥା ମାନେ ଗାଉଛନ୍ତି ବୋଲି। ଏବେ ଗୋଟେ ଗୀତ ଗୋଟେ ଶୁଣିଦେବା,
3: ମନୋରଞ୍ଜନ ପାଇଁ ତ ଗୀତ ଗୋଟେ ଶୁଣିବା ପାଇଁ ପଡିବ ଭାଇନା,
2: ଶୁଣିଦେବା
3: ଶୁଣିବା ଭାଇନା ଗୀତ ଗୋଟେ।

0: ସମାନ ଅଛି ବୋଇଲେ ଆମର ବୈଠକ କରେ ସବୁବେଳେ ଆମେ ଗୋଟେ କାର୍ଯ୍ୟକ୍ରମ ତାପରେ ଗୋଟେ ଗୀତ ତାପରେ ଗୋଟେ
1: ଚାଷୀ ଭାଇର
0: କଥା ଏମିତି ସବୁ ଆମେ ସଜେଇ ରଖିଛେ ହେଲେ ବିଭିନ୍ନ ସମୟରେ ଯୋଉ କାର୍ଯ୍ୟକ୍ରମ କରୁଛେ ଚାଷୀ ଭାଇମାନେ ଯୋଉ ଚିଠି ମାନେ ଲେଖି ପଠେଇ ଦଉଛନ୍ତି ନୂଆ ନୂଆ ଚାଷ ନୂଆ ନୂଆ କିସମ ସବୁ କଣ ସେ ସମ୍ପର୍କରେ ଆମେ ମିଶା ସେ ବିଭାଗର ଅଧିକାରୀକୁ ଡାକିକିରି ଏ ବୈଠକରେ ବସେଇକିରି ପଚାରିଦେଉ ହେଲା ହେଲେ ସେଟା ଏକା ଏବେ ଗୋଟିଏ ପରେ ଗୋଟେ କାର୍ଯ୍ୟକ୍ରମ ଗୋଟେ ଗୀତ ଗୋଟେ ଶୁଣିଦେଲେ
1: ଶୁଣିଲେ
0: ଏବେ ଭାଇର କଥା ଗୋଟେ ଅଛି
1: ସବୁବେଳେ ତ ଆମର ଚାଷୀ ଭାଇର କଥା ଗୋଟେ ରହିଥାଉଛି ନା
0: ତମେ ଏକା ପଚାର ଟିକେ
1: ମୁଁ ପଚାରିବି ଭାଇନା ଗୋଟେ ଚାଷୀଙ୍କୁ ସେ ବିଷୟରେ ଟିକେ ତାଙ୍କେ କଣ କହୁଛନ୍ତି ସେ କଣ ଚାଷ କରୁଛନ୍ତି ସେ ବିଷୟରେ ଟିକେ ଜାଣିବା
0: ହଉ
2: ଆଜ୍ଞା ନମସ୍କାର
3: ନମସ୍କାର ନମସ୍କାର
2: ଭଲ ଅଛନ୍ତି
3: ହଁ ପୁରା ଭଲ ଅଛି
2: ବହୁତ ଦିନ ପରେ ଆପଣଙ୍କ ସହିତ ସାକ୍ଷାତ ହେଇଛି ଆଉ କଣ କରନ୍ତି ବର୍ତ୍ତମାନ
3: ମୁଁ ତ ବର୍ତ୍ତମାନ ଏବେ ଜମିରେ ଅଛି
2: ହଉ ଆପଣ ଜମିରେ ଅଛନ୍ତି ଯେ ପ୍ରଥମେ ଆପଣଙ୍କର ପରିଚୟ ଟିକେ ଦେବେ
3: ମୁଁ ମୋ ନାଁ ହଉଛି ଆକାଶ ଦାସ ମୁଁ ବିଷ୍ଣୁପୁର ଗ୍ରାମରୁ ଗୋଟେ ଚାଷୀ
2: ଆଜ୍ଞା ଆପଣ କେତେ ବର୍ଷ ଧରି ଚାଷ କାର୍ଯ୍ୟ ସହିତ ଜଡିତ ଅଛନ୍ତି
3: ମୁଁ 10 ବର୍ଷ ହେଲା ଜଡିତ ଅଛି
2: କେଉଁ କେଉଁ ଚାଷ କରୁଛନ୍ତି ଭାଇ
3: ମୁଁ ଏବେ ଖାଲି ଏବେ ଧାନ ହିଁ ଚାଲିଛି କାହିଁକିନା ମକା ହଉଥିଲା ତାପରେ ମକା ବି ହଉଛି ଆଗରୁ ଆଖୁ ହଉଥିଲା ଆଖୁରେ ଅସୁବିଧା ଆମେ ଧାନ ଅଛି ଧାନ ଭଲ ଦର ଅଛି ଧାନର ଅମଳ ବି ଠିକ ଅଛି ଆମେ ଧାନ ପ୍ରତି ଏବେ ଧ୍ୟାନ ଦଉଥିଲେ
2: କେତେ ପରିମାଣର ଚାଷ ଜମି ରହିଛି
3: ମୋର 5 ଏକର ଚାଷ ଜମି ଅଛି
2: 5 ଏକର ଆପଣ ଯୋଉ ଚାଷ କରୁଛନ୍ତି ତାହା କେଉଁ ପଦ୍ଧତି ଦ୍ଵାରା କରୁଛନ୍ତି ଯେମିତିକି ପାରମ୍ପରିକ ନା ଆଧୁନିକ
3: ନା ଏବେ ସ୍ତ୍ରୀ ପ୍ରଣାଳୀରେ ଚାଷ କରାଯାଏ ମାନେ ଧାଡ଼ି ରୁଆ ଧାଡ଼ି ରୋଇବା ଦ୍ଵାରା କ'ଣ ଦ୍ଵାରା ଲାଭ ହୁଏ ପବନଟା ଗତି ଗୋଟେ ଗୋଟେ ଯାଏ ଯଦ୍ୱାରା କି ଧାନ ଗଛରେ କିଛି ଅସୁବିଧା ହୁଏ ନାହିଁ ପୋକର କିଛି ଲାଗନ୍ତି ନାହିଁ
2: ଆଚ୍ଛା ବିହନ କେମିତି କ'ଣ ଆଣୁଛନ୍ତି ଭାଇ ଆଉ ଜମି ପ୍ରସ୍ତୁତ କିପରି କରୁଛନ୍ତି
3: ଜମି ପ୍ରସ୍ତୁତ ତ ଆମେ ଟ୍ରାକ୍ଟର ଦ୍ଵାରା ହିଁ କରାହଉଛି ଆଜିକାଲି ତ ଆଉ ହଳ ନାହିଁ ହଳ ମାନ ନାହିଁ ସବୁ ଟ୍ରାକ୍ଟର ଦ୍ଵାରା ହିଁ ହଉଛି ଆଉ ବିହନଟା ଆମେ ଆସୁ ସରକାରୀ ଦୋକାନ ମିଳିପାରୁନାହିଁ ପର୍ଯ୍ୟାପ୍ତ ପରିମାଣର ଆମେ କଣ କରୁଛୁ ଆମେ ବାହାର ଦୋକାନ ଉପରେ ନିର୍ଭର କରୁଛୁ
2: ହେଲେ ଜୈବିକ ସାର ବ୍ୟବହାର କରୁଛନ୍ତି ନା ରାସାୟନିକ ସାର କରୁଛନ୍ତି
3: ନା ରାସାୟନିକ ସାର ବ୍ୟବହାର କରୁଛୁ ଜୈବିକ ସାର ନାହିଁ ମିଳିପାରୁନାହିଁ
2: ଜୈବିକ ସାର ହଉନି ନାଇଁ ହେଲେ ଆପଣଙ୍କର ସେଠି ଜଳସେଚନ ସୁବିଧା ରହିଛି ନା
3: ହଁ ଜଳସେଚନ ସୁବିଧା ଅଛି ଏଠି ଆମର ଲିଫ୍ଟ ପଏଣ୍ଟ ବି ଅଛି କେନାଲ ବି ଅଛି ଆମର
2: ହେଲେ ଗଲା ଥର

0: ଧାନ କ'ଣ କରୁଥିଲ ପରା? ଏବେ ବି ଧାନ ଅଗା?
1: ହଁ, ଧାନ ଧାନଟା ଏବେ ଗୋଟେ ଲାଭଜନକ କୃଷି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।
0: ଧାନ ଛଡା ଆଉ କିଛି କ'ଣ ଚାଷ କରୁଛନ୍ତି?
1: ହଁ, ମକା ବି ହଉଛି ଯେ, କିନ୍ତୁ ମକାର ଟିକେ ଦର ଟିକେ କମିଯାଉଛି, ଆମକୁ ହଉନି। ମକା ଠୁ ଧାନଟା ହିଁ ଲାଭଜନକ ଲାଗୁଛି।
0: ହେଲେ ଗଲା ଥର ଲାଭ କେତେ ହେଇଥିଲା?
1: ଲାଭ ହେଇଥିଲା ଏକର ପିଛା 20-25 କ୍ୱିଣ୍ଟାଲ ଧାନ ଆସିଛି ଯାହା ହେଲେ ବି, ଆଉ କାର କାର 30-32-35 ବି ଆସିଛି।
0: ଆଚ୍ଛା, ବର୍ତ୍ତମାନ ସେଇ 5 ଏକରରେ ହିଁ ଲଗଉଛନ୍ତି କି ଚାଷ? ତା ଛଡା ଆଉ ଅଧିକା କିଛି
1: ନା ନା ଆଉ କିଛି କରିବ ନା, କାହିଁକିନା ମୋର ଅନ୍ୟାନ୍ୟ କାମ ବି ରହୁଛି ତ ଘରେ, ମୁଁ କିଛି ଏକ୍ସଟ୍ରା ବଢେଇ ପାରୁନି।
0: ଚାଷ ଛଡା କ'ଣ କରନ୍ତି ଭାଇ ଆପଣ?
1: ଚାଷ ଦ୍ୱାରା ମୁଁ କାମ କରେ, ମୁଁ ଗୋଟେ ଏସଏଫ ବ୍ୟାଟେରି ଓ ଅଏଲ ର ମୁଁ ସେଲ୍ସ କାମ ବି ଦେଖୁଛି।
0: ଆଚ୍ଛା ଆଚ୍ଛା, ଦେଖନ୍ତୁ ଚାଷ ସମୟରେ ଯୋଉ ସମସ୍ୟା ଗୁଡିକ ଆସୁଛି ତାକୁ କେମିତି ସାମ୍ନା କରୁଛନ୍ତି? ଯେମିତିକି ଦେଖ ପୋକ ଲାଗୁଛି ଜମିରେ, ସେମିତି ଆଉ କଣ ସମସ୍ୟା ଦେଖାଯାଉଛି?
1: ହଁ, ଚାଷ ସମୟରେ ଦେଖ ମେନ୍ ହେଲା, ମୁଖ୍ୟତଃ ହେଲା ପାଣି ରହିବା ପାଇଁ ପଡିବ। ଧାନ ଚାଷକୁ 4 ଇଞ୍ଚ ସବୁବେଳେ ପାଣି ରଖିବାକୁ ପଡିବ ଆମେ ଜମିରେ, ଯଦି ରଖିବ ନାହିଁ ତାହେଲେ କାଣ୍ଡ ବିନ୍ଧା, ବିଭିନ୍ନ ପ୍ରକାର ପତ୍ରପୋଡ଼ା ରୋଗ ତାକୁ ଆସେ, ଯଦ୍ୱାରା ଆମେ ତାକୁ ବିଭିନ୍ନ ପ୍ରକାର ଦୋକାନ ଯାଇକି ମେଡିସିନ ଆଣି ତାକୁ ସ୍ପ୍ରେ କରିକି ତାକୁ ଆମେ ଦମନ କରୁ।
0: ହେଲେ ଏଇଟା ପାଇଁ ବୋଲି ସରକାରୀ ସହାୟତା କିଛି ମିଳୁଛି କି?
1: ନା, ସରକାର ସହାୟତା ସମୁଦ୍ର ସଙ୍ଗେ ପାଣି ଟାଇପ୍ର ହଉଛି, କିଛି ମିଳୁନାହିଁ, ବେଶୀ ଅସୁବିଧା ହଉଛି।
0: ଆଚ୍ଛା, ଯାହାକି ନିଜେ ଏକା ମାନେ ମାର୍କେଟରୁ ଆଣିକି ନା ପକେଇବା କଥା ନେଇକି ପୋକ ନିୟନ୍ତ୍ରଣ ପାଇଁ?
1: ହଁ ହଁ, ଆମକୁ କିଛି ମିଳିପାରୁନାହିଁ।
0: ସେ ଫସଲ ହେଇସାରିବ ତାର ଅମଳ ହେଲା ପରେ ଆକୁ ବିକ୍ରି ବଟା କେମିତି କରୁଛନ୍ତି?
1: ହଁ, ଦେଖନ୍ତୁ ବିକ୍ରି ବଟା ପାଇଁ ସରକାର ଯୋଉ ନିୟମ ଅଛି କି ମଣ୍ଡି ବ୍ୟବସ୍ଥା ଅଛି ହେଲା, ମଣ୍ଡି ମଣ୍ଡି ପ୍ରତି ରବି ଫସଲରେ ମଣ୍ଡି ହୁଏ, ଖରିଫରେ ବି ମଣ୍ଡି ହୁଏ, କିନ୍ତୁ ମଣ୍ଡିଟା ଠିକ ଟାଇମରେ ହେଇପାରୁନାହିଁ। ଯୋଉ ଟାଇମରେ ଆମର ଚାଷୀ ଅମଳ ପାଇକି 2 ପଇସା ଲାଭ ହେଲା ବେଳକୁ ସେପଟେ ତାକୁ ମଣ୍ଡି ଠିକରେ ହେଇପାରୁନାହିଁ, ଆଉ ମଣ୍ଡିରେ ବି କଟନି ଛଟନି ବେଶି ହଉଛି, ଯୋଉଦ୍ୱାରା ଚାଷୀ ବହୁତ ପ୍ରଭାବିତ ହଉଛି।
0: ଗଲା ଥର ଯେମିତି ସାରର ଅଭାବ ହଉଥିଲା ସେଥିପାଇଁ ବୋଲିକି ଏଇ ବର୍ଷ ଟିକେ ଆଗରୁ ନିଜେ ସତର୍କ ହେବା ପାଇଁ ପଡିବ?
1: ହଁ, ଆମେ କଣ କରୁଛୁ, ଫସଲ ଆଗରୁ ହିଁ ସାର ଆଣି ଘରେ ଦଉଛୁ ଆମେ, ଯୋଉ ଦ୍ୱାରା କି ଆମକୁ ପଛରେ ସାର ନ ମିଳିଲେ ବି ଆମେ କିଛି ଅସୁବିଧା ହଉନେ।
0: ହେଲେ ଆଗାମୀ ଦିନରେ ଆଉ କେଉଁ ନୂଆ ଫସଲ ବା ପଦ୍ଧତି ଆପଣେଇବାକୁ ଚାହୁଁଛନ୍ତି?
1: ହଁ, ଯଦି ଭଲ ହବ ଦେଖିବା, ଆଖୁ କରିବାକୁ ଇଚ୍ଛା ହଉଛି, ଆଖୁ ବି କରିବା, ମକା ବି କରିବା ପାଇଁ ଇଚ୍ଛା ହଉଛି। ମାନେ ଚାଷଟା ଡିଫରେଣ୍ଟ ଡିଫରେଣ୍ଟ ଚାଷ କଲେ କଣ ହବ, ଜମିର କଲଚରଟା ବଢିଲେ ଆମକୁ ଆମେ ଆମର ଉତ୍ପାଦନଟା ବଢିବ।
0: ଆଚ୍ଛା, ନୂଆ ଚାଷୀମାନଙ୍କୁ ଆପଣ କଣ ପରାମର୍ଶ ଦେବାକୁ ଚାହିଁବେ?
1: ଚାଷୀମାନଙ୍କୁ ସେମାନେ ଉନ୍ନତ ପ୍ରଣାଳୀରେ ଆପଣାନ୍ତୁ, ଆଉ ଚାଷକୁ ସବୁବେଳେ ପ୍ରାଧାନ୍ୟ ଦିଅନ୍ତୁ, ତଳି ଠିକ ଠିକ ଟାଇମରେ ପକାନ୍ତୁ, ରୁଆ ଠିକ ଟାଇମରେ କରନ୍ତୁ, ପାଣି ଠିକ ଟାଇମରେ ଦିଅନ୍ତୁ, ତାକୁ ଟାଇମ ଟୁ ଟାଇମ ସାର ଦେବା ଦ୍ୱାରା ତା ଦ୍ୱାରା ଜମିର ଆମର ଗଛର ଗ୍ରୋଥ ହବ, ଗ୍ରୋଥ ହେଲେ ସିଏ ଅଟୋମେଟିକ ଫଳ ଦେବ ଆମକୁ।
0: ଆଚ୍ଛା, ଚାଷୀଙ୍କର ଉନ୍ନତି ପାଇଁ ସରକାର କଣ କରିବା ଉଚିତ ଭାଇ ଆପଣ ମନେ କରନ୍ତି?
1: ସରକାରୀଙ୍କ ମେନ୍ ଯୋଜନା ହେଲା କଣ, ମଣ୍ଡି ବ୍ୟବସ୍ଥା ହେଲା, ମଣ୍ଡି ମଣ୍ଡି ବ୍ୟବସ୍ଥା ଯଦି ସରକାର ଠିକ ସେ କରିପାରିବେ, ଚାଷୀ 2 ପଇସା ଲାଭ ପାଇଲେ ସେ ଆଉ ଥରେ ଆଗକୁ ବଢି ପାରିବ,
0: ମାନେ ଯେବେ ଦରକାର ହବ ସେଇ ସମୟରେ କରିବାର ଉଚିତ।
1: ହଁ ହଁ, ମଣ୍ଡିଟା ଠିକ ଟାଇମରେ କଲେ ଚାଷୀ 2 ପଇସା ପାଇଲେ ହିଁ ସେ କିଛି ଆଗକୁ ବଢି ପାରିବ ନା।
0: ଆଚ୍ଛା ଆଚ୍ଛା, ହଁ ଠିକ ଅଛି ଭାଇ, ଆପଣଙ୍କର ସାକ୍ଷାତକାରଟା ତ ବହୁତ ଭଲ ଲାଗିଲା, ଆପଣଙ୍କର ବହୁତ ମୂଲ୍ୟ ସମୟ ଆମର ଆକାଶବାଣୀକୁ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ।
2: ହଁ, ସମାନ ଅଛି ହେଲେ ସବୁବେଳେ ଆମେ ଖାଲି ଜଣେ ଏକା ଚାଷ କରିକିରି ପାଠ ପଢି ଦେଇକିରି କରିଦେଲେ ହବ ନାହିଁ,
0: ନାଇଁ ନାଇଁ,
2: ଆଖପାଖ ଅଞ୍ଚଳର ଚାଷକୁ ଦେଖିବାର ଅଛି, ଆଖପାଖ ଅଞ୍ଚଳର ସାଙ୍ଗସାଥିକୁ ପଚାରିବାର ଅଛି କିଏ ଆମଠାରୁ ଅଧିକା ଚାଷ କରିଛି କାହିଁ ବୋଲି। ଏ ବହିର ପାଠ ଅପେକ୍ଷା ଯିଏ ସବୁ ଜମିରେ ଖଟୁଥିବ ତାଙ୍କର ଅନୁଭୂତି ଅଲଗା
0: ଅଲଗା, ହଇ ସତ କଥା କହିଲ,
2: ବୁଝିଲ କି ନାହିଁ, ସେଟା ପାଇଁ ଭାଇମାନଙ୍କର କଥା ଶୁଣିଲେ ମନ ଭିତରେ ଟିକେ ଅଲଗା ଲାଗୁଛି, ମୋର କଣ ଭୁଲ ଅଛି, ମୋର କିସା ଠିକ ଅଛି। ବାବୁମାନେ ତ ଅଛନ୍ତି ଏକା, ବିଭାଗୀୟ ଅଧିକାରୀ ମାନେ ସେମାନେ ତ କହିବେ ଏକା, ମାତ୍ର କହିବାଟା ଜମିରେ କେତେ କାମ କରିବ ସେଟା ମିଶା ଜାଣିବାର
0: ଜାଣିବାର ଅଛି।
2: ସେଟା ପାଇଁ ସବୁବେଳେ ସାଙ୍ଗସାଥି କଥା ହଉ, ସାଇ ପଡ଼ିଶା କଥା ହଉ, ଯେଉଁମାନେ ସବୁ ଚାଷବାସ କରୁଛନ୍ତି, ନୂଆ ଚାଷ କରୁଛନ୍ତି ବା ଭଲ ଆଦାୟ ହେଉଛି, ତାଙ୍କ ପାଖରୁ ଟିକେ ଜାଣିବାର ଅଛି, ତେବେ ଯାଇକି ଆମେ ଚାଷୀ ଆଗକୁ ବଢିପାରିବା। ହେଲେ ଭଉଣୀ, ବୈଠକରେ ତ ଆମେ କଥା ହଉ, କେତେ କଥା ହେଇଗଲୁ, ମାତ୍ର ବେଳକୁ ମିଶା ଦେଖିବାର ଅଛି,
0: ଦେଖିବାର ଅଛି ନା ଭାଇନା,
2: ଦେଖ ସେ ବେଳ ମିଶା ସମାନ ଆମକୁ ଯେତିକି ଟାଇମ ମିଳିଥିଲା ବୈଠକରୁ କଥାବାର୍ତ୍ତା ହେବା ପାଇଁ ଖେଟିଗଲା, ବୁଝିଲ।

0: ଆଉ ଯିବା କଥା ଏକା ନାଇଁ ବୋଲି ତ ଆଉ କିସ୍ତି ବୋରେ ଶୁଣିଦି ଯିବାର ହବ ଆଉ ବୈଠକ ତ ଆମକୁ ଏବେ ରହିବାଟା ନାଇଁ ଆଉ
1: ଉଠିବାକୁ ପଡିବ ଭାଇନା ବୈଠକରୁ
0: ଯିବା ହେଲେ
1: ଯିବା ଯିବା ଭାଇନା ଯିବା।

ପରବର୍ତ୍ତୀ ଗୀତଟି ପାଇଁ ଶିଳ୍ପୀ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଗୀତ ରଚନା ପ୍ରୀତାମ୍ବର ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ।

ଶୁଣନ୍ତୁ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଲକ୍ଷ୍ମୀନାରାୟଣ ବେହେରା ଏବଂ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ଗୀତ ରଚନା ପ୍ରୀତାମ୍ବର ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ।

0: ଶୁଣିଲେ ଏ ମାସର ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ ଜୟପୁର।
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫ

0: ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ସନ୍ତୁର ପରିବେଷଣ କରିଛନ୍ତି ପଣ୍ଡିତ ଶିବ କୁମାର ଶର୍ମା।

0: ରିଲ୍ କରୁଛନ୍ତି ମ୍ୟାଡମ୍? ବା ବା ବା ବା,
1: ଭଲ ଲାଗୁଛି ନା?
0: କି ଏକ୍ସପ୍ରେସନ୍ ଦଉଛନ୍ତି, ମାନିବାକୁ ପଡିବ। କିସ କହିଲେ? ଶୁଣନ୍ତୁ, ଆମର ସେ ଲାଷ୍ଟ ଫିଲ୍ମ ରିଲିଜ ବେଳକୁ ଭେଟ ହେଇଥିଲା ସେ ସିନେମା ଥିଏଟରରେ। ତୁମର ନମ୍ବର ସେ ଖାତାରେ ଲେଖିଥିଲ, ତୁମେ ମନେ ପଡ଼ିଲ ନା?
1: ହଁ,
0: କପାଳ ପ୍ରଡ୍ୟୁସର କପାଳ ସାର
1: ବୋଇଲେ ତମେ ସେ ରବି ଭାଇନା ସାଙ୍ଗରେ ଥିଲ ନା?
0: ସେଥିରେ ବ୍ରେକ୍ ଦବା ବୋଲିକିରି ରବି ଭାଇନା କା କହୁଥିଲେ।
1: ଓହୋ, ବୋଇଲେ ମତେ ରୋଲ ଦେବେ କି ରବି ଭାଇନା? ମୁଇଁ କେବେ ଫିଲ୍ମ କଲି ଯେ,
0: କଲେ ତ ଜାଣିବ ଫିଲ୍ମ ସେଟା କା ସରପ୍ରାଇଜ। ତୁମେ ହଁ ବୋଲ କି ନା? ତାର ପରେ ଗୋପାଳ ସା କି କମାଲ କରି ଦେଖେଇବ, ବା ଦୁନିଆ ଦେଖିବ।
1: ବୋଇଲେ କି ସିନେମା, କି ରୋଲ, କିଛି ନ ଜାଣି କି ହଁ ବୋଲ ଦେବାର କା? କି
0: କିଛି ଜାଣିବାର କିଛି ଦରକାର ନାହିଁ, ବ୍ରେକ୍ ଦେବେ ବୋଲି କହିଲି ପରା ରବି ଭାଇନା। ଗୋଟେ ଚ୍ୟାଲେଞ୍ଜ ନେଇଛନ୍ତି, ଯେତେ ନୂଆ ରିଲ୍ କରୁଛନ୍ତି ତୁମର ଭଳିଆ ଗୋଟେ ପରଫେକ୍ଟ ଷ୍ଟାଣ୍ଡାର୍ଡରେ ସବୁକୁ ନେଇକି ଗୋଟେ ସୁପର ଆଇଡିଆ ଫିଲ୍ମ କରିବେ ପୁଣି।
1: ବୋଇଲେ ମୁଇଁ କରିବା ରିଲ୍ ଭାଇନାକୁ ଏତେ ଭଲ ଲାଗିଲା ବୋଲଛ କି?
0: ଭାଇ
1: ମୁଇଁ କିସ୍ ଦେଇ ଖେଳିଲା ପରି ଏକ୍ସପ୍ରେସନ କରିଦେଇଛି।
0: ତୁମେ ଖେଳିଲା ପରେ ଯୋଉ ଆକ୍ସନ କରି କାମ କରି ପକଉଛ ନାଇଁ କି? ଟିକେ ଟିକେ ବୁଷ୍ଟ ମିଳିଲେ କିସ ନ କରିବ ଯେ? 100 ଜଣଙ୍କର ରିଲ୍ ଏକାଠି ବସିକି ରବି ଭାଇନା ମୁଇଁ ସାଙ୍ଗରେ ଦେଖିଲୁ, ତାଇ ଭିତରୁ ସବୁଠୁ ବେଷ୍ଟ ତୁମର।
1: ଗୋପାଳ ଭାଇନା, ସତ କୁହ ତ, ତମେ ମତେ ପାମ୍ପ ମାରିବାକୁ କହୁନ ତ?
0: ମୋର କଥା ବିଶ୍ୱାସ ହଉନାହିଁ ବୋଇଲେ ଏବେ ରବି ଭାଇନାଙ୍କୁ ଫୋନ ଲଗେଇକି ଶୁଣେଇ ଦେବି କି? କନଫରେନ୍ସରେ ରହିବ କି କୁହ।
1: ଆରେ ନାଇଁ ଭାଇନା, ବୋଇଲେ ମତେ କିନ୍ତି କିନ୍ତି ଲାଗିଗଲାଣି ତ ରିଲ୍ କରିବା ଲୋକକୁ ଫିଲ୍ମ ପଣି।
0: ଖାଲି ଫିଲ୍ମ ନାହିଁ, ହିରୋଇନ, ହିରୋଇନ, ତୁମେ ହିରୋଇନ ହେବ ମ୍ୟାଡମ ପକ୍କା।
1: ଯୋ ଭାଇନା ତମେ ମିଶା।
0: ମୁଇଁ ଏବେକା ଆମ ଲିଷ୍ଟର ବାକି ସବୁର ଫୋନ ନମ୍ବର ଖୋଜିକି ଫୋନ କରିବି ହେଲା। ଆଜି ଲିଷ୍ଟ ଫାଇନାଲ କରିଦେବାର ଅଛି ତ, ହେଲେ ରଖିବି ନା ଫୋନ ହେଲା ତ ପକ୍କା।
1: ହଁ ଭାଇନା, ତମର ମୁହଁ ମିଠା କରିବାର ଅଛି, ଆଜି ଏତେ ଭଲ କଥା ଗୋଟେ କହିଲ, ମୋର ନମ୍ବର ଖୋଜିକି କହିଲ।
0: ସେଟା ତ କହିବା ଲୋଡ଼ା ନାହିଁ ହେଲା, ଆଇବା ରବିବାର ସଞ୍ଜ 4 ବେଳକୁ ରବ ଭାଇନା ସାଙ୍ଗରେ ମୁଇଁ ଆଉ ସବୁ ରୋଲ ଆର୍ଟିଷ୍ଟ ଗୋଟେ ମିଟିଂ କରିବା, ପୁରା ପୁରା ଧମାକା କରିଦବା ନା, ଧମାକା କରିଦବା ବୁଝିଲ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ, ମମତା ମ୍ୟାଡମ, ମୁଁ ଗୋପାଳ।
2: ହ୍ୟାଲୋ,
0: ବୋଇଲେ ଫିଲ୍ମ ପ୍ରଡ୍ୟୁସର ଗୋପାଳ ସାର କହୁଥିଲି।
2: ହ୍ୟାଲୋ, ସମାନ ଶୁଭୁନି କା? କିଏ ନେଟୱର୍କ କି? ହ୍ୟାଲୋ ହ୍ୟାଲୋ,
0: ମୁଁ ଗୋପାଳ ସାର କହୁଥିଲି। ମ୍ୟାଡମ ଶୁଭିଲା?
2: କିଏ କହୁଛନ୍ତି? ସମାନ ଶୁଭୁନି,
0: ଶୁଭିଲା?
2: ବଜାର ଗହଳି କା ଲାଗୁଛି?
0: ଆରେ ମମତା ମ୍ୟାଡମ, ମୁଁ ତୁମର ରିଲ ମନେ ଦେଖିଥାଉଛି, ମନେ ପଡ଼ିଲା ନା ଏବେ?
2: କି
0: ଏକ୍ସପ୍ରେସନ ଦଉଛ ମ୍ୟାଡମ, ବା ମାନିବାକୁ ପଡିବ। କି କହିଲେ? ଆମର ସେ ଲାଷ୍ଟ ଫିଲ୍ମ ରିଲିଜ ବେଳକୁ ଭେଟିଥିଲେ ନାଇଁ କି? ମନେ ପଡ଼ିଲା ନା? ତମର ନମ୍ବର ସେ ଖାତାରେ ମଧ୍ୟ ଲେଖିଥିଲ,
2: ମନେ ପଡ଼ିଲା ଯେ ତମେ ସେ ରବି ଭାଇନା ସାଙ୍ଗରେ କା ବୁଲୁଥାଉଛନି କି? ମୁଇଁ ଖାଲି ନମ୍ବର ବାହାରିଲେ କେବେ ଉଠଉନି କା, ଆଜି ଉଠେଇ ଦେଲି ତ କଥା ହେଇଗଲି। କୁହ କି କଥା କହିବ ଯେ?
0: କି କଥା କହିବି ମାନେ, ତମକୁ ଗୋଟେ ନୂଆ ଫିଲ୍ମ ପ୍ରୋଜେକ୍ଟରେ ବ୍ରେକ୍ ଦେବା ବୋଲି ରବି ଭାଇନା କା କହୁଥିଲେ।
2: ଓହୋ, ବୋଇଲେ ମତେ ରୋଲ ଦେବେ କି ରବି ଭାଇନା? ମୁଇଁ ଆହୁରି ଫିଲ୍ମ କରିବି
0: କାଇ କରିବ ନା, ସେଟା କା ସରପ୍ରାଇଜ। ତୁମେ ହଁ ବୋଲ କି ନା, ତାର ପରେ ଗୋପାଳ ସାର କି କମାଲ କରି ଦେଖେଇବ ଲୋକ ଦେଖିବେ।
2: କି ସିନେମା, କି ରୋଲ, ଟିକେ ଖୋଲିକି କିଛି ନ କହିଲେ କେମିତି ହଁ ବୋଲି ଦେବାର ଯେ?
0: ବ୍ରେକ୍ ଦେବେ ବୋଲି କହିଲେ ପରା ରବି ଭାଇନା ଗୋଟେ ଚ୍ୟାଲେଞ୍ଜ ନେଇଛନ୍ତି, ଯେତେ ସବୁ ନୂଆ ରିଲ୍ କରୁଛନ୍ତି ତୁମର ଭଳିଆ ଗୋଟେ ପରଫେକ୍ଟ ଷ୍ଟାଣ୍ଡାର୍ଡ ସବୁକୁ ନେଇକି ଗୋଟେ ସୁପର ଆଇଡିଆ ଫିଲ୍ମ କରିବେ।
2: ମୁଇଁ କରିବା ରିଲ୍ ମାନେ ଭାଇନାଙ୍କୁ ଏତେ ଭଲ ଲାଗିଲା ବୋଲଛ କି? କିସ୍ ଦେଇ ଖେଳିଲା ପରି ଏକ୍ସପ୍ରେସନ ଦେଇ କରିଦେଉଛି ଯେ, ସେ ରିଲ୍ ଦେଖିକି ମତେ ଫିଲ୍ମ ରୋଲ ଦେବେ ବୋଲୁଛନ୍ତି କି?
0: ସେଟା କା, ତୁମେ ଖେଳିଲା ପରି ଯୋଉ କାମ କରି ପକଉଛ ନାଇଁ କି?

0: ଟିକେ ବୁଷ୍ଟ ମିଳିଲେ କି ସେ ନ କରିବ ଯେ ଶହେ ଜଣଙ୍କର ରିଲ୍ ଏକାଠି ବସିକି ରବି ଭାଇନା ସାଙ୍ଗରେ ମୁଁ ଦେଖିଲି ସେ ଶହେ ଭିତରୁ ତୁମେ କା ବେଷ୍ଟ
1: ସତ କହୁଛ ତ ପାମ୍ପ ମାରିବାକୁ ଏମିତି କହୁନ ତ
0: କି କଥା କହୁଛ ମୋର କଥା ବିଶ୍ୱାସ ହଉନାହିଁ ବୋଇଲେ ଏବେ ଏବେ ରବି ଭାଇନାକୁ ଫୋନ ଲଗେଇକି ଶୁଣେଇଦେବି କି କନଫରେନ୍ସରେ ରହିବ କି କୁହ
1: ନାଇଁ ନାଇଁ ଭାଇନା ବୋଇଲେ ମତେ କିନ୍ତି କିନ୍ତି ଲାଗିଲାଣି ତ ରିଲ୍ କରିବା ଲୋକକୁ ଆହୁରି ଫିଲ୍ମ କି
0: ଖାଲି ଫିଲ୍ମ ନାଇଁ ହିରୋଇନ୍ ହିରୋଇନ୍ ତୁମେ ହିରୋଇନ୍ ହେବାଟା ପକ୍କା ମ୍ୟାଡମ୍
1: ହେଲେ ଲେଖିବ କ ମୋର ନାଁଟା
0: ହଉ
1: ହଇ ଯେ ଏ ସିନେମାରେ ଆଉ କିଏ କିଏ ରୋଲ୍ କରିବେ କହିଲ
0: ତୁମେ କା ଫାଷ୍ଟ ଲୋକ ଯାହାକୁ ମୁଁ ଫୋନ୍ କଲି ତୁମେ ବେଶୀ ଶୁଭ ଆମର ପାଇଁ ତ ଆହୁରି ହଁ ମିଶା ବହିଲ ଏବେ ବାକି ସବୁ ହଁ କା ବୋଲିବେ ତୁମର ନାଁ କହିଲେ ସରି
1: ଯୋ ଭାଇନା ତମେ ମିଶା
0: ହେଲେ ମୁଇଁ ଯାଉଛି ଏବେ ମୁଇଁ ଏବେ କା ଆମ ଲିଷ୍ଟର ବାକି ସବୁର ଫୋନ୍ ନମ୍ବର ଖୋଜି ଖୋଜି କରି ଫୋନ୍ କରିବି ଆଜି ଲିଷ୍ଟ ଫାଇନାଲ୍ କରିଦେବାର ଅଛି ତ ହେଲେ ରଖିବି ନା ଫୋନ୍ ହେଲା ତ ପକ୍କା ହିରୋଇନ୍
1: ହଁ ହଁ ପକ୍କା ପକ୍କା ତମର ମୁହଁ ମିଠା କରିବାର ଅଛି ଭାଇନା ଆଜି ଏତେ ଭଲ କଥା ଗୋଟେ ମୋର ନମ୍ବର ଖୋଜିକି କହିଲ
0: ସେଟା ତ କହିବା ଲୁଡ଼ାନି ଆଇବା ରବିବାର ମନେ ରଖ ସଞ୍ଜ ଚାରିଟା ବେଳକୁ ରବ ଭାଇନା ମୁଇଁ ଆଉ ସବୁ ରୋଲ୍ ଆର୍ଟିଷ୍ଟ ଗୋଟେ ମିଟିଂ କରିବା ପୁରା ଧମାକା କରିଦବା ପୁରା ଧମାକା କରିଦବା ହେଲା ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
0: ହଁ
2: ହ୍ୟାଲୋ
0: ହଁ ଡଲି ମ୍ୟାଡମ୍
2: ଆରେ କିଏ କହୁଛ
0: ମୁଇଁ ଗୋପାଳ କହୁଛି ଗୋପାଳ
2: କିଏ ସେ କହୁଛ
0: ବୋଇଲେ ଫିଲ୍ମ ପ୍ରଡ୍ୟୁସର ଗୋପାଳ କହୁଛି
2: କିଛି ସମ୍ମାନ ଶୁଭୁନି
0: ଏବେ ଏବେ ଏବେ ଶୁଭିଲା ନା ଏବେ ଶୁଭିଲା ନା
2: କୋଉ ବଜାର ର କହୁଛ ନା କେମିତି
0: ନାଇଁ ବଜାର ର ନାଇଁ ମୁଇଁ ଡଲି ମ୍ୟାଡମ୍ ମୁଇଁ ତୁମର ରିଲ୍ ମନେ ଦେଖିଥାଉଛି ଯେ ମନେ ପଡ଼ିଲା ନା ଲେଖୁଛି କମେଣ୍ଟ କରୁଛି କି ଏକ୍ସପ୍ରେସନ ଦଉଛ ମ୍ୟାଡମ୍ ବାଃ ମାନିବାକୁ ପଡିବ ଆମେ ଆମର ସେ ଲାଷ୍ଟ ଫିଲ୍ମ ରିଲିଜ ବେଳକୁ ଭେଟିଥିଲେ ମୁଁ କହୁଥିଲି କାମ ଥିବ ବୋଲି ଫୋନ୍ କରିବି ବୋଲି ହେଲା ତୁମେ ନମ୍ବର ସେ ଖାତାରେ ଲେଖିଥିଲ ଗୋପାଳ ଫିଲ୍ମ ପ୍ରଡ୍ୟୁସର
2: ଓହୋ ବୋଇଲେ ସେ କରାପୁଟିଆ ଫିଲ୍ମ କି ମୁଇଁ ନମ୍ବର ଲେଖିଦେଲି ସେ ନା ଅନ୍ନୋନ୍ ନମ୍ବର ଆଇଲେ କେବେ ଫୋନ୍ ଉଠଉନି କା କି ହେଲା ଯେ ଖାତାରୁ ଫୋନ୍ ନମ୍ବର କାଢି ଆଜି କଲ୍ କଲ
0: ଗୋଟେ ନୂଆ ଫିଲ୍ମ ପ୍ରୋଜେକ୍ଟ କଥା ହଉଥିଲୁ ମୁଁ ଆଉ ରବି ଭାଇନା ମନେ ପଡ଼ିଲା ତ ତୁମର ରିଲ୍ କଥା
2: ବୋଇଲେ ମତେ ରୋଲ୍ ଦେବେ କି ରବି ଭାଇନା ମୁଇଁ କେବେ ଫିଲ୍ମ କଲି ଯେ
0: ସେଟା କା ସରପ୍ରାଇଜ ତୁମେ ହଁ ବୋଲ କି ନା ତାର ପରେ ଗୋପାଳ ସାର କି କମାଲ କରିବେ ଦେଖିବ
2: ବୋଇଲେ କି ସିନେମା କି ରୋଲ କିଛି ନ ଜାଣିକି ହଁ ବୋଲ ଦେବାର ନା କେମିତି
0: ହଁ ବୋଇଲେ ତ ଆରମ୍ଭ ହବ ବ୍ରେକ୍ ଦେବେ ବୋଲି କହିଲି ପରା ରବି ଭାଇନା ଗୋଟେ ଚ୍ୟାଲେଞ୍ଜ ନେଇଛନ୍ତି ଯେତେ ନୂଆ ରିଲ୍ କରୁଛନ୍ତି ତୁମର ଭଳିଆ ଗୋଟେ ପରଫେକ୍ଟ ଷ୍ଟାଣ୍ଡାର୍ଡରେ ସବୁକୁ ନେଇକି ଗୋଟେ ସୁପର ଆଇଡିଆ ଫିଲ୍ମ କରିବେ
2: ବୋଇଲେ ମୁଇଁ କରିବା ରିଲ୍ ଭାଇନାକୁ ଏତେ ଭଲ ଲାଗିଲା ବୋଲୁଛ କି
0: ହଁ
2: ମୁଇଁ କିସ୍ତି ଖେଳିଲା ପରେ ଏକ୍ସପ୍ରେସନ ଦେଖ କରିଦଉଛି
0: ସେଟା ସି ସି ସି ସି ଏକ୍ସପ୍ରେସନ ତୁମେ ଖେଳିଲା ପରେ ଯୋଉ କାମ କରି ପକଉଛ ନେଇକି ଟିକେ ବୁଷ୍ଟ ମିଳିଲେ କିସ ନ କରିବ ଯେ ଶହେ ଜଣଙ୍କର ରିଲ୍ ଏକାଠି ବସିକି ସକାଳଠୁ ସନ୍ଧ୍ୟା ଯାଏ ରବି ଭାଇନା ସାଙ୍ଗରେ ମୁଁ ଦେଖିଲି ସେ ଶହେ ଭିତରୁ ସବୁଠୁ ବେଷ୍ଟ ହଉଛି ତୁମର
2: ତମେ ମତେ ପାଲିସ ମାରିବାକୁ ଏମିତି କହୁନ ତ ବଡ ବାଧାଗା ତମର କଥା
0: ମୋର କଥା ବିଶ୍ୱାସ ନାହିଁ ବୋଇଲେ ଏବେ ରବି ଭାଇନାକୁ ଫୋନ କରି ଲଗେଇଦେବି ଶୁଣେଇବି କି କନଫରେନ୍ସରେ ରହିବ କି କୁହ
2: ଆରେ ମତେ କିନ୍ତି କିନ୍ତି ଲାଗିଗଲାଣି ତ ରିଲ୍ କରିବା ଲୋକ ଆହୁରି ଫିଲ୍ମ କି
0: ଖାଲି ଫିଲ୍ମ ନାହିଁ ହିରୋଇନ୍ ହିରୋଇନ୍ ତୁମେ ହିରୋଇନ୍ ହେବାଟା ପକ୍କା ମ୍ୟାଡମ୍
2: ହେଲା ସାଙ୍ଗେ ସାଙ୍ଗେ ଲେଖି ପକ ମରନା ଆଉ କିଏ କିଏ ରୋଲ୍ କରୁଛନ୍ତି ଯେ
0: ତୁମେ କା ଫାଷ୍ଟ ଲୁକ ଯାହାକୁ ମୁଁ ଫୋନ୍ କଲି ବୁଝିଲ ୟୁ ଆର୍ ଦ ଫାଷ୍ଟ ତୁମେ ବେଶୀ ଶୁଭ ଆମର ପାଇଁ ତ ହଁ ମିଶା ବୋଇଲ ଏବେ ବାକି ସବୁ ହଁ କା ବୋଲିବେ ତୁମର ନାଁ କହିଲେ ସରି ସବୁ ରେଡି ହେଇଯିବେ
2: ଯଅ ଭାଇନା ତମେ ମିଶା
0: ହେଲେ ପକ୍କା ତ ମୁଇଁ ଏବେ କା ଆମ ଲିଷ୍ଟର ବାକି ସବୁର ଫୋନ୍ ନମ୍ବର ଖୋଜି ଖୋଜି କରି ଫୋନ୍ କରିବି ଆଜି ଲିଷ୍ଟ ଫାଇନାଲ୍ କରିଦେବାର ଅଛି ତ ହେଲେ ରଖିବି ନା ଫୋନ୍ ହେଲା ତ
2: ହଁ ଭାଇନା ଆଜି ଏତେ ଭଲ କଥା ଗୋଟେ କହିଲ ମୋର ନମ୍ବର ଖୋଜିକି କହିଲ ପକ୍କା

0: ଏବେ ତ ଗୋଟେ ଭୋଜି ହେବାର ଅଛି କା?
1: ସେଇଟା ତ କହିବା ଲୋଡ଼ାନି, ଆଇବା ରବିବାର ସଞ୍ଜ 4 ବେଳକୁ, ରବି ଭାଇନା ମୁଇଁ ଆଉ ସବୁ ରୋଲ୍ ଆର୍ଟିଷ୍ଟ ଗୋଟେ ମିଟିଂ କରିବା, ପୁରା ଧମାକା କରିଦବା, ଧମାକା କରିଦବା, ହେଲା? ରେଡି ହେଇଯ ହିରୋଇନ୍।

0: ହେଲେ ଗୋପାଳ, ଏ ସବୁ ଆର୍ଟିଷ୍ଟ ବୋଇଲେ ହିରୋଇନ ମାନେ କହିଦେଲ କି ନାଇଁ?
1: ଗୋପାଳକୁ ସାମାନଟା ବୋଲଛ କି ଆଜ୍ଞା? ସବୁକୁ ବୋଇଲେ ପୁରାକୁ ପୁରା ଗ୍ୟାରା
0: ବା
1: ଏଗାର ହିରୋଇନ କୁ ଗୋଟେ ଗୋଟେ କୁ ଫୋନ କରିକି ସବୁକୁ ଗୋଟେ ରକମକା ବୋଇଲେ ମୋର ଫର୍ମାଟ ଗୋଟେ ଅଛି କି ନାଇଁ ବୁଝେଇ ବୁଝେଇ କରି କହିଦେଇଛି। ଆଉ ସବୁ ଏକ୍ସାଇଟେଡ ରିଲ ରୁଲ ରୋଲ ସେଟା ଆହୁରି ଗ୍ରେଟ ରବି ମାଷ୍ଟର ରବି ମାଷ୍ଟର ରବି ସାରଙ୍କ ପ୍ରଡକ୍ସନରେ ହିରୋଇନ ଦେଖିଲ
0: ଦି ଗ୍ରେଟ ଡାଇରେକ୍ଟର ଗୋପାଳ ରବି ଏ ରବି ତୁ ଏତେ ବଡ ହିରୋ ବଡ ପ୍ରଡ୍ୟୁସର ଏଗାର ହିରୋଇନ ର ହିରୋ କହି ହେ କହି ହେ
1: ଆଜ୍ଞା ଆଜ୍ଞା ଆଜ୍ଞା ଟିକେ ଟିକେ ବସ ବସ ବସ ଶୁଣ ହେଲେ ଆଇବା ରବିବାର ଗ୍ରେଟ ଗ୍ଲୋବ ହୋଟେଲରେ ଗୋଟେ ଗେଟ୍ ଟୁଗେଦର ସ୍କ୍ରିନିଂ
0: ଓକେ
1: ସିଲେକ୍ସନ ସବୁକୁ ଗୋଟେ ମାଟକୁ ଗେଟ ready for the great show
0: ek se badhkar ek bahut maza aayega gopu
1: hebo agya hebo bahut maza aayega masti maza sab sango ko cinema
0: ba
1: cinema
0: ba
1: cinema
0: gopu
2: ରିନା ଏ ସିନେମାରେ ହିରୋଇନ ହେବାକୁ ତତେ ବି ଫୋନ କରିଥିଲେ କି ଗୋପାଳ ଭାଇନା?
3: ହଇ ମମତା, ହେଟି ଆଜି ତତେ କେମିତି ମୁଇଁ ମନେ ପଡ଼ିଲି? ଗୋପାଳ ଭାଇନା ତ ଫୋନ କରିଥିଲେ କା, ଆହୁରି କା କାହାକୁ ଫୋନ କରିଥିଲେ ନା କେମିତି?
2: ଜାଣିଛୁ ନା ରିନା, ଗୋପାଳ ଭାଇନା ରୋଜିକି ଫୋନ କରିଥିଲେ, ସୁନିତାକୁ ଫୋନ କରିଥିଲେ, ଆରି ବନଜାକୁ ବି ଫୋନ କରିଥିଲେ। ସେମାନେ ମତେ ଫୋନ କରିକି ପଚାରୁଥିଲେ ତମକୁ କହିଲେ କି ବୋଲି।
3: ଓହୋ, ବୋଇଲେ ଗୋପାଳ ଭାଇନା ତମକୁ କା ହିରୋଇନ ରୋଲ ବୋଲି ସବୁକୁ କହିଛନ୍ତି? ଆହୁରି କେତେ ଲୋକକୁ କହିଲେ କି?
2: ହଉ ରବିବାର ଆସୁ, ଗ୍ରେଟ ଗ୍ଲୋବ ହୋଟେଲ ବୋଇଲେ ସି ଗଲାଥର ଫିଲ୍ମ ରିଲିଜ ହୋଟେଲ ତ?
3: ହଁ ହଁ, ସି ହୋଟେଲ କା।
2: ହେଲେ ମେଲ ରୋଲରେ କିଏ କିଏ ଅଛନ୍ତି କିଛି କହିଲେ କି ରିନା?
3: ସବୁକୁ ସି ଗୋଟେ ସେଟ କଥା କା କହିଛନ୍ତି ମମତା, କି ଫିଲ୍ମ କି?
2: ହଉ ରିନା, କ୍ଷୀରବାଲା ଆସିଲାଣି, ମୁଇଁ ଫୋନ ରଖୁଛି ହେଲା କି?
3: ହଉ ହଉ, ମୋର ବି କେତେ କାମ ଅଛି, ରବିବାର ସକାଳେ ଭେଟିବା ସବୁକୁ।
2: ବାଏ ରିନା।
3: ବାଏ ମମତା।
1: ସାଇଲେନ୍ସ ସାଇଲେନ୍ସ ସାଇଲେନ୍ସ ସାଇଲେନ୍ସ। ୱେଲକମ୍ ଲେଡିଜ, ଆଜି ଆପଣମାନଙ୍କ ଜୀବନର ଗୋଲ୍ଡେନ୍ ଅପରଚ୍ୟୁନିଟି ଆସିଯାଇଛି।
4: ଯେଉଁମାନେ ବେଷ୍ଟ ପରଫର୍ମ କରିବେ ସେମାନେ ହେବେ ହିରୋଇନ।
5: ସାର୍, ଅଡିସନ ପୂର୍ବରୁ ଗୋଟେ କ୍ୱେଶ୍ଚିନ।
1: ୟେସ୍ ୟେସ୍ ୟେସ୍ ୟେସ୍, ଆସ୍ କନଫିଡେଣ୍ଟଲି ସାଗରିକା।
5: ହିରୋଇନ ହେବା ପାଇଁ 10,000 ଟଙ୍କା ଫି କାହିଁକି?
1: 10,000 ଟଙ୍କା ସେଇଟା ପ୍ରୋସେସିଂ ଫିସ୍, ପ୍ରୋସେସିଂ ପ୍ରୋସେସିଂ ହଉଛି।
6: ମୁଁ ମମତା, ମୋର ପ୍ରୋସେସିଂ 3 ମାସ ହେଲା ଚାଲିଛି ଯେ ଚାଲିଛି।
7: ସାର୍, ମୁଁ ହଉଛି ଡଲି, ସେ ହିରୋଇନ ରୋଲ ଦେବା ପାଇଁ କହିଥିଲ, ପ୍ରୋସେସିଂ ହେଉଥିବା ବେଳେ ମୋ ବ୍ୟାଙ୍କ ବାଲାନ୍ସ ଗାଏବ ହୋଇଯାଇଛି, ପୁରା 10,000 ଟଙ୍କା।
8: ସାର୍, ମୁଁ ରିନା, ସ୍କ୍ରିପ୍ଟ କାହିଁ? ଆପଣ ଦୁହେଁ ଆମ ସମସ୍ତଙ୍କୁ ସେ ଗୋଟେ କଥା କହି ଫୋନ କରିଛନ୍ତି।
1: ଅଣ୍ଡର ଡେଭଲପମେଣ୍ଟ,
8: ଅଣ୍ଡର ଡେଭଲପମେଣ୍ଟ ନା ଅଣ୍ଡର ଚିଟିଂ?
9: ହଁ, ଆମକୁ ହ୍ୱାଟ୍ସଆପ କରି କଣ ସବୁ ମେସେଜ ଦେଇଛନ୍ତି, ସବୁ ଆମଠି ଅଛି।
10: ସାର୍, ହ୍ୱାଟ୍ସଆପ ମେସେଜ ପ୍ରୁଫ ଅଛି। ରୋଜି, ମୁଁ ରୋଜି, ମତେ ଠକିଛନ୍ତି ନା? ଦେଖିବେ ଦେଖିବେ ଏବେ ମଜା। ପେ ଫାଷ୍ଟ।

0: ଆକାଶବାଣୀ ଜୟପୁର ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବେ କଣ୍ଠଶିଳ୍ପୀ ମହମ୍ମଦ ରଫିଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ବିଶେଷ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ତୁମକୁ ତ ପାରୁନି ଭୁଲି।
1: सुनो एक तराना नया एक फसाना के आंगन में मेरे सवेरे सवेरे।
2: प्रस्तुत करुछु महान पार्श्व गायक मोहम्मद रफी उपर आधारित विशेष कार्यक्रम तुमको पारुनी तो भूले।

ମହମ୍ମଦ ରଫିଙ୍କ ପାଇଁ ଏହି ଗୀତ ଲେଖିଥିଲେ ଆନନ୍ଦ ବକ୍ସି। କଥାଚିତ୍ର ଥିଲା ଜିନେ କି ରାହା। ଏମିତି ଛୋଟ ଛୋଟ ଗୀତ କେତେ ଆପଣାର ଲାଗେ, କେତେ ଭଲ ଲାଗେ, ମନକୁ ଛୁଇଁଯାଏ। ଲାଗେ ଯେମିତି ଏଇ ଦରଦ ଭରା ସୁନ୍ଦର କଣ୍ଠସ୍ୱର ଆମର ଜଣାଶୁଣା, ଅତି ଆପଣାର, ଅତି ପରିଚିତ। ସେ ଆମଠୁ କିଛି ନେଇନାହାନ୍ତି, କିନ୍ତୁ ଖାଲି ଦେଇଛନ୍ତି ମନ ଦୁଃଖ ହେଉ ବା ପ୍ରଫୁଲ୍ଲିତ। ପ୍ରତ୍ୟେକ ପରିସ୍ଥିତିରେ କିଛି ଗୀତ ଆହ୍ଲାଦିତ କରିଦିଏ, ପରିବେଶ ସହିତ ହୃଦୟକୁ ଶାନ୍ତି ଦିଏ, ଦିଏ ଅନେକ ଆନନ୍ଦ। ଏହି ଗୀତ ବଞ୍ଚିଥିବା ଲୋକଙ୍କୁ ଦେଖାଏ ଜୀଇଁବା ରାସ୍ତା।

ଗାୟକର କଣ୍ଠସ୍ୱର ଅତି ଆପଣାର, ନିଜର, ପରିଚିତ ଲାଗେ। ତାହା ହୃଦୟର ନିଭୃତ କୋଣକୁ ଛୁଇଁଯାଏ। ତାହା ହେଉଛି ଗାୟକର ନିଜସ୍ୱ ବିଶେଷତା। ଯଦି ଏହି ଗାୟକ ମହମ୍ମଦ ରଫି ହୁଅନ୍ତି, ଖାଲି ଶୁଣିବାକୁ ଇଚ୍ଛା ହୁଏ ଥରେ, ଦୁଇ ଥର, ଅନେକ ଥର।

ଜୀବନର ସଂଜ୍ଞା କ'ଣ, ବଞ୍ଚିବାର ପରିଭାଷା କ'ଣ, କ'ଣ ହୋଇପାରେ ତାର ଜିଇଁବାର ମତଲବ, ଏମିତି ଅନେକ ପ୍ରଶ୍ନର ଉତ୍ତର ଆମକୁ ମିଳିଥାଏ ଏଇ ଛୋଟ ଛୋଟ ଗୀତର ପଂକ୍ତିରୁ।

ପ୍ରକୃତରେ ମଣିଷ ଗୋଟିଏ ବାଟୋଇ, ମୁସାଫିର, ପଥିକ, ଗୋଟିଏ ଯାଯାବର ବା କହିପାରନ୍ତି ମଞ୍ଚର କଳାକାର। ଏହି ଦୁନିଆ ରୂପକ ରଙ୍ଗମଞ୍ଚକୁ ଆସେ, ନିଜ ଅଭିନୟ କରି ଚାଲିଯାଏ, ମାତ୍ର ଛାଡ଼ିଯାଏ କିଛି ସ୍ମୃତି, କିଛି ଅନୁଭୂତି, କିଛି ଅଲିଭା ପାଦଚିହ୍ନ ଯାହା

ମିଛ ମାୟାବାର ସଂସାର ଯିଏ ଦିନେ ଆସିଥିଲା ତାକୁ ଯିବାର ହିଁ ଥିଲା। ଆଉ ଏମିତି ହେଲା ଯେ ସ୍ୱରର ସୁଲତାନ ମହମ୍ମଦ ରଫି ଦୁନିଆକୁ ଆଲବିଦା କହିଦେଲେ। କିନ୍ତୁ ତାଙ୍କ କଣ୍ଠସ୍ୱର ଶୁଣିଲେ ଲାଗୁନାହିଁ ମହମ୍ମଦ ରଫି ଆଉ ଏ ଦୁନିଆ।

ମହମ୍ମଦ ରଫି ନାହାନ୍ତି, କିନ୍ତୁ ଜୀବନ୍ତ ଅଛି ତାଙ୍କର ଅମର କଣ୍ଠସ୍ୱର। ଜୀବନ୍ତ ରହିବ ଶତାବ୍ଦୀ ଶତାବ୍ଦୀ ଧରି, ଯେତେଦିନ ପର୍ଯ୍ୟନ୍ତ ସଙ୍ଗୀତର ଦୁନିଆ ଉଜ୍ଜୀବିତ ଅଛି ସେତେଦିନ ପର୍ଯ୍ୟନ୍ତ ତାଙ୍କର ଅମର କଣ୍ଠସ୍ୱର ଗୁଞ୍ଜାୟମାନ ହେଉଥିବ ଆଉ ମାନବ ସମାଜକୁ ଶିଖାଉଥିବ ବଞ୍ଚିବାର ସ୍ୱରଲିପି। ସେଇଥିପାଇଁ ତ ତାଙ୍କୁ ଆମେ ଭୁଲିପାରୁନୁ।

ତାଙ୍କ ସମସାମୟିକ ହିନ୍ଦୀ ସିନେମା ଜଗତର ସମସ୍ତ କଳାକାରଙ୍କ ପାଇଁ ସେ ପ୍ଲେବ୍ୟାକ୍ କରିଥିଲେ। ସିଏ ଅଶୋକ କୁମାର ହୁଅନ୍ତୁ, ଦିଲୀପ କୁମାର, ରାଜେନ୍ଦ୍ର କୁମାର, ଶଶି କାପୁର, ଦେବାନନ୍ଦ, ମନୋଜ କୁମାର ବା ରାଜ କାପୁର। ମାନେ ରଫି ସାହବ ତ ପିତା ରାଜ କାପୁରଙ୍କ ପାଇଁ ପ୍ଲେବ୍ୟାକ୍ କରିବା ସାଥେ ସାଥେ ତାଙ୍କ ପୁତ୍ର ରିଷି କାପୁରଙ୍କ ପାଇଁ ମଧ୍ୟ ପ୍ଲେବ୍ୟାକ୍ କରିବାର ସୁବର୍ଣ୍ଣ ସୁଯୋଗ ପାଇଥିଲେ। ଯେଉଁ କଳାକାର ପାଇଁ ଗୀତ ଗାଉଥିଲେ ଲାଗୁଥିଲା କାଶ ସେ କଳାକାର ହିଁ ନିଜେ ଗାଉଛି।

ମହମ୍ମଦ ରଫିଙ୍କ ଜନ୍ମ 24 ଡିସେମ୍ବର 1924 ମସିହାରେ ପଞ୍ଜାବର କଟଲା ସୁଲତାନ ସିଂ ନାମକ ଗାଁରେ ହୋଇଥିଲା। ପିଲାଦିନରୁ ପାଇଥିଲେ ସଙ୍ଗୀତର ଶିକ୍ଷା, ଦୀକ୍ଷା ଏବଂ ସଂସ୍କାର।

ସେତେବେଳେ ହିନ୍ଦୀ ସିନେ ଜଗତର ଆଗଧାଡ଼ିର ଗାୟକ ଥିଲେ କୁନ୍ଦନଲାଲ ସାଇଗଲ। ମହମ୍ମଦ ରଫି ପିଲା କୁନ୍ଦନଲାଲ ସାଇଗଲଙ୍କର ଗୀତ ହିଁ ଗାଉଥିଲେ ଏବଂ ତାଙ୍କୁ ଶୁଣିବାର କୌଣସି ସୁଯୋଗ ହାତଛଡ଼ା କରୁନଥିଲେ। ଥରକ ଘଟଣା, କେଏଲ ସାଇଗଲ ପଞ୍ଜାବର ଗୋଟିଏ ସ୍ଥାନରେ ଲାଇଭ କନସର୍ଟ କରୁଥିଲେ। ଅଚାନକ ଲାଇଟ୍ ଚାଲିଗଲା, ଦର୍ଶକଙ୍କର ହୁଟିଂ ଆରମ୍ଭ ହୋଇଗଲା। ସାଇଗଲ ସାହେବ ଗୀତ ଗାଇବା ବନ୍ଦ କରିଦେଲେ। ଏମିତି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆୟୋଜକମାନେ କିଂ କର୍ତ୍ତବ୍ୟ ବିମୂଢ଼ ହୋଇ ଶ୍ରୋତାମାନଙ୍କୁ ବଜାୟ ରଖିବାର ଅଭିପ୍ରାୟରେ 13 ବର୍ଷର ଗୋଟିଏ ସୁଦର୍ଶନ ଯୁବକକୁ ମଞ୍ଚ ଉପରେ ଠିଆ କରାଇଦେଲେ। ସେ ଯୁବକଟି ଗାଇବା ଆରମ୍ଭ କଲା, ଯିଏ ନିଜର ଗାୟନ ଦ୍ୱାରା ଅଗଣିତ ଦର୍ଶକଙ୍କ ସହିତ ସ୍ୱୟଂ କେଏଲ ସାଇଗଲ ସାହେବଙ୍କୁ ମନ୍ତ୍ରମୁଗ୍ଧ କରିଦେଲା। ଏହି 13 ବର୍ଷର ବାଳକ ଥିଲା ମହମ୍ମଦ ରଫି।

ଘଟଣାରେ ଇରୋଟନ୍ ଆସିଲା। ପ୍ରଖ୍ୟାତ ଗାୟକ କେଏଲ୍ ସାଇଗଲ ସାହବଙ୍କ ସହଯୋଗରେ ରଫି ସାହବ ଯୋଗଦେଲେ ଲାହୋର ରେଡିଓରେ। ରେଡିଓ ଲାହୋରରେ ସଫଳତା ପାଇବା ରଫି ସାହବ ସଙ୍ଗୀତକାର ଶ୍ୟାମ ସୁନ୍ଦର ସମ୍ପର୍କରେ ଆସନ୍ତି।

ଘଟଣା ହେଉଛି 1944 ମସିହାର। ଶ୍ୟାମସୁନ୍ଦରଙ୍କ ସଙ୍ଗୀତ ନିର୍ଦ୍ଦେଶ ପଞ୍ଜାବୀ ଫିଲ୍ମ ଗୁଲ ବଲୋଜ ପାଇଁ ପ୍ଲେବ୍ୟାକ୍ କରନ୍ତି ମହମ୍ମଦ ରଫି। ଏହାପରେ ମହମ୍ମଦ ରଫି ମିଶନ୍ତି ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ନୌସାଦଙ୍କ ସହ। ନୌସାଦ ସାହବ ହିଁ 1944 ମସିହାରେ ଚଳଚ୍ଚିତ୍ର ପେହେଲେ ଆପ୍ ପାଇଁ ମହମ୍ମଦ ରଫିଙ୍କୁ ପ୍ରଥମେ ଗାଇବାର ସୁଯୋଗ ଦେଇଥିଲେ। 1946 ମସିହାରେ ସଙ୍ଗୀତ ନିର୍ଦ୍ଦେଶକ ନୌସାଦ ଶାହାଜାହାନ ଚଳଚ୍ଚିତ୍ର ପାଇଁ ମହମ୍ମଦ ରଫିଙ୍କୁ କେ ଏଲ୍ ସାଗର

ମହମ୍ମଦ ରଫିଙ୍କୁ ପ୍ରଥମେ ଗାଇବାର ସୁଯୋଗ ଦେଇଥିଲେ। 1946 ମସିହାରେ ସଙ୍ଗୀତ ନିର୍ଦ୍ଦେଶକ ନୌସାଦ ଶାହାଜାହାନ ଚଳଚ୍ଚିତ୍ର ପାଇଁ ମହମ୍ମଦ ରଫିଙ୍କୁ କେ ଏଲ୍ ସାଇଗଲ ସାହେବଙ୍କ ସହିତ ସୁଯୋଗ ଦେଲେ ଗୋଟିଏ କୋରସ୍ ଗାଇବା ପାଇଁ। ଗୀତଟି ଥିଲା ମେରେ ସପନୋ କି ରାନୀ। ଏହାପରେ ସେହି ବର୍ଷ 1946 ମସିହାରେ ସଙ୍ଗୀତ ନିର୍ଦ୍ଦେଶକ ନୌସାଦ ଚଳଚ୍ଚିତ୍ର ଆନମୋଲ ଘଡ଼ି ପାଇଁ ରଫିଙ୍କର ଆବାଜରେ ଅନ୍ୟ ଗୋଟିଏ ଗୀତ ରେକର୍ଡିଂ କଲେ। ଗୀତଟି ଥିଲା

ଚଳଚ୍ଚିତ୍ର ଆନମୋଲ ଘଡ଼ି ପୂର୍ବରୁ ମାନେ 1945 ମସିହାରେ ରଫି ସାହେବ ନୁରଜାହାଙ୍କ ସହିତ ଗୋଟିଏ ଯୁଗଳ ଗୀତ ବା ଡୁଏଟ୍ ରେକର୍ଡ କରିସାରିଥାନ୍ତି। ଏହି ଗୀତ ଦ୍ୱାରା ପ୍ରଭାବିତ ହୋଇ ଗାୟିକା ନୁରଜାହାଁ ଚଳଚ୍ଚିତ୍ର ଯୋଗୁନୁ ପାଇଁ ସଙ୍ଗୀତକାର ଫିରୋଜ ନିଜାମୀଙ୍କୁ କହି ରଫି ସାହେବଙ୍କୁ ପ୍ଲେବ୍ୟାକ୍ କରିବା ପାଇଁ ସୁଯୋଗ ଦେଲେ। ଶୁଣନ୍ତୁ ଫିଲ୍ମ ଯୁଗୁନୁର ସେହି ସ୍ମରଣୀୟ ଗୀତଟି ଯାହା ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା।

କୁହାଯାଏ ଜୁଗୁନୁର ଏହି ଗୀତଟି ଥିଲା ମହମ୍ମଦ ରଫିଙ୍କର ପ୍ରଥମ ହିଟ୍ ଗୀତ। କିନ୍ତୁ ରଫି ସାହେବଙ୍କୁ ପ୍ରକୃତରେ ଲୋକପ୍ରିୟ କରାଇଥିଲା ଚଳଚ୍ଚିତ୍ର ଦୁଲାରୀର ଏହି ମେଲୋଡିୟସ୍ ସଙ୍ଗ।

ଶ୍ୟାମଙ୍କ ସହ ରଫିଙ୍କର କଣ୍ଠସ୍ୱର ଫିଟ୍ ହୋଇଗଲା। ସେଥିପାଇଁ ସଙ୍ଗୀତକାର ନୌସାଦ ଚଳଚ୍ଚିତ୍ର ଦିଲ୍ ଲାଗିର ହିରୋ ଶ୍ୟାମଙ୍କ ପାଇଁ ରଫିଙ୍କୁ ପ୍ଲେବ୍ୟାକ୍ କରିବାର ସୁଯୋଗ ଦେଲେ। ସଙ୍ଗୀତ ଜଗତରେ ରଫିଙ୍କ ଦ୍ୱାରା ଗାଇଥିବା ଏହି ଦୁଇଟି ଗୀତ ତେରି କୁଜ୍ ମେ ଆର୍ମାନ୍ କି ଦୁନିଆ ଲେକର ଆୟା ହୁଁ ଏବଂ ଇସ୍ ଦୁନିଆ ମେ ଏ ଦିଲ୍ ୱାଲେ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଗଲା।

ସଙ୍ଗୀତର ଏହି ଅନବରତ ସଙ୍ଗୀତମୟ ଯାତ୍ରାରେ ରଫି ସାହେବଙ୍କ ପରିଚୟ ହେଲା ସଙ୍ଗୀତ ନିର୍ଦ୍ଦେଶକର ପ୍ରଥମ ଯୋଡ଼ି ହୁସ୍ନଲାଲ ଭଗତରାମଙ୍କ ସହ। ହୁସ୍ନଲାଲ ଭଗତରାମ ସେମାନଙ୍କର ଫିଲ୍ମ ପ୍ୟାର କେ ଜିତ୍, ବଡ଼ି ବେହେନ ଏବଂ ମୀନା ବଜାରରେ ରଫି ସାହେବଙ୍କୁ ଗାଇବା ପାଇଁ ସୁଯୋଗ ଦେଲେ।

ତାପରେ 1952 ମସିହାରେ ପ୍ରଡ୍ୟୁସ୍ ହେଲା ଫିଲ୍ମ ବେଜୁ ବାବରା। ଏହି ଚଳଚ୍ଚିତ୍ରର ପ୍ରତ୍ୟେକ ଗୀତ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଗୁଞ୍ଜରିତ ହେଲା, ଲୋକଙ୍କ ହୃଦୟରେ ବସିଗଲା ଏବଂ ଆଜି ଯାଏଁ ଲୋକଙ୍କୁ ପ୍ରଭାବିତ କରିଆସୁଛି।

କୁହାଯାଏ ସଠିକ୍ ଶିକ୍ଷା ଏବଂ କଠୋର ସାଧନା ହିଁ ସଫଳତାର ମୁଖ୍ୟ ଗୁରୁମନ୍ତ୍ର, ଯାହାକି କଳାକାରକୁ ଏମିତି ଏକ ଶୀର୍ଷ ସ୍ଥାନରେ ପହଞ୍ଚାଇ ଦେଇଥାଏ ଯାହାକୁ ନେଇ ଭବିଷ୍ୟତର ବଂଶଧରମାନେ ପ୍ରେରଣା ନିଅନ୍ତି, ତାଙ୍କୁ ଆଦର୍ଶ ମାନି ତାଙ୍କେ ତିଆରି କରିଥିବା ରାସ୍ତାରେ ଚାଲିବାର ସଂକଳ୍ପ କରନ୍ତି।

ମହମ୍ମଦ ରଫି ଶାସ୍ତ୍ରୀୟ ଗାୟନର ଶିକ୍ଷା କିରାନା ଘରାନାର ଗୁରୁ ଉସ୍ତାଦ ଅବଦୁଲ ୱାହିଦ ଖାଁ, ଉସ୍ତାଦ ଛୋଟେ ଗୁଲାମ ଅଲି ଖାଁ, ପଣ୍ଡିତ ଜୀବନଲାଲ ମୋଟୁଙ୍କଠାରୁ ଗ୍ରହଣ କରିଥିଲେ। ଶାସ୍ତ୍ରୀୟ ସଙ୍ଗୀତର ଗୁଢ଼ ଶିକ୍ଷା ଯୋଗୁଁ ହିଁ ରଫି ସାହେବ ପ୍ରତ୍ୟେକ ପ୍ରକାର ଗୀତ ସାବାଳିଲ ଢଙ୍ଗରେ ଗାଇପାରୁଥିଲେ। ସିଏ ଫିଲ୍ମ ଗୀତ ହେଉ, ସୁଗମ ସଙ୍ଗୀତ ହେଉ ବା ଶାସ୍ତ୍ରୀୟ ରାଗ ଉପରେ ଆଧାରିତ ଗୀତ।

1950ରୁ 1970 କୋଡ଼ିଏ ବର୍ଷ ମାନେ ଦୁଇ ଦଶନ୍ଧି ଥିଲା ହିନ୍ଦୀ ଚଳଚ୍ଚିତ୍ର ଜଗତର ସ୍ୱର୍ଣ୍ଣିମ ଯୁଗ। ଏହି ଯୁଗରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଯେଉଁଠି ନୂରଜାହ, ଶମଶାଦ ବେଗମ, ମୁକେଶ, ମହମ୍ମଦ ରଫି, କିଶୋର କୁମାର, ମନ୍ନା ଡେ, ଗୀତା ଦତ୍ତ, ହେମନ୍ତ କୁମାର, ଲତା ମଙ୍ଗେସ୍କର ଆଉ ଆଶା ଭୋସ୍ଲେ ଭଳି ପ୍ରସିଦ୍ଧ ଗାୟକମାନେ ଥିଲେ, ସେଠାରେ ଶ୍ରେଷ୍ଠ ଗୀତ ରଚନା କରିବାର ସିଦ୍ଧହସ୍ତ ଗୀତିକାରମାନେ ମଧ୍ୟ ଥିଲେ। ସେମାନଙ୍କ ମଧ୍ୟରେ ଶକିଲ ବଦାଉନି, ଶୈଳେନ୍ଦ୍ର, ହସରତ ଜୟପୁରୀ, ମଜରୁ ସୁଲତାନପୁରୀ, ଶାହିର ଲୁଧିଆନ୍ଭି, ରାଜେନ୍ଦ୍ର କିଷାନ ମୁଖ୍ୟ ଥିଲେ। ଏହି ପଖତ ଗୀତିକାରମାନଙ୍କ ଦ୍ୱାରା ରଚିତ ସୁମଧୁର ଗୀତଗୁଡ଼ିକୁ ସୁନ୍ଦର ସଙ୍ଗୀତରେ ସଜାଇବା ପାଇଁ ସେ ଦିଗରେ ଥିଲେ ପ୍ରଖ୍ୟାତ ସଙ୍ଗୀତକାର ନୌସାଦ, ଗୁଲାମ ମହମ୍ମଦ, ଶ୍ରୀରାମଚନ୍ଦ୍ର, ମଦନ ମୋହନ, ଏସ୍ଡି ବର୍ମନ, ଶଙ୍କର ଜୟକିଷାନ, ଓପି ନୈୟର, ସଲିଲ ଚୌଧୁରୀ ଏବଂ ଲକ୍ଷ୍ମୀକାନ୍ତ ପ୍ୟାରେଲା।

ବୋଧହୁଏ ଏହି କାରଣ ଥିଲା ଏହି ଦୁଇ ଦଶନ୍ଧିରେ ରେକର୍ଡିଂ କରାଯାଇଥିବା ସଙ୍ଗୀତର ବର୍ଚ୍ଚସ୍ୱ ପୁରା ଶତାବ୍ଦୀ ପର୍ଯ୍ୟନ୍ତ ବରକରାର ରହିଲା ଏବଂ ଭବିଷ୍ୟତରେ ମଧ୍ୟ ଏହି ଗୀତଗୁଡ଼ିକ ସଙ୍ଗୀତ ପ୍ରେମୀଙ୍କୁ ପ୍ରଭାବିତ କରୁଥିଲା।

ରଫି ସାହବ ସୁର ସାମଗ୍ରୀ ଲତା ମଙ୍ଗେସ୍କର ସହିତ ପ୍ରଥମ ଡୁଏଟ୍ ଗାଇଥିଲେ 1947 ମସିହାରେ। ଫିଲ୍ମର ନାମ ଥିଲା ଶାଦୀ ସେ ପେହେଲେ। ତାପରେ ସେମାନେ ପଛକୁ ଫେରି ଚାହିଁନଥିଲେ। ଲତା ରଫିଙ୍କର ଯୋଡ଼ି ହିଟ୍ ହୋଇଗଲା। ଏମାନଙ୍କର ଡୁଏଟ୍ ସଙ୍ଗୀତ ଜଗତରେ ଅଦ୍ଭୁତ ହଇଚଇ ସୃଷ୍ଟି କରିଦେଲା। ସେମାନେ ହୋଇଗଲେ ସଙ୍ଗୀତ ଜଗତର ସଫଳ ଯୋଡ଼ି।

ଗୋଲାପ ଫୁଲର ପ୍ରତ୍ୟେକ ପାଖୁଡ଼ା ହୋଇଥାଏ କୋମଳ, ସୁନ୍ଦର, ସୁଗନ୍ଧିତ। କୋଉ ପାଖୁଡ଼ାରେ ବେଶୀ ନାହିଁ, କୋଉ ପାଖୁଡ଼ାରେ କମ। ସେହିପରି ମହମ୍ମଦ ରଫିଙ୍କ ପ୍ରତ୍ୟେକ ଗୀତରେ ଥାଏ ନିର୍ଦ୍ଦିଷ୍ଟ ବିଶେଷତା। କେଉଁ ଗୀତ ଭଲ, କେଉଁ ଗୀତ ସେତେ ଭଲ ନାହିଁ, କେଉଁ ଗୀତ ଖରାପ, ଏପରି ତର୍ଜମା କରିବା, ଏପରି ସମୀକ୍ଷା କରିବା ପ୍ରକୃତରେ କଷ୍ଟକର ହୋଇଯାଇଥିଲା।

ସ୍ୱରଜା ଲୋକମାନଙ୍କ ପାଇଁ ମହମ୍ମଦ ରଫି ଯେମିତି ଗୋଟିଏ ଅବୁଝା ଗଣିତ ହୋଇଯାଇଥିଲେ, ତାଙ୍କୁ ନେଇ ସେମାନଙ୍କ ମନରେ ଅନେକ ପ୍ରଶ୍ନ, ଅନେକ ଦ୍ୱନ୍ଦ୍ୱ, କୁଢ଼କୁଢ଼ ସନ୍ଦେହ, ଅନେକ ଜିଜ୍ଞାସା। ସେ କ'ଣ ଖାଉଥିଲେ? ତାଙ୍କ କଣ୍ଠ କିପରି ଏତେ ମିଠା ସୁମଧୁର? ତାଙ୍କ ପରି କେମିତି ହେଇହେବ? ଏମିତି ଅନେକ ପ୍ରସଙ୍ଗ। ଆପଣ ଜାଣି ଖୁସି ହେବେ, ରଫି ସାହେବ ବଞ୍ଚିଥିବା ପର୍ଯ୍ୟନ୍ତ ସ୍ମୋକିଂ ବା ନିଶା ସେବନରୁ ଦୂରରେ ରହୁଥିଲେ, ସାତ୍ୱିକ ଭଜନ କରୁଥିଲେ। ତାଙ୍କର ଗୋଟିଏ ମାତ୍ର ନିଶା ଥିଲା ଗୀତ, ଗୀତ ଗାଇବା।

0: 1940ରୁ 1980 40 ବର୍ଷ 4 ଦଶକର ଏହି ଅନବରତ ସଙ୍ଗୀତମୟ ଯାତ୍ରାର ପୂର୍ଣ୍ଣଚ୍ଛେଦ ପଡ଼ିଲା 31 ଜୁଲାଇ 1980ରେ। ଫିଲ୍ମ ଆସ୍ପାସ୍ ପାଇଁ ଗୀତର ରେକର୍ଡିଂ ଥିଲା। ସଙ୍ଗୀତକାର ଥିଲେ ତାଙ୍କର ପ୍ରିୟ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଗୀତର ରେକର୍ଡିଂ ମଧ୍ୟ ହେଲା। ଗୀତ ଥିଲା ତୁ କହିଁ ଆସ୍ପାସ୍ ହୋ ଦୋସ୍ତ।
1: ତୁ କହିଁ ଆସ୍ପାସ୍ ହେ ଦୋସ୍ତ।
0: ରେକର୍ଡିଂ ପରେ ରଫି ସାହେବ ଅପ୍ରତ୍ୟାଶିତ ଭାବେ କହିଥିଲେ ବର୍ତ୍ତମାନ ମୋତେ ଯିବାକୁ ପଡ଼ିବ। ମାନେ ଏଇତକ ମାପଚୁପ ଶବ୍ଦ କଣ ପ୍ରକୃତରେ ସେ ଜୀବନର ଅନ୍ତିମ କ୍ଷଣ ସହିତ ପରିଚିତ ଥିଲେ। ବିଧିର ବିଧାନ 31 ଜୁଲାଇ 1980 ସନ୍ଧ୍ୟା 7:30 ଅଚାନକ ରଫି ସାହେବଙ୍କୁ ହାର୍ଟ ଆଟାକ୍ ହେଲା ଏବଂ ସେହିଦିନ ରାତ୍ରି ପାଖାପାଖି 10:30 ସଙ୍ଗୀତ ଦୁନିଆର ଏହି ବେତାଜ ବାଦଶାହ ସୁର ସମ୍ରାଟ ସବୁଦିନ ପାଇଁ ଆମଠୁ ଦୂରକୁ ଚାଲିଗଲେ, ଦୂରକୁ ବହୁତ ଦୂରକୁ।
1: ତେରେ ଆନେ କି ଆସ ହୈ ଦୋସ୍ତ।
0: ସେହି ଅସୀମ ଦୂରତାରୁ ମଧ୍ୟ ଆଜି ଶୁଣାଯାଉଛି ସେହି ଅମର କଣ୍ଠସ୍ୱର।

ଆପଣମାନେ ଶୁଣୁଥିଲେ ମହାନ୍ ପାର୍ଶ୍ୱ ଗାୟକ ମହମ୍ମଦ ରଫିଙ୍କ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ତୁମକୁ ପାରୁନି ତ ଭୁଲି। ମୂଳ ହିନ୍ଦୀ ରଚନା ଡକ୍ଟର ଅରବିନ୍ଦ ସୋନି, ଅନୁବାଦ ଏବଂ ପ୍ରସ୍ତୁତି ଜଗଦୀଶ ଅଧିକାରୀ।

ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମେ ଶିଳ୍ପୀ ହେଲେ ଉଦିତ ନାରାୟଣ, ଗୀତିକାର ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

ଏଥର ଶିଳ୍ପୀ ହେଲେ ମହମ୍ମଦ ଅଜିଜ, ଗୀତିକାର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

ଯୋଗେନ୍ଦ୍ର ପାତ୍ର। ଦିନ 11:30 ବାଜି 30 ମିନିଟରେ ଶୁଣିବେ ଲୋକଗୀତରେ ପାଲା, ଶୁଣିବେ ମୋହନ ବଂଶୀ, ପରିବେଷଣ କରିଛନ୍ତି ପ୍ରଦୀପ କୁମାର ମହାପାତ୍ର ଏବଂ ସାଥୀ। ଦିନ 1:05 ବାଜି 5 ମିନିଟରେ ଶୁଣିବେ ପ୍ରାନ୍ତୀୟ ଭାଷାର ଗୀତ, ଏଥିରେ ଶୁଣିବେ ଛତିଶଗଡ଼ୀ ଏବଂ ଡଗ୍ରୀ ଲୋକଗୀତ। ଅପରାହ୍ନ 5:00ରେ ପ୍ରଚାର କରିବ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଜୁଆନ କାତାରେ ଶୁଣିବେ ପୁସ୍ତକ ପଢ଼ିବାର ଅଭ୍ୟାସ କାହିଁକି ଆବଶ୍ୟକ ସମ୍ପର୍କରେ ସାକ୍ଷାତକାର ଶୁଣିବେ। ପରେ ଜାଣିବା କଥାରେ ଶୁଣିବେ ଦେଓମାଳୀ ଶୃଙ୍ଗ, ମହାନଦୀ, ଚିଲିକା ହ୍ରଦ ସମ୍ପର୍କରେ। ଅପରାହ୍ନ 5:30ରେ ପ୍ରଚାର କରିବ ଚୈତିଜହ୍ନ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବୃତ୍ତିଗତ ଶିକ୍ଷା କାଇଟା ସମ୍ପର୍କରେ ସବ୍ ଭେଟ୍କାଟ। ପରେ ପିଞ୍ଚିନ ଡାବୁ ପାଇବାକେ କାର୍ ଲାଗି ଯିବାର ସମ୍ପର୍କରେ ସାକ୍ଷାତକାର ଶୁଣିବେ। ରାତି 9:30ରେ ଶୁଣିବେ ଅଖିଳ ଭାରତୀୟ ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଏବଂ 10:00ରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତ ସଭା, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଗାମୀକାଲି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଏଇଠି ଶେଷ କରୁଛୁ ଆଜିକାର ରାତ୍ର ଅଧିବେଶନ, ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ 5:53। ଆମର ପ୍ରାତଃ